0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତମାନସର 147ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ରବୀନ୍ଦ୍ର ସେଠ ଏବଂ ବାଣୀ ଜୟରାମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।
1: ନମ୍ରତା ମଣିଷର ସବୁଠୁ ବଡ଼ ଆଭୂଷଣ। ଏହା ଆମ ସ୍ୱଭାବକୁ ଅନ୍ୟମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରକାଶ କରିବାରେ ସହାୟକ ହୁଏ। ବିନୟୀ ସ୍ୱଭାବର

ବ୍ୟକ୍ତିବିଶେଷ ଯାହା ବି କୁହନ୍ତି ତାକୁ ଶୁଣିବା ପାଇଁ ସଭିଙ୍କ ମନରେ ଆଗ୍ରହ ଜନ୍ମେ। ଲୋକେ ସେଭଳି ବ୍ୟକ୍ତିଙ୍କୁ ନିଜର ମନେ କରି ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ତାର ସମାଧାନର ବାଟ ସେହିଭଳି ବ୍ୟକ୍ତିଙ୍କୁ ହିଁ ପଚାରି ବୁଝନ୍ତି। ବିନମ୍ର ସ୍ୱଭାବର ବ୍ୟକ୍ତିଙ୍କ ବିଚାର ବୁଦ୍ଧି ଯେହେତୁ ସ୍ଥିର ରହେ, ସେହିଭଳି ବ୍ୟକ୍ତି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ଦେଖାଇପାରନ୍ତି। ତେବେ ଗୁଣୀ ଲୋକ ହିଁ ବିନମ୍ର ହୋଇପାରନ୍ତି। ଯେଉଁଭଳି ଗଛଟିଏ ଫଳରେ ପରିପୂର୍ଣ୍ଣ ହେଲେ ହିଁ ନଇଯାଏ, ଠିକ୍ ସେହିଭଳି ସୁଗୁଣରେ ସମ୍ପନ୍ନ ହେଲେ ହିଁ ବ୍ୟକ୍ତି ନମ୍ର ହୋଇପାରନ୍ତି। ବିଦ୍ୟା ଦଦାତି ବିନୟମ୍ ବିନୟାତ୍ୟାତି ପାତ୍ରତାମ୍। ପ୍ରକୃତରେ ଯିଏ ବିଦ୍ୟା ପ୍ରାପ୍ତ ହୁଅନ୍ତି ତାଙ୍କ ମନରୁ ଭ୍ରମରୂପକ ଅନ୍ଧକାର ଦୂର ହୋଇ ଅହଙ୍କାରର ଆବରଣ କ୍ରମେ ନଷ୍ଟ ହୋଇପାରେ। ଅହଙ୍କାର ମୁକ୍ତ ହେଲେ ବ୍ୟକ୍ତି ଅନ୍ୟକୁ ବୁଝିବା ପାଇଁ ଆଗ୍ରହୀ ହୁଅନ୍ତି। ଯେହେତୁ ଏଭଳି ଅବସ୍ଥା ଭାବ ବିନିମୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବର ଆଦାନ ପ୍ରଦାନ ପ୍ରକ୍ରିୟା ସମ୍ଭବ ହୁଏ। ଜଣେ ଅପରର ସମସ୍ୟା ବୁଝିଗଲେ ସମାଧାନର ପନ୍ଥା ଖୋଜିବାରେ ସେମାନେ ଏକତ୍ର ପ୍ରୟାସ କରିବା ସହଜ ହୁଏ। ବିଦ୍ୟାର୍ଜନ କରି ଯୋଗ୍ୟ ହେଲେ ଧନପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ। ତେବେ ଧନ ଅର୍ଜନ କରି କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡ଼ି ରହିଲେ ଆମ ବିଦ୍ୟାର ପ୍ରୟୋଜନୀୟତା ରହେ ନାହିଁ। ଯେଉଁ ବୃହତ୍ତର ସ୍ୱାର୍ଥ ପାଇଁ ଆମେ ବିଦ୍ୟାର୍ଜନ କରିଥାଉ, ସେହି ଦିଗ ପ୍ରତି ଆମେ ଉଦାସୀନ ରହିଯିବା ଆମକୁ ସମୟକ୍ରମେ ରୁକ୍ଷ କରିଦିଏ। ଅନ୍ୟର ସୁଖ ଦୁଃଖର ଭାଗୀ ହେବାର ଯେଉଁ କୋମଳ ଭାବ ଆମକୁ ଆମର ଜ୍ଞାନ ଶିଖାଇଥାଏ, ତାକୁ ଅଣଦେଖା କରି ନିଜ ସୁଖକୁ ଅଧିକ ଗୁରୁତ୍ୱ ଦେବାର ଇଚ୍ଛା ଆମକୁ ସମୟକ୍ରମେ ସ୍ୱାର୍ଥାନ୍ଧ କରିପକାଏ। ଏଣୁ ଶାସ୍ତ୍ର କହିଛି, ଧନ ଅର୍ଜନ କରି ଧର୍ମ କରିବାର ଆବଶ୍ୟକତା ରହିଛି। ପାତ୍ରତ୍ୱାତ୍ ଧନମ୍ ଆପ୍ନୌତି ଧନାତ୍ ଧର୍ମମ୍ ତତଃ ସୁଖମ୍। ଧନ ଅର୍ଜନ କରି ଧର୍ମ କରିପାରିଲେ ମନକୁ ଯେଉଁ ଶାନ୍ତି ମିଳେ, ସେହି ଶାନ୍ତି ହିଁ ବାସ୍ତବରେ ସୁଖ। କେବଳ ମୁଁ ଖାଇପିଇ ଭଲରେ ରହିବି ଭାବିବା ଅଳ୍ପ ସମୟ ପାଇଁ ହୁଏତ ଠିକ୍ ଲାଗିପାରେ, କିନ୍ତୁ ଟିକେ ଗଭୀର ଭାବରେ ବିଚାର କଲେ ଏହି କଥା ସ୍ପଷ୍ଟ ହୋଇଯିବ ଯେ ନିଜ ପାଇଁ ନିଜେ ବଞ୍ଚିବା ଆମ ଜୀବନକୁ ପଶୁତୁଲ୍ୟ ଜୀବନରେ ପରିଣତ କରିପକାଏ। ଟିକିଏ ଉଚ୍ଚତର ଭାବନା ନେଇ ସୁଖର ଅସଲ ଅର୍ଥ ଖୋଜିଲେ ଅନ୍ୟକୁ ସୁଖୀ କରିପାରିବାର ଆନନ୍ଦକୁ ଅନୁଭବ କରିହୁଏ। ଏହି ଅନୁଭବକୁ ଅଧିକ ସମୟ ପାଇଁ ଉପଭୋଗ କରି ରଖିବାକୁ ହେଲେ ନିରନ୍ତର ଏହି ସତ୍କର୍ମରେ ନିଜକୁ ନିୟୋଜିତ ରଖିବାକୁ ହେବ। ନିଜେ ଏହିଭଳି ଏକ ବିନମ୍ର ଭାବର ଅଧିକାରୀ ହୋଇପାରିଲେ ତେଣିକି ଏଭଳି ବିନମ୍ର ବ୍ୟକ୍ତିବିଶେଷଙ୍କ ବାକ୍ୟର ସୁଦୂର ପ୍ରସାରୀ ପ୍ରଭାବ ରହିବ। ତାଙ୍କ କଥାକୁ କାଟିବା ଉଚିତ ହେବ ନାହିଁ ବୋଲି ସାଧାରଣରେ ଏକ ବିଚାର କ୍ରିୟାଶୀଳ ହେବ। ଏଭଳି ବିନମ୍ର ବୁଦ୍ଧି ବିଚାର ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ମୁଣ୍ଡ ଆପେ ନଇଯିବ। ସମାଜ ସେମାନଙ୍କ ବିଚାରକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ପାଦେ ପାଦେ ଆଗେଇ ପାରିଲେ ସମାଜରେ ସୁଖ ବିରାଜିତ ହେବ। ପରୋପକାର ଭଳି ଏକ ବିଚାର ବାସ୍ତବରେ ସମାଜକୁ ପରିବର୍ତ୍ତନ କରିବାରେ ସମର୍ଥ ହେବ। ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସମାଜକୁ ଦିଗ୍ଦର୍ଶନ ଦେବାକୁ ଆଗଭର ହେଲେ ତାର ସୁପ୍ରଭାବ ସୁଦୂର ପ୍ରସାରୀ ହେବା ସହ ଖୁବ୍ ଫଳପ୍ରଦ ମଧ୍ୟ ହେବ।

0: ଶୁଣିଲି ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଚାଷୀ ଭାଇ ନମସ୍କାର। ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଟମାଟୋ ଚାଷ ବିଷୟରେ। ଟମାଟୋ ବା ବିଲାତିକୁ ସାଧାରଣତଃ ଆମେ ପ୍ରତ୍ୟେକ ତରକାରୀରେ ବ୍ୟବହାର କରିଥାଉ। ଏଥିରେ ମଧ୍ୟ ଅନେକ ପରିମାଣରେ ପାଣିର ଅଂଶ ଥିବାରୁ ଏହାକୁ

କଞ୍ଚାରେ ମଧ୍ୟ ଖାଇପାରିବା, ଯାହାଦ୍ୱାରା କି ଆମ ଶରୀରର ଜଳୀୟ ଅଂଶ ନିୟନ୍ତ୍ରଣରେ ରହିବ। ଚେଷ୍ଟା କରିବା ସବୁବେଳେ ଉନ୍ନତ କିସମର ମଞ୍ଜି ବା ବିହନକୁ ଚାଷରେ ବ୍ୟବହାର କରିବା। ଏହାଦ୍ୱାରା ବିଭିନ୍ନ ପ୍ରକାର ଯେଉଁ ରୋଗ ପୋକ ହୋଇଥାଏ ତାହାକୁ ମଧ୍ୟ ଗଛ ନିଜେ ନିଜେ ପ୍ରତିରୋଧ କରିପାରିବ ଏବଂ ଭଲ ଭାବରେ ବଢ଼ିପାରିବ। ଟମାଟୋ ଚାଷ ପାଇଁ ଆମକୁ ପ୍ରଥମେ ବେଡ୍ ପ୍ରସ୍ତୁତ କରିବା ପାଇଁ ପଡ଼ିବ ଏବଂ ଏହା ସହିତ ଜମିକୁ ମଧ୍ୟ ପ୍ରସ୍ତୁତ କରିବା ପାଇଁ ପଡ଼ିବ। କାରଣ ଆପଣଙ୍କର ତଳି ଗଛ ଯେତେବେଳକୁ ପ୍ରସ୍ତୁତ ହେବ ପ୍ରାୟ ସେହି ସମୟ ବେଳକୁ ଆପଣଙ୍କର ଜମି ମଧ୍ୟ ପ୍ରସ୍ତୁତ ହୋଇସାରିଥିବ ଏବଂ ଆପଣଙ୍କର ତଳି ଅଧିକ ବୁଢ଼ା ହେବ ନାହିଁ। ପ୍ରଥମେ ଆମେ ବେଡ୍ ପ୍ରସ୍ତୁତ କରିବା। ଏଥିନିମନ୍ତେ ଆମେ ସାମାନ୍ୟ ଉଚ୍ଚା ଜମିରେ ଅଳ୍ପ ଜିଆ ଖତ ଏବଂ ବାଲିକୁ ମିଶାଇ ଦେଇ ବେଡ୍ଟିକୁ ପ୍ରସ୍ତୁତ କରିଦେବା। ତା ସହିତ ସେଥିରେ ଅଳ୍ପ ଗ୍ୟାମାକ୍ସିନ୍ ମଧ୍ୟ ମିଶାଇବା, ଯାହାଦ୍ୱାରା ପିମ୍ପୁଡ଼ି କିମ୍ବା ଉଇ ମଞ୍ଜିଗୁଡ଼ିକୁ ଖାଇପାରିବେ ନାହିଁ। ମଞ୍ଜିଗୁଡ଼ିକୁ ପକାଇଦେଲା ପରେ ତା ଉପରେ ହାଲୁକା ମାଟିକୁ ଆମେ ଘୋଡ଼ାଇଦେବା ଏବଂ ତା ଉପରେ ଗୋଟିଏ ଜାଲ କିମ୍ବା ମଶାରିକୁ ଢାଙ୍କିଦେବା। ଏହାଦ୍ୱାରା ଚଢ଼େଇମାନେ ମଧ୍ୟ ଖାଇପାରିବେ ନାହିଁ। ମଞ୍ଜି ପକାଇ ସାରିବା ପରେ ଆମେ ମଞ୍ଜି ଉପରେ ସିଞ୍ଚନ ମାଧ୍ୟମରେ ପାଣି ଦେବା ଏବଂ 10-15 ଦିନ ଭିତରେ ଗଛଗୁଡ଼ିକ ପ୍ରସ୍ତୁତ ହୋଇଯିବ ଜମିରେ ଲଗାଇବା ପାଇଁ। ଆମେ ଜମି ପ୍ରସ୍ତୁତ ସମୟରେ ସବୁବେଳେ ଧ୍ୟାନ ଦେବା ମାଟି ଯେପରି ନିଗିଡ଼ା ଦୋରସା ହୋଇଥିବ, ତା ସହିତ ତା'ର ଅମ୍ଳ ପରିମାଣ ମଧ୍ୟ ସାମାନ୍ୟ ଥିବ। ମାଟିରେ ଅଧିକା ପାଣି ଜମିଲେ କିମ୍ବା ସମ୍ପୂର୍ଣ୍ଣ ରୂପରେ ଶୁଖିଲା ହୋଇଗଲେ ମଧ୍ୟ ଆମର ଚାଷ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଏଥିପ୍ରତି ଆମେ ନିଶ୍ଚୟ ଧ୍ୟାନ ଦେବା। ଜମି ପ୍ରସ୍ତୁତ ସମୟରେ ଆମେ ଏକ ଏକର ପିଛା ପ୍ରାୟ 2-3 ଟ୍ରାକ୍ଟର ସଢ଼ା ଗୋବର ଖତ, 2-3 ଟ୍ରାକ୍ଟର ଆମେ ଜିଆ ଖତ ଦେବା। ତା ସହିତ 30 କିଲୋଗ୍ରାମ ୟୁରିଆ, 20 କିଲୋଗ୍ରାମ ପଟାସ, ଯବକ୍ଷାର ଯାନ ଇତ୍ୟାଦିକୁ ଦେଇ ଜମିକୁ ଆମେ ତଳ ଉପର କରି ଭଲ ଭାବରେ ତଷିଦେବା ଏବଂ ଯଥାସମ୍ଭବ 5-6 ଦିନ ତାହାକୁ

0: ଉପର କରି ଭଲ ଭାବରେ ତଷିଦେବା ଏବଂ ଯଥାସମ୍ଭବ 5-6 ଦିନ ତାହାକୁ ଆମେ ସେହିପରି ଭାବରେ ଖୋଲା ଭାବରେ ଛାଡ଼ିଦେବା। ତାହାଦ୍ୱାରା କ'ଣ ହେବ ନା ମାଟିରେ ଥିବା ବିଭିନ୍ନ ପ୍ରକାର ଜୀବାଣୁ ଏବଂ ଅନ୍ୟାନ୍ୟ ଯେଉଁ ଗଛଗୁଡ଼ିକ ଥାଏ ସେଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଥାଏ ଖରା ବାଜିବା ଦ୍ୱାରା। ତାପରେ ଆମେ ଜମିକୁ ମୁଣ୍ଡା ମାଧ୍ୟମରେ ଧାଡ଼ି ଧାଡ଼ି ପ୍ରସ୍ତୁତ କରିବା। ଧାଡ଼ିକୁ ଧାଡ଼ି ପ୍ରାୟ 30 ସେଣ୍ଟିମିଟର ରଖି ମୁଣ୍ଡାଗୁଡ଼ିକୁ ପ୍ରାୟ 1-1.5 ଫୁଟ ଉଚ୍ଚାରେ ପ୍ରସ୍ତୁତ କରିଥିବା, କାରଣ ପାଣି ପଡ଼ିବା ଦ୍ୱାରା ସେଗୁଡ଼ିକ ଧୀରେ ଧୀରେ ତଳକୁ ଦବି ଯାଇଥାଏ। ଏହାପରେ ଗଛ ଲଗାଇବାର 2-3 ଦିନ ପୂର୍ବରୁ ଜମିରେ ଆମେ ଭଲ ଭାବରେ ପାଣି ମଡ଼ାଇ ଦେଇଥିବା, ଏହାଦ୍ୱାରା ମାଟି ଭଲ ଭାବରେ ବତୁରା ହୋଇକି ଥିବ। ତାପରେ ପୂର୍ବ ପ୍ରସ୍ତୁତ ତଳି ଗଛଗୁଡ଼ିକୁ ଆମେ ଜମିକୁ ସ୍ଥାନାନ୍ତରିତ କରିବା। ଗଛକୁ ଗଛ ପ୍ରାୟ 20-30 ସେଣ୍ଟିମିଟର ଦୂରତା ରକ୍ଷା କରି ଗଛଗୁଡ଼ିକୁ ଲଗାଇଦେବା। ଗଛ ଲଗାଇବା ପରେ ସେଗୁଡ଼ିକ ଯେପରି ତଳକୁ ନ ମାଳେ ସେଥିପାଇଁ ଆମେ ଧ୍ୟାନ ଦେବା ଏବଂ ସୂତା ମାଧ୍ୟମରେ ଭଲ ମଞ୍ଚା ପ୍ରସ୍ତୁତ କରିବା। ଏହାଦ୍ୱାରା ଗଛଗୁଡ଼ିକ ଭଲ ଭାବରେ ଉପରକୁ ବଢ଼ିପାରିବ ଏବଂ ଖରାଦିନ ଯେହେତୁ ଭଲ ଖରା ମଧ୍ୟ ଗଛକୁ ମିଳିବ, ଯାହାଫଳରେ କି ଭଲ ପରାଗ ସଙ୍ଗମ ହୋଇ ଆମକୁ ଭଲ 2 ପଇସା ରୋଜଗାର ମିଳିବ। ଚାଷୀ ଭାଇ, ଆମେ ସବୁବେଳେ ଧ୍ୟାନ ଦେବା ଉନ୍ନତ କିସମର ବିହନକୁ ହିଁ ବ୍ୟବହାର କରିବା ପାଇଁ। ଏଥିନିମନ୍ତେ ଆମେ ହିଷ୍ଟିଆନା, ଚେରୋକି, ଲିଗୋରି ଏବଂ ସୁପର ଆମୋନା ଇତ୍ୟାଦିକୁ ବ୍ୟବହାର କରିବା। ଗଛଗୁଡ଼ିକ ଯେତେବେଳେ ଅଳ୍ପ ଅଳ୍ପ ବଡ଼ ହୋଇଯାଏ ସେଥିରେ ବିଭିନ୍ନ ପ୍ରକାର ରୋଗ ପୋକ ଦେଖାଯାଇଥାଏ, ସେଗୁଡ଼ିକୁ ଦୂର କରିବା ପାଇଁ ଆମେ ଫଙ୍ଗସାଇଟ୍, ଇନ୍ସେକ୍ଟିସାଇଡ୍ ଏବଂ ନିମ୍ବ ତେଲକୁ ମଧ୍ୟ ବ୍ୟବହାର କରିପାରିବା। ଏହିପରି ଛୋଟ ଛୋଟ ଜିନିଷକୁ ଆମେ ଧ୍ୟାନ ଦେଲେ ଆମ ଚାଷରେ ଆମେ ଭଲ 2 ପଇସା ରୋଜଗାର କରିପାରିବା ଏବଂ ଆମ ନିକଟବର୍ତ୍ତୀ ଲୋକମାନଙ୍କୁ ମଧ୍ୟ ଆମେ ଭଲ ରୋଜଗାର ଯୋଗାଇ ଦେଇପାରିବା।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଜାଣିଲେ ଟମାଟୋ ଚାଷ ସମ୍ପର୍କରେ ଉପସ୍ଥାପନ କଲେ ସୁବ୍ରତ ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା ଶୁଣନ୍ତୁ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଅମାନାତ୍ୟ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଶିବରାମ ଅମାନାତ୍ୟ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସୁଜାତା ଆଚାରୀ।
2: ଆଜି ଆପଣମାନେ ଶିବରାମ ଅମାନାତ୍ୟ ଏବଂ ତାଙ୍କ ସାଥୀ ଗାଇଥିବା ଅମାନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ। ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ। ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛ ଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

କଳାହାଣ୍ଡି ଏବଂ ସମ୍ବଲପୁର ଅଞ୍ଚଳର ଗୀତ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ବିଶାଖାପଟନମ୍ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ଅତିକ୍ରମ କରିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିଛି। ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଗତକାଲିଠାରୁ ବର୍ଷା ଲାଗି ରହିଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ 216 ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ 943 ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି। ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆସନ୍ତାକାଲି ହେବାକୁ ଥିବା ଉଚ୍ଚ ପ୍ରାଥମିକ ମେଧାବୃତ୍ତି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ମାସ 3 ଘୁଞ୍ଚାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ ପୂର୍ବାହ୍ନ 10:00-12 ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ରାଜ୍ୟ ସରକାର ପଞ୍ଚାୟତ ପୁନର୍ଗଠନ ଲାଗି ପ୍ରଶାସନିକ ସ୍ତରରେ କୌଣସି ନିୟମାବଳୀ ପ୍ରସ୍ତୁତ କରିନାହାନ୍ତି ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଗତକାଲି ବିଧାନସଭାରେ କହିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକଙ୍କ ସୂଚନା ଅନୁସାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ସହିତ ସମ୍ମିଶ୍ରଣ ଦ୍ୱାରା ପ୍ରଭାବିତ ଗ୍ରାମ ପଞ୍ଚାୟତଗୁଡ଼ିକର ଆବଶ୍ୟକ ସ୍ଥଳେ ପୁନର୍ଗଠନ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ବାମନ ଜନ୍ମନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ପ୍ରାୟ ଅପରାହ୍ନ 5:00 ରାତି 11:00 ପର୍ଯ୍ୟନ୍ତ 6 ପାଇଁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ମଧ୍ୟ ପବିତ୍ର ସୁନିଆ ପର୍ବ ପାଳନ ହେଉଛି। ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂ ଦେବଙ୍କର 1434 ସାଲ ଓ 17 ଅଙ୍କ ଆରମ୍ଭ ହେବ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ପର୍ବ ଦିନ ଗଜପତିଙ୍କର ନୂତନ ଅଙ୍କ ପ୍ରଚଳନର ବିଧି ଥିବାରୁ ଆଜିଠାରୁ ଗଜପତିଙ୍କର ନବବର୍ଷ ବୋଲି ଗଣନା କରାଯାଏ।

0: ଓଡ଼ିଶା ସରକାରଙ୍କ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାରେ ଅନ୍ଲାଇନ୍ ଆବେଦନ ଦାଖଲର ଶେଷ ତାରିଖ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯୋଗ୍ୟ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ବିଦେଶରେ ସ୍ନାତକୋତ୍ତର ଏବଂ ପିଏଚ୍ଡି ପାଠ୍ୟକ୍ରମରେ ଅଧ୍ୟୟନ କରିବା ପାଇଁ ଓଡ଼ିଶା ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ୍ scholarship.odisha.gov.in ଆବେଦନ କରିପାରିବେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶହୀଦନଗର ଲୁଣିଆର ଶହୀଦ ସ୍କୃତିପୀଠରେ ଗତକାଲି ଲୁଣିଆ ଗୁଳିକାଣ୍ଡର 84ତମ ସ୍କୃତି ଦିବସ ପାଳନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଶହୀଦଙ୍କ ସ୍କୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍କୃତିପୀଠର ବିକାଶ ପାଇଁ ରାଜ୍ୟ ସରକାର 10 କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରୁ 7ଟି ଶ୍ରେଷ୍ଠ ପ୍ରସ୍ତାବ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ପ୍ରାଚୀନ ଜ୍ଞାନଧାରା ମାନବ ଜୀବନ ଏବଂ ପୃଥିବୀ ସହିତ ସମନ୍ୱୟ ରଖି ଚିକିତ୍ସା ଦୃଷ୍ଟିକୋଣକୁ ଆୟୁର୍ବେଦ ପ୍ରସ୍ତୁତ କରିଥାଏ। ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ସମସ୍ତଙ୍କୁ ଜ୍ଞାନର ଗଭୀର ମୂଲ୍ୟ ବୁଝାଇବା ସହିତ ମନୁଷ୍ୟର ସ୍ୱାସ୍ଥ୍ୟକୁ ପ୍ରକୃତି ସହିତ ସମନ୍ୱୟ ରଖିବା ପାଇଁ ଆୟୁର୍ବେଦ ବାର୍ତ୍ତା ଦେଇଥାଏ। ଆୟୁର୍ବେଦ ଶାରୀରିକ ଓ ମାନସିକ ସନ୍ତୁଳନ ଉପରେ ପର୍ଯ୍ୟବେସିତ। ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଜୀବନଶୈଳୀ। ଚଳିତ ବର୍ଷ ଜାତୀୟ ଆୟୁର୍ବେଦ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ। ସାଙ୍କେତିକ ଭାଷା ହେଉଛି ଭାଷାଭିତ୍ତିକ ଓ ସାଂସ୍କୃତିକ ବିବିଧତାର ଏକ ଅଂଶ। ବ୍ୟକ୍ତିର ଅଭିବୃଦ୍ଧି ଓ ବିକାଶରେ ସାଙ୍କେତିକ ଭାଷା ଗୁରୁତ୍ୱ ବହନ କରିଥାଏ। 2017 ମିଳିତ ଜାତିସଂଘର ସାଧାରଣ ସଭାରେ ଆଜିର ଦିନକୁ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପଭି ନିଆଯାଇଥିଲା ଏବଂ 2018 ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସର ବାର୍ତ୍ତା ହେଉଛି ବଧିର ଲୋକମାନଙ୍କ ପାଇଁ ମାନବାଧିକାର ଘୋଷଣା। ପୃଥିବୀରେ 7 କୋଟିରୁ ଅଧିକ ମୁକ ଓ ବଧିର ଲୋକ ଅଛନ୍ତି। ସାମୁହିକ ଭାବେ ସେମାନେ 300ରୁ ଅଧିକ ବିଭିନ୍ନ ସାଙ୍କେତିକ ଭାଷା ବ୍ୟବହାର କରିଥାନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଜାତୀୟ ଆୟୁର୍ବେଦ ଦିବସ। ଆଲୋଚକ ଡାକ୍ତର ମଦନ ମୋହନ ପାଢ଼ୀ।
2: ଆଜି ହେଉଛି ପବିତ୍ର ଧନ୍ୱନ୍ତରୀ ଜୟନ୍ତୀ। 2016 ଏହି ଦିନଟିକୁ ଜାତୀୟ ଆୟୁର୍ବେଦ ଦିବସ ରୂପେ ପାଳନ କରାଯାଉଛି। ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି, ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାଇ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଏହାର ମୂଳଭୂତ ସିଦ୍ଧାନ୍ତ ତ୍ରିଦୋଷ ବା ବାତପିତ କଫ ଏବଂ ସପ୍ତଧାତୁ ଏବଂ ଆମର ଅଗ୍ନି, ଯେଉଁଟାକି ଆମର ଧାତୁ ପରିପାକ କାର୍ଯ୍ୟରେ ସାହାଯ୍ୟ କରେ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁ ନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଅନ୍ୟପକ୍ଷରେ ସମଗ୍ର ପୃଥିବୀରେ ସଂକ୍ରାମକ ରୋଗର ପ୍ରାଦୁର୍ଭାବ କ୍ରମଶଃ କମୁଥିବା ବେଳେ ଜୀବନଶୈଳୀ ବା ଆହାର ବିହାର ଏବଂ ଦୂଷିତ ପର୍ଯ୍ୟାବରଣ ଯୋଗୁଁ ହେଉଥିବା ମଧୁମେହ, ଉଚ୍ଚ ରକ୍ତଚାପ, ମେଦ ରୋଗ, କ୍ୟାନ୍ସର, ହୃଦରୋଗ ପରି ରୋଗ ବଢ଼ିବାରେ ଲାଗିଛି। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ତେଣୁ ସମଗ୍ର ସମାଜରେ ବିଶେଷକରି ଯୁବାବର୍ଗରେ କିଛି ସଚେତନତା ଆଣିବା ପାଇଁ ଏହି ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ନିମିତ୍ତ ଆମର ଧନ୍ୱନ୍ତରୀ ଜୟନ୍ତୀ ଦିନଟାକୁ ଠିକ୍ କରାଯାଇଛି। କାହିଁକି ନା ଭାରତୀୟ ସଂସ୍କୃତିରେ ବିଷ୍ଣୁଙ୍କର ଅବତାର ବୋଲି ଧନ୍ୱନ୍ତରୀକୁ କୁହାଯାଇଛି, ଯିଏକି ଅମୃତ କଳସ ଏବଂ ଆୟୁର୍ବେଦ ନେଇ ସମୁଦ୍ର ମନ୍ଥନ ସମୟରେ ଉଦ୍ଭବ ହୋଇଥିଲେ। ସେ ପୁଣି କାଶୀରେ ରାଜା ହିସାବରେ ଦେବଦାସ ଧନ୍ୱନ୍ତରୀ ହିସାବରେ ଅବତରିତ ହୋଇଥିଲେ, ଯାହାଙ୍କଠାରୁ ସୁଶ୍ରୁତ ଶିକ୍ଷା ଲାଭ କରି ଶଲ୍ୟ ଚିକିତ୍ସାର ରଚନା କରିଥିଲେ ଏବଂ ପୃଥିବୀର ପ୍ରଥମ ଶଲ୍ୟକ୍ରିୟା ତାଙ୍କ ଦ୍ୱାରା ସମାହିତ ହୋଇଥିଲା। ତେଣୁ ଏହି ଧନ୍ୱନ୍ତରୀ ଜୟନ୍ତୀକୁ ଜାତୀୟ ଆୟୁର୍ବେଦ ଦିବସ ରୂପେ ଗ୍ରହଣ କରାଯାଇଛି ଏବଂ ଭାରତ ସରକାରର ଆୟୁଷ ମନ୍ତ୍ରଣାଳୟ ଏଥିପାଇଁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ବର୍ତ୍ତମାନର ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଆୟୁର୍ବେଦ ଭୂମିକା ସମୟରେ ଏକ ସଂଗୋଷ୍ଠୀର ଆୟୋଜନ କରିଥାନ୍ତି ଏବଂ ଆୟୁଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥାନ୍ତି ଏବଂ ଏହା ଭିନ୍ନ ବିଭିନ୍ନ ଆୟୁର୍ବେଦ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ,

0: ହସ୍ପିଟାଲ ଔଷଧ ନିର୍ମାତା ଏବଂ ସମ୍ବନ୍ଧିତ ସଂସ୍ଥାମାନ ଦ୍ୱାରା ମଧ୍ୟ ଆୟୁର୍ବେଦ ଦିବସ ପାଳିତ ହେଉଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ ଧାନ ଚାଉଳ ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ ମୁଗ ହରଡ଼ ମଟର ଆଦି ରହିଲା, ପତ୍ର ଶାଗ ପୁଷ୍ପ ଶାଗ ଫଳ ଶାଗ ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ ଗହମ ରୁଟି ସହିତ ପନିପରିବା ଡାଲି କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ ମାଛ ମାଂସ ଅଣ୍ଡା ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଜାତୀୟ ଆୟୁର୍ବେଦ ଦିବସ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ ସମନ୍ୱିତ ବାଣିଜ୍ୟ ଓ ଶାଖା କାର୍ଯ୍ୟାଳୟ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି 11ତମ ଆୟୁର୍ବେଦ ଦିବସ ଏବଂ ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ଉଦ୍ଘାଟନ କରିବା ସହ ବ୍ରହ୍ମକୁମାରୀ ସଂସ୍ଥାର ଏକ ଅଭିଯାନର ମଧ୍ୟ ଆଜି ରାଷ୍ଟ୍ରପତି ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 12,600 ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ସ୍ନାତକ ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିବେ। ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟରର ଉଦ୍ଘାଟନ କରିବେ। ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ମଧ୍ୟ ଉଦ୍ଘାଟନ କରିବେ। ବିକଶିତ ଭାରତ ପାଇଁ ଯୁବବର୍ଗ, ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏକତାନଗରଠାରେ ଗତ ସନ୍ଧ୍ୟାରେ ରାଷ୍ଟ୍ରପତି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ସାଂସ୍କୃତିକ ଐତିହ୍ୟକୁ ସଶକ୍ତ କରିବାରେ ଭାରତୀୟ ସିନେମାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ଚଳଚ୍ଚିତ୍ର ବିଭିନ୍ନ ଅଞ୍ଚଳରେ ଜନସମ୍ପର୍କ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ନେଇ ଆଲୋଚନା ତ୍ୱରାନ୍ୱିତ ହୋଇଛି। ଆସନ୍ତା ଡିସେମ୍ବର ମଧ୍ୟଭାଗ ସୁଦ୍ଧା G20 ସମ୍ମିଳନୀ ଅବସରରେ ଏହା ଚୂଡ଼ାନ୍ତ ରୂପରେଖ ନେବ ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ କହିଛନ୍ତି। ସେ କହିଛନ୍ତି G20 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି, ତେବେ ଗସ୍ତର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ। ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଗତକାଲି

ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଏହା କହିଛନ୍ତି। ଡିସେମ୍ବର 14 ଓ 15 ତାରିଖରେ ମିଆମିଠାରେ G20 ଶିଖର ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଆସନ୍ତା ଦଶନ୍ଧି ମଧ୍ୟରେ କାନାଡ଼ା ପ୍ରଧାନମନ୍ତ୍ରୀ ଶ୍ରୀ କାର୍ନେ ଅଣ ଆମେରିକୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ କାନାଡ଼ା ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଅବନତି ଦୃଷ୍ଟିରୁ ଶ୍ରୀ କାର୍ନେ ଆମେରିକା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ କରୁଛନ୍ତି। ଏଥିପାଇଁ ଭାରତ ସହ ବାଣିଜ୍ୟ କାରବାରକୁ ବୃଦ୍ଧି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଭାରତ ଓ କାନାଡ଼ା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଆରମ୍ଭ କରିଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଚୂଡ଼ାନ୍ତ କରିବା ନେଇ ଉଭୟ ଦେଶ ସହମତ ହୋଇଛନ୍ତି। ଦେଶର ପ୍ରମୁଖ ସହରଗୁଡ଼ିକରେ ସମନ୍ୱିତ ବାଣିଜ୍ୟ ଓ ଶିଳ୍ପ କାର୍ଯ୍ୟାଳୟର ଶାଖା ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି। ଏହାଦ୍ୱାରା ବ୍ୟବସାୟ କ୍ଷେତ୍ର ଅଧିକ ସହଜ ଓ ସୁଗମ ହୋଇପାରିବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଶିଳ୍ପ ଓ ଅନ୍ତଃଦେଶୀୟ ବାଣିଜ୍ୟ ପ୍ରୋହାହନ ବିଭାଗ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ଗୋଏଲ ଏହି ସୂଚନା ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ତଥା କ୍ଷେତ୍ରୀୟ ସ୍ତରରେ ରପ୍ତାନୀ ସୁବିଧାକୁ ଅଧିକ ସୁଦୃଢ଼ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ସମନ୍ୱିତ ଶାଖା କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ବ୍ୟବସାୟ ପାଇଁ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ବାଣିଜ୍ୟ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଏକ ଡିଜିଟାଲ ପ୍ଲାଟଫର୍ମ ବିକାଶ କରାଯିବା ଉପରେ ଘୋଷଣା କରିଛନ୍ତି। ବିଭିନ୍ନ ଦେଶ ସହ ରହିଥିବା ବାଣିଜ୍ୟ ଚୁକ୍ତି ଏବଂ ଏହାର ସୁଫଳ ଉପରେ ଏହି ପ୍ଲାଟଫର୍ମରେ ତଥ୍ୟ ଉପଲବ୍ଧ ହୋଇପାରିବ। କର୍ମଶାଳାରେ ବିଭିନ୍ନ ଶିଳ୍ପ ସଂଘ ବାଣିଜ୍ୟ ସଂଗଠନଗୁଡ଼ିକର ପ୍ରତିନିଧି ଏକତ୍ରିତ ହୋଇ ବ୍ୟବସାୟ ସହଜତା କ୍ଷେତ୍ର ଉପରେ ମତ ବିନିମୟ କରିଛନ୍ତି। ଏଥିରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗ ଦେଇଥିଲେ। ଦେଶବ୍ୟାପୀ ଆଜି ଏକାଦଶତମ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ସେପ୍ଟେମ୍ବର ମାସ 23 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆସନ୍ତାକାଲିର ସୁସ୍ଥତା ପାଇଁ ଆୟୁର୍ବେଦ ପ୍ରସଙ୍ଗ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁର୍ବେଦ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଏବଂ ଅଂଶୀଦାର ଅଂଶଗ୍ରହଣ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆୟୁର୍ବେଦ ଆଧାରିତ ଜ୍ଞାନ ଆଦାନ ପ୍ରଦାନ ତଥା ସହଯୋଗ ବୃଦ୍ଧି ନେଇ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ଆୟୁର୍ବେଦ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ସାର୍ବଜନୀନ କଲ୍ୟାଣକୁ ତ୍ୱରାନ୍ୱିତ କରିବାରେ ଗବେଷଣା ଏବଂ ନବସୃଜନକୁ ପ୍ରାଥମିକତା ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ ଏହି ଅବସରରେ ଆୟୁଷ ସେବା କ୍ଷେତ୍ର ଉପରେ ଆଧାରିତ ଏକ ରିପୋର୍ଟ ଉପସ୍ଥାପନ କରାଯିବ। ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଉତ୍ତେଜନା, ଆର୍ଥିକ କ୍ଷେତ୍ର ଆହ୍ୱାନ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ମୁକାବିଲା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସେ ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି ନେଇ ଆହ୍ୱାନ ଦେଇଛନ୍ତି। ନ୍ୟୁୟର୍କଠାରେ ଗତକାଲି 81ତମ ଜାତିସଂଘ ସାଧାରଣ ସଭା ପରିଷଦର ଦକ୍ଷିଣ ରାଷ୍ଟ୍ର ବୈଠକରେ ଯୋଗଦେଇ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ବୈଷୟିକ ସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ, ଯୋଗାଣ ଶୃଙ୍ଖଳା ଏବଂ ବାଣିଜ୍ୟ କ୍ଷେତ୍ର ଆହ୍ୱାନ, ନିବେଶ କ୍ଷେତ୍ରରେ ନିରନ୍ତରତା ହ୍ରାସ, ବୃଦ୍ଧି ପାଉଥିବା ଋଣ ଏବଂ ଆର୍ଥିକ କ୍ଷେତ୍ରଗୁଡ଼ିକରେ ସୃଷ୍ଟି ହେଉଥିବା ସମସ୍ୟାକୁ ଚିହ୍ନଟ କରାଯାଇଛି। ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଡକ୍ଟର ଜୟଶଙ୍କର ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଚାଷ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନର ପ୍ରତିରୋଧୀ ଏବଂ ନିରନ୍ତର କୃଷି ପାଇଁ ସରକାର ପ୍ରାକୃତିକ କୃଷିକୁ ଏକ ଜାତୀୟ ମିଶନ ଭାବେ ବିବେଚନା କରିଛନ୍ତି। ଜାତୀୟ ପ୍ରାକୃତିକ କୃଷି ମିଶନ ଗତ 2024 ମସିହାରେ କାର୍ଯ୍ୟକ୍ଷମ କରାଯାଇଛି। ଏଥିପାଇଁ 2481 କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି। ପଶୁପାଳନ, ଫସଲ ବିବିଧତା ଏବଂ ପାରମ୍ପରିକ ଜ୍ଞାନ ଆଧାରିତ କୃଷି କ୍ଷେତ୍ରକୁ ସମନ୍ୱିତ ରାସାୟନିକ ପ୍ରଭାବରୁ ମୁକ୍ତ କରିବା ଲକ୍ଷ୍ୟ ନେଇ ଏହି ମିଶନ କାର୍ଯ୍ୟକାରୀ ହେଉଛି। ଗତ ଆର୍ଥିକ ବର୍ଷରେ 10 ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ସାମିଲ କରି ମିଶନ ଅଧୀନରେ 18,000 ଅଧିକ କ୍ଲଷ୍ଟର ଗଠନ କରାଯାଇଥିଲା। ଏଥିରେ 20 ଲକ୍ଷରୁ ଅଧିକ ଚାଷୀ

0: ହୋଇଥିଲେ। ପ୍ରାକୃତିକ କୃଷିର ସ୍ଥାୟିତ୍ୱକୁ ଅଧିକ ସଶକ୍ତ ତଥା ନିରନ୍ତର କରିବାରେ ଏହି ପଦକ୍ଷେପ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଏସିଆନ୍ କ୍ରୀଡ଼ା ପ୍ରତିଯୋଗିତାର ଚତୁର୍ଥ ଦିନରେ ଭାରତୀୟ ଖେଳାଳି ବିଭିନ୍ନ ବର୍ଗରେ ତାଙ୍କ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଜାପାନର ଆଇଚି ନାଗୱାଠାରେ ଆୟୋଜିତ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ଆଜି ମନୁ ଭାକର ଏବଂ ମୀରାବାଇ ଚାନୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ମନୁ ଭାକରଙ୍କ ସହ ସୁରୁଚି ସିଂ ଏବଂ ଇଶା ସିଂ ମଧ୍ୟ ଅଂଶଗ୍ରହଣ କରିବେ। ଏହି ତିନିଜଣ 10 ମିଟର ଏୟାର ପିସ୍ତଲ ରାଇଫଲ ଦଳଗତ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବେ। ମହିଳା 49 କିଲୋଗ୍ରାମ ଭାର ଉତ୍ତୋଳନ ଫାଇନାଲ ପର୍ଯ୍ୟାୟକୁ ମୀରାବାଇ ଚାନୁ ଉନ୍ନୀତ ହୋଇଛନ୍ତି। ଆଜି ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବ୍ୟାଡମିଣ୍ଟନ ବର୍ଗରେ ଭାରତୀୟ କ୍ରୀଡ଼ାବିତ୍ ଲକ୍ଷ୍ୟ ସେନ୍ ଏବଂ ଭାରତୀୟ ପୁରୁଷ ଦଳ ଆଜି ସେମିଫାଇନାଲ ପର୍ଯ୍ୟାୟରେ ଚୀନ୍ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉଷୁ ପ୍ରତିଯୋଗିତାରେ ରୋସିବିନା ଦେବୀ ମହିଳା 60 କିଲୋଗ୍ରାମ ବର୍ଗରେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସେମିଫାଇନାଲ ମ୍ୟାଚ୍ ଖେଳିବେ। ହକି ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ଦଳ ଏବଂ କବାଡ଼ିରେ ଆଜି ଭାରତୀୟ ଖେଳାଳି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ। ପାଣିପାଗ ଓଡ଼ିଶା ସମେତ ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭାରତ କାନାଡ଼ା ବାଣିଜ୍ୟିକ ସହଯୋଗ ଆଲୋଚନା ତ୍ୱରାନ୍ୱିତ ହୋଇଛି କହିଲେ କାନାଡ଼ା ପ୍ରଧାନମନ୍ତ୍ରୀ। ବ୍ୟବସାୟ କ୍ଷେତ୍ରକୁ ଅଧିକ ସହଜ କରିବା ଲକ୍ଷ୍ୟ ନେଇ ଦେଶର ପ୍ରମୁଖ ସହରଗୁଡ଼ିକରେ ସ୍ଥାପନ କରାଯିବ ସମନ୍ୱିତ ବାଣିଜ୍ୟ ଓ ଶିଳ୍ପ ଶାଖା କାର୍ଯ୍ୟାଳୟ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି 11ତମ ଆୟୁର୍ବେଦ ଦିବସ ଏବଂ ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ବିବିଧା।

0: ଜଣ ମଣିଷ ସମାନ ନଥାନ୍ତି, ସ୍ୱପ୍ନ ବି ହୁଏତ ଏକା ନଥାଏ, ତଥାପି ପରସ୍ପରର ସ୍ୱପ୍ନକୁ ସମ୍ମାନ ଦେଇ ଏକାଠି ଆଗକୁ ବଢ଼ିବା ହିଁ ସୁନ୍ଦର ସାଥୀଟିଏର ପରିଚୟ।
1: କାରଣ ଭଲ ସମ୍ପର୍କରେ ମୁଁ ଓ ତୁମେ ହଜିଯାଏ ନାହିଁ।
0: ଜୀବନର ଯାତ୍ରାରେ ସଫଳତାର ମଞ୍ଚ ଯେତେ ଆକର୍ଷଣୀୟ ହଉ, ତାହା ପଛରେ ଥିବା ଜଣେ ନିରବ ସାଥୀଙ୍କ ଭୂମିକା ସବୁବେଳେ ଅମୂଲ୍ୟ।
1: ଖୁସିର ମୁହୂର୍ତ୍ତରେ ହସିବାଠାରୁ ଆରମ୍ଭ କରି କଷ୍ଟର ସମୟରେ ହାତ ଧରି ଆଗକୁ ବଢ଼ାଇବା ପର୍ଯ୍ୟନ୍ତ ଜଣେ ଭଲ ସାଥୀ ହିଁ ଆମ ସ୍ୱପ୍ନକୁ ଆହୁରି ସାକାର କରନ୍ତି।
0: ଆମର ତ୍ୟାଗ, ଅପେକ୍ଷା, ଖୁସି ସବୁଥିରେ ସାକ୍ଷୀ ହୋଇ ରହିଥାନ୍ତି ଆମ ସାଥୀ। ଆମ ସ୍ୱପ୍ନକୁ ନିଜର ଭାବି ପ୍ରତିଟି ପଦକ୍ଷେପରେ ଆମ ସାଥିରେ ଅଛନ୍ତି ବୋଲି ବିଶ୍ୱାସ ଦେବା, ଏହି ସମର୍ଥନ ହିଁ ଆମର ବଡ଼ ସଫଳତାର ଆଧାର ହୋଇଯାଏ।
1: ଏହି ଆଶାରେ ସବୁଥର ପରି ଏଥର ବି ବିବିଧରେ ଆସି ପହଞ୍ଚି ଯାଇଛୁ
0: ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ସସ୍ମିତା।
1: ନମସ୍କାର।

0: ଯେତେବେଳେ କଥା ଆସେ ମାର୍ଶିଆଲ ଆର୍ଟସ୍ ଏବଂ କିକ୍ ବକ୍ସିଂର, ସେତେବେଳେ ଶାରୀରିକ ଦକ୍ଷତା ସହିତ ମାନସିକ ଦୃଢ଼ତାର ମଧ୍ୟ ଏକ ବିଶେଷ ଭୂମିକା ରହିଥାଏ।
1: ଜଣେ ଖେଳାଳିଙ୍କୁ ମାଟିରେ ଲଢ଼ିବା ଶିଖାଇବା ସହଜ ହୋଇପାରେ, କିନ୍ତୁ ତାଙ୍କ ଭିତରେ ହାରି ନ ଯିବାର ମନୋଭାବ, ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଗଢ଼ି ତୋଳିବା ହେଉଛି ଜଣେ ଭଲ କୋଚ୍‌ଙ୍କ ପ୍ରକୃତ ପରିଚୟ।
0: ଆଜି ଆମ ସହିତ ଅଛନ୍ତି ସୟଦ ହବିବ, ଯିଏକି ଜଣେ ମାର୍ଶିଆଲ ଆର୍ଟସ୍ ଏବଂ କିକ୍ ବକ୍ସିଂ ସ୍ପୋର୍ଟସ୍ କୋଚ୍, ଯିଏ ଖେଳାଳିମାନଙ୍କୁ କେବଳ ଖେଳର କୌଶଳ ନୁହେଁ, ଜୀବନର ଚ୍ୟାଲେଞ୍ଜକୁ ସାହସର ସହିତ ସାମ୍ନା କରିବାର ଶିକ୍ଷା ମଧ୍ୟ ଦେଉଛନ୍ତି।
1: ତାଙ୍କର କୋଚିଂ ଯାତ୍ରା ଖେଳାଳିମାନଙ୍କ ପ୍ରସ୍ତୁତି ଓ ସେମାନଙ୍କର ଆଗ୍ରହ ଓ କ୍ରୀଡ଼ାର ଭବିଷ୍ୟତକୁ ନେଇ ତାଙ୍କର ମତ ଜାଣିବା।
0: ତେବେ ଚାଲନ୍ତୁ ନା ଆଜିର ବିବିଧାର ଅତିଥିଙ୍କୁ ଭେଟିବା। ସେ ହେଉଛନ୍ତି ସୟଦ ହବିବ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଭାଇ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ନମସ୍କାର
2: ଭାଇ, ପ୍ରଥମେ ଟିକେ ଆପଣ ଆପଣଙ୍କର ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ସୟଦ ହବିବ, ମୁଁ ଜୟପୁର ସ୍ଥିତ ଇଣ୍ଡିଆନ ଅଲ୍ଟିମେଟ୍ ଫାଇଟ୍ କ୍ଲବ୍ ର କୋଚ୍ ଏବଂ ଜଣେ ଆକ୍ଟିଭ ମାର୍ଶାଲ ଆର୍ଟ ଏଣ୍ଡ କିକ୍ ବକ୍ସିଂ ପ୍ଲେୟର ଅଛି। ମ୍ୟାମ୍,
2: କିକ୍ ବକ୍ସିଂ କୋଚ୍ ହିସାବରେ ଆପଣ ବହୁତ ପରିଚୟ ହାସଲ କରିଛନ୍ତି ଏବଂ ସବୁବେଳେ ଚର୍ଚ୍ଚାର ପରିସରରେ ମଧ୍ୟ ରହୁଛନ୍ତି। ମାନେ ଆପଣଙ୍କ ଉପରେ ନ୍ୟୁଜ୍ ଆସେ କି ଆପଣଙ୍କ ଠାରୁ ତାଲିମ ନେଇକି ପିଲାମାନେ କେତେ ସଫଳ ହେଇପାରୁଛନ୍ତି। ଆପଣ କିକ୍ ବକ୍ସିଂ ସହିତ ପ୍ରଥମ ପରିଚୟ କିପରି ହେଇଥିଲା?
3: ଗତ କିଛି ବର୍ଷ ଧରି ମୁଁ ମାର୍ଶାଲ ଆର୍ଟସ୍, କିକ୍ ବକ୍ସିଂ ଏବଂ ସେଲ୍ଫ ଡିଫେନ୍ସ କ୍ଷେତ୍ରରେ ଅଭ୍ୟାସ କରିବା ସହିତ ଜଣେ କୋଚ୍ ଭାବରେ ମୋର ଲକ୍ଷ୍ୟ କେବଳ ଖେଳାଳିଙ୍କୁ ମେଡାଲ ଜିତିବା ନୁହେଁ, ଶୃଙ୍ଖଳା, ଆତ୍ମବିଶ୍ୱାସ, ଫିଟନେସ୍, ମାନସିକ ଦୃଢ଼ତା ଏବଂ ଆତ୍ମରକ୍ଷା କୌଶଳ ମାଧ୍ୟମରେ ଜଣେ ଭଲ ମଣିଷ, ଭଲ ଖେଳାଳି ତିଆରି କରିବାର ମୋର ମେନ୍ ଉଦ୍ଦେଶ୍ୟ।

0: ଥାଏ, ଆମ ପରିବାରର ବି ଗୋଟେ ସ୍ୱପ୍ନ ଥାଏ କି କିଛି ଗୋଟେ ଚାକିରି କରିବି, ଚାକିରି କରିକି ମାନେ ଇନକମ୍ ସୋର୍ସ ଟା ଯେମିତି ଆମର ଫିକ୍ସ ରହିବ, ତ ସେ ସମୟରେ ଆପଣ ସେ ସବୁକୁ ଛାଡିକି ଆପଣ ନିଜେ ଗୋଟେ ଖେଳାଳି ହେଇକି ନିଜେ ପିଲାମାନଙ୍କୁ ଶିଖେଇବା, ଏ କଥା ଭାବନା ଆପଣଙ୍କର ମନରେ କେମିତି ଆସିଲା ଭାଇ?
1: ଏବେ ସ୍ପୋର୍ଟସ୍ ରିଲେଟେଡ୍ ଅଛନ୍ତି ନା ମ୍ୟାମ୍, ମୁଁ ତ କହିବି କାହାକୁ ମଧ୍ୟ ମାନେ ପାଠ ଛାଡିକି ସ୍ପୋର୍ଟସ୍ କରିବାଟା ଏଇଟା ମାନେ ମୂର୍ଖାମ ହେଇଯିବ। ଯଦି ଆମକୁ ସ୍ପୋର୍ଟସ୍ ରେ ଆଗ୍ରହ ଯିବାର ଅଛି, ତା ସହିତ ପାଠ ନିହାତି ଦରକାର ଅଛି, ପାଠ ସହିତ ପଇସା ବି ଦରକାର ଅଛି। ଆଉ ପଇସା ପାଇଁ ଯିଏ ଯାହା ବି କରନ୍ତୁ, ମାନେ ନିଜର ଛୋଟ ଇନକମ୍ ରଖିବା ନିହାତି ଦରକାର ଅଛି। ପାଠ ସହିତ ଇନକମ୍ ରଖିକି ଯାହା ବି ସ୍ପୋର୍ଟସ୍ କରିଲେ ଆଗେ ବଢିପାରିବ। ଏମିତି ତ ଆମ ସ୍ପୋର୍ଟସ୍ ଏତେ ଇଏ ନାହିଁ ମ୍ୟାମ୍, କି ଆମକୁ ସେଇ ହିସାବରେ ସପୋର୍ଟ ମିଳିବ କି ଆମେ ସେମିତି ମାନେ ବ୍ୟାକଗ୍ରାଉଣ୍ଡ ବି ବିଲଙ୍ଗ କରୁନୁ। ଆଉ ଯିଏ ଭଲ ବ୍ୟାକଗ୍ରାଉଣ୍ଡ ଅଛନ୍ତି ସେମାନେ ସ୍ପୋର୍ଟସ୍ ରେ ହିଁ ନଥାନ୍ତି ମ୍ୟାମ୍।
0: ଆପଣଙ୍କ ମତରେ ଖେଳ ଆମ ପାଇଁ କେତେ ଜରୁରୀ ଭାଇ?
1: ଖେଳ ତ ନିହାତି ଦରକାର ଅଛି ମ୍ୟାମ୍ ସମସ୍ତଙ୍କୁ, ଯଦି ଖେଳ ନାହିଁ ତ କିଛି ବି ନାହିଁ। ଖେଳ ସହିତ ରିଲେଟେଡ୍ ଯେମିତିକି ହେଇଗଲା କି ଆମେ ଯାହା ବି ଜିନିଷ କରୁଛୁ, ମେଣ୍ଟାଲି ପିସ୍ ରହିବା ନିହାତି ଦରକାର ଅଛି। ଯଦି ମଣିଷ ଗୋଟେ ମେଣ୍ଟାଲି ପିସ୍ ରହିପାରିବ, ତାହେଲେ ମାନେ ସବୁକିଛି ଜିନିଷ ସଫଳତା ତାକୁ ମିଳିପାରିବ। ଖେଳ ଆମକୁ ସେଇ ସବୁ ଜିନିଷ ଦିଏ ଯେ ଆମେ ଡିସିପ୍ଲିନ ରହୁ, ମାନେ କନସିଷ୍ଟେନ୍ସି ରହୁ। ସବୁ ଜିନିଷ ଆମକୁ କରିବା ପାଇଁ ଗୋଟେ ସପୋର୍ଟ ଦରକାର ଅଛି, ଯୋଉଟା କି ନିଜେ ନିଜକୁ ଆମେ ସପୋର୍ଟ କରିପାରିବା। ବହୁତ ସାରା ଜିନିଷ ମାନେ ଫୋର୍ସଫୁଲି ଯେତେ ବି ଆମେ ଜଣକୁ ଆଗେ ବଢେଇ ପାରିବା, ଆମେ ବଢି ପାରିବାନି ମ୍ୟାମ୍। ନିଜ ମନୋବଳ ଯଦି ଷ୍ଟ୍ରଙ୍ଗ ଅଛି, ତାହେଲେ ଆମେ ସବୁ କିଛି କରିପାରିବା।
2: ଗିର ଗିର କର ଉଠନେ।

0: ଜଣେ ଖେଳାଳି ହିସାବରେ ଆପଣ କଣ କଣ ସଫଳତା ହାସଲ କରିଛନ୍ତି, କେଉଁ କେଉଁ ମ୍ୟାଚ୍ ଖେଳିଛନ୍ତି ବା କେଉଁ କେଉଁ ଜାଗାରେ ଯାଇକି ଆପଣ ଖେଳିଛନ୍ତି?
1: ଆକ୍ଚୁଆଲି ମୋର ଖେଳ ଷ୍ଟାର୍ଟ ହେଇଥିଲା ମ୍ୟାମ୍ 2012 ଷ୍ଟାର୍ଟ ହେଇଥିଲା। 2012 ମୁଁ ମୁମ୍ବାଇ ଯାଇଥିଲି। ପ୍ରଥମେ ମୁମ୍ବାଇରେ ପ୍ରଥମେ ମୁଁ ସିଲଭର ମେଡାଲ ଆଚିଭ୍ କରିଥିଲି ମ୍ୟାମ୍। ସେଇଠି ମୋତେ ଲାଗିଥିଲା କି ମୁଁ ଗୋଲ୍ଡ ଚାହିଁଲେ ଆଚିଭ୍ କରିପାରିଥାନ୍ତି, କାହିଁକି ସିଲଭରରେ ହାରି ଯାଇଥିଲି। ସେଇଠୁ ମୋର ମନୋବଳ ଟିକେ ଷ୍ଟ୍ରଙ୍ଗ ହେଇଗଲା କି ଯଦି ମୋତେ କରିବାର ଅଛି ବହୁତ ଭଲରେ କରିବାର ଅଛି। ସେଇଠୁ ତାପରେ ମୁଁ ବିଶାଖାପଟନମରେ ନେକ୍ସଟ ଗେମ୍ଟା ଖେଳିଥିଲି, ସ୍ୱର୍ଣ୍ଣଭାରତୀ ଇଣ୍ଡୋର ଷ୍ଟାଡିୟମ ବୋଲିକି। ସେଇଠି ଗୋଲ୍ଡ ମେଡାଲ ଆଚିଭ୍ ହେଲା ପରେ ଯେଉଁ ପ୍ରକାର ମାନେ ଖୁସି ମିଳିଥିଲା, ଯେଉଁ ପ୍ରକାର ମାନେ ସପୋର୍ଟ ମିଳିଲା ସମସ୍ତଙ୍କ ସାର୍ଙ୍କ ନଜରରେ, ସମସ୍ତଙ୍କ ନଜରରେ ଆସିଲୁ ମ୍ୟାମ୍। ତାପରେ ମୁଁ ଭାବିଲି କି ନାଇଁ, ଯଦି ଏଇ ଜିନିଷ କରିବାର ଅଛି ବହୁତ ଭଲ ଭାବରେ କରିବାର ଅଛି, ପ୍ଲସ୍ ମୋ ସହିତ ଯେମିତି 4 ଜଣ ବାହାରି ପାରିବେ ସେଇ ହିସାବରେ ମୋ ମେଣ୍ଟାଲିଟି ସେବେଠୁ ଥିଲା ମ୍ୟାମ୍। ସେଇଠୁ ମୁଁ କୋଚ୍ ଭାବରେ ମୋର ଲକ୍ଷ୍ୟ କେବଳ ମାନେ ଖେଳାଳି ଓ ମେଡାଲ ଜିତିବାର ନଥିଲା ମ୍ୟାମ୍। ସବୁ ଜିନିଷ ଉପରେ ଧରିକି ଥିଲା କି ଚାଲ ଆମ ନିକଟ ନିଜ ଏରିଆରେ ଏସବୁ ଜିନିଷ କରିବା, ଯୋଉଟା କି ପିଲାମାନଙ୍କର ମାନେ ବିଶ୍ୱାସ କରୁଛି କ୍ରୀଡ଼ାରେ କେବଳ ମେଡେଲ ନାହିଁ, କ୍ରୀଡ଼ା ଆମକୁ ଶୃଙ୍ଖଳା, ପରିଶ୍ରମ, ଧୈର୍ଯ୍ୟ ଏବଂ ଜୀବନର ଆଗ୍ରହ ବଢିବା ପାଇଁ ଶିକ୍ଷା ମଧ୍ୟ ଦିଏ।
0: ତେବେ ଭାଇ, ଆପଣଙ୍କ ମତରେ ଜଣେ ଭଲ କୋଚ୍ ହେବା ପାଇଁ ତାଙ୍କ ପାଖରେ କେଉଁ ଗୁଣ ଗୁଡିକ ସବୁ ରହିବା ଜରୁରୀ?
1: ଯେମିତି କୋଚ୍ ହେବା ପାଇଁ ଭଲ ଗୁଣ ଦରକାର ଅଛି ମ୍ୟାମ୍, ମୁଁ ଯେତିକି ଦୂର ଯାଏ ମୋଠୁ ଅଧିକ ପିଲାମାନେ ସେ ଜିନିଷରେ ଆଗରେ ଯିବା ଦରକାର ମ୍ୟାମ୍। ଯଦି ଆମେ ଯଦି ଖେଳକୁ ଯଦି ମାନେ ଟ୍ରେନିଂ ସହିତ ଡିସିପ୍ଲିନ ନିରନ୍ତର ପରିଶ୍ରମ କରି ଆସୁଛୁ, ତାହେଲେ ପରିଶ୍ରମ ସହିତ ଏସବୁ ଜିନିଷ ପିଲାମାନଙ୍କୁ ଦେବା ଦରକାର କି ସେମାନେ ଆଗରେ ଯେମିତି ଯିବେ, ଯେମିତି ଆମେ ନିଜେ ଖାଲି ଆଗରେ ଗଲେ ହବନି ମ୍ୟାମ୍, ପିଲାମାନେ ବି ସେଇ ହିସାବରେ ଆଗରେ ବଢିବା ଦରକାର। ଗୋଟେ ଜିନିଷ ଯଦି ଭଲ କରୁଛୁ ତାହେଲେ ତା ସହିତ 4 ଜଣ ଆଉ ଜଡିତ ହବା ଦରକାର, କି ସେଲ୍ଫ ଡିଫେନ୍ସ ହଉ ୟା ମାନେ MMA ହଉ, କିକ୍ ବକ୍ସିଂ ହଉ, କରାଟି ହଉ, ଏସବୁ ଜିନିଷ ଯେମିତି ଭଲ କରିପାରିବେ, ଲକ୍ଷ୍ୟକୁ ଧରିକି ନିଜର କାମ ବି କରିପାରିବେ, ନିଜର ପାଠ ସହିତ ଗୋଟେ ସ୍ପୋର୍ଟସ କୁ ଆଗେ ବଢିପାରିବେ, ସେଇଭଳିଆ କରିବା ଦରକାର ଅଛି ମ୍ୟାମ୍। ମୁଁ ଜଣେ କୋଚ୍ ହିସାବରେ ସବୁବେଳେ ମୋର ଛାତ୍ରମାନଙ୍କୁ ଗୋଟିଏ କଥା କହେ ମ୍ୟାମ୍, ଟ୍ୟାଲେଣ୍ଟ ଠାରୁ ଡିସିପ୍ଲିନ ବଡ ଏବଂ ସକ୍ସେସ ଠାରୁ ହାର୍ଡୱାର୍କ ବଡ।
0: ତେବେ ଜଣେ କୋଚ୍ ହିସାବରେ ଯେତେବେଳେ ଆପଣ ଆରମ୍ଭ କଲେ ଆପଣଙ୍କର ଜୀବନ ଯାତ୍ରା ପୁଣି ଥରେ, ତ ସେତେବେଳେ ଆପଣ କଣ କଣ ସଫଳତା ସାଉଣ୍ଟିଛନ୍ତି? ଆପଣଙ୍କଠୁ ପାଇଥିବା ଟ୍ରେନିଂରୁ, ଆପଣ ଦେଇଥିବା ତାଲିମରୁ ଆପଣଙ୍କର ଷ୍ଟୁଡେଣ୍ଟସ୍ ମାନେ କଣ କଣ ସଫଳତା ହାସଲ କରିଛନ୍ତି, କେଉଁଠି କେଉଁଠି ହାସଲ କରିଛନ୍ତି? ଏବେ ନିକଟରେ ବି ସେମାନେ ଚର୍ଚ୍ଚାର ପରିସରରେ ଅଛନ୍ତି, ସେ ବିଷୟରେ ଆମେ ଜାଣିବାକୁ ଚାହୁଁଛୁ।
1: ମୁଁ କୋଚ୍ ହେଲା ପରେ ଫାର୍ଷ୍ଟ ମୁଁ 5 ଜଣଙ୍କୁ ଧରିକି ଯାଇଥିଲି ମ୍ୟାମ୍ ଗୋଆ ମାପୁସାରେ, ଫାର୍ଷ୍ଟ MMA ମାର୍ଶାଲ ଆର୍ଟ ଚାମ୍ପିଅନସିପ୍ ହେଇଥିଲା। ତ ସେଇଠି 3 ଜଣ ଆଣିଥିଲେ ମ୍ୟାମ୍ ଗୋଲ୍ଡ ଆଉ ଜଣେ ଆଣିଥିଲେ ସିଲଭର, ସେଇଟା ମୋର ସବୁଠୁ ଫାର୍ଷ୍ଟ ସକ୍ସେସ ଥିଲା କୋଚ୍ ହେଲା ପରେ। କୋଚ୍ ହେଲା ପରେ ପୁଣି ମୁଁ କ୍ଲାସ ଷ୍ଟାର୍ଟ କରିବା ପାଇଁ ଚାହିଁଲି। 2024 ରେ 9 ଜଣ ଯାଇଥିଲୁ, ଗଞ୍ଜାମ ଡିଷ୍ଟ୍ରିକ୍ଟ ଯାଇଥିଲୁ।

ଚାମ୍ପିଅନସିପ କିକ୍ ବକ୍ସିଂ, ସେଇଠି 9 ଜଣରୁ ଆମେ 16 ଜଣ ମେଡ଼େଲ ଆଣିଥିଲୁ ମ୍ୟାମ୍। ତ ସେଇଠୁ ମୋର ମାନେ ମେଣ୍ଟାଲି ପ୍ରିପେୟାର କଲି କି ନାହିଁ, ଯଦି କୋଚ୍ ହେବାର ଅଛି ଜୟପୁର ଭଳିଆ ଜାଗାରେ, ଯଦି ଭଲ ଆମକୁ ଗୋଟେ କ୍ଲାସ୍ ଖୋଲିବାର ଅଛି, ତାହେଲେ ଆମକୁ ମାନେ ବହୁତ ପରିଶ୍ରମ କରିବାକୁ ପଡିବ। କାହିଁକି ନା ଆମ ଜୟପୁରରେ ଏସବୁ ଜିନିଷରେ ମାନେ ଲୋକ ବିଲିଭ କରିପାରୁନାହାନ୍ତି କି ଏସବୁ ଜିନିଷ ଭଲ ନା ଖରାପ, ଗୋଟେ ପିଲା ହଉ ୟା ଝିଅ ହଉ କୁ ଟ୍ରେନିଂ ଛାଡ଼ିବା ଦରକାର ୟା ଦରକାର ନାହିଁ। ଏସବୁ ଜିନିଷ ପାଇଁ ମୁଁ ଚିନ୍ତା କଲି ମ୍ୟାମ୍ କି ଯଦି ଆମେ କରିବାର ଅଛି ତ ବହୁତ ଭଲ ଭାବରେ କରିବାର ଅଛି, ନ କରିଲେ ଟୋଟାଲି ଛାଡ଼ିଦେବାଟା ଭଲ। ଆଉ ନେକ୍ସଟ ଯେବେ ଏବେ ଆମର ଲାଷ୍ଟ ଟିମ୍ ଯାଇଥିଲେ ମ୍ୟାମ୍, ଗଞ୍ଜାମ ଡିଷ୍ଟ୍ରିକ୍ଟରେ ହେଇଥିଲା ଷ୍ଟେଟ୍ ଚାମ୍ପିଅନସିପ୍, ତାହିଁରେ ଯାଇଥିଲେ ମ୍ୟାମ୍ 24 ଜଣ ଯାଇଥିଲେ, 33 ମେଡ଼େଲ ଅଚିଭ୍ କରିଥିଲେ। 33ରୁ 8 ଜଣ ଖଣ୍ଡେ ମାନେ ଗୋଲ୍ଡ ମେଡ଼େଲ ଅଚିଭ୍ କରିଥିଲେ, ଆଉ 12 ଜଣ ଖଣ୍ଡେ ମାନେ ସିଲଭର ଆଣିଥିଲେ, ଆଉ ବାକି ଯାହା ଥିଲେ ବ୍ରୋଞ୍ଜ ଆଣିଥିଲେ ମ୍ୟାମ୍। ଆଉ ସେଇ ମଧ୍ୟରେ ହିଁ 6 ଜଣ ନ୍ୟାସନାଲ ପାଇଁ ସିଲେକ୍ଟ ବି ହେଇଥିଲେ, 6 ଜଣରୁ 4 ଜଣ ଯାଇପାରିନଥିଲେ କିଛି ପର୍ସନାଲ ପ୍ରୋବ୍ଲେମ ପାଇଁ, 2 ଜଣ ଯାଇଥିଲେ। ଆଉ 2 ଜଣରୁ ସେମାନେ ନ୍ୟାସନାଲ କିକ୍ ବକ୍ସିଂ ଚାମ୍ପିଅନସିପରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ଆଉ କଂସ ପଦକ ଜିତିଥିଲେ। ଏହା ଆମ ଟିମ୍ ଏକାଡେମୀ କୋରାପୁଟ ଜିଲ୍ଲା ପାଇଁ ବହୁତ ବଡ଼ ଗୌରବ ଜିନିଷ।

0: ତେବେ ଭାଇ ଯେତେବେଳେ ଆପଣଙ୍କ ପାଖକୁ କେହି ଆସନ୍ତି ଟ୍ରେନିଂ ପାଇଁ, ତେବେ ଆପଣ ସେମାନଙ୍କ ଭିତରେ କେମିତି ଚିହ୍ନଟ କରନ୍ତି କି ଯେ ହଁ ଆଙ୍କ ଭିତରେ ପ୍ରତିଭା ଅଛି, ଇଏ କରିପାରିବ ବୋଲି?
1: ଆକ୍ଚୁଆଲି ତାଙ୍କର ବଡି ଲାଙ୍ଗୁଏଜ ରୁ ଜଣାପଡେ ମ୍ୟାମ୍ କି ସେମାନେ କେତେ ଭଲ କରିପାରିବେ ୟା ତାଙ୍କୁ କେତେ ଭଲ କରିବାର ଅଛି। ଆଉ ସବୁଠୁ ମେନ୍ ଜିନିଷ ହଉଛି ଜଣେ ଟ୍ରେନିଂ ଆସିବା ପୂର୍ବଠୁ ଆମେ ଯଦି ଫାଇଟ୍ କ୍ଲାସ କହୁ ୟା ମାର୍ଶାଲ ଆର୍ଟସ କହୁ ୟା ସେଲ୍ଫ ଡିଫେନ୍ସ କହୁ, ଆମେ ବାହାରେ ଲଢିବା ଠୁ ପୂର୍ବରୁ ଫାର୍ଷ୍ଟ ନିଜକୁ ନିଜକୁ ନିଜ ସହିତ ଲଢିବାକୁ ପଡିବ। ଯେମିତି ନିଜେ ନିଜର ଡିସିପ୍ଲିନ ସହିତ ଆମେ ଗୋଟେ କ୍ଲାସ ଯାଉଛୁ ତାହେଲେ ଆମକୁ ଟାଇମରେ ଯିବାର ଅଛି, ଟାଇମରେ ଆସିବାର ଅଛି। ସବୁଠୁ ଫାର୍ଷ୍ଟ ଜିନିଷ ମୁଁ ସେଇଆ ଦେଖେ ଷ୍ଟୁଡେଣ୍ଟ ମାନଙ୍କ ଭିତରେ, ତାଙ୍କ ଭିତରେ ମାନେ ଡିସିପ୍ଲିନ କେତେ ରଖିଛନ୍ତି, ଟାଇମର ଭାଲ୍ୟୁ କେତେ ରଖିଛନ୍ତି। ଜଣେ ଯଦି କ୍ଲାସ ଟାଇମରେ ଆସୁଛି ଟାଇମରେ ଯାଉଛି, ସେ ଭଲ କିଛି ଶିଖି ନଥାଉ କିନ୍ତୁ ଆଗରେ ବଢିପାରିବେ, ମୁଁ ସେଇ ଜିନିଷ ଫାର୍ଷ୍ଟ ଚେକ୍ କରୁଛି।
0: ଯିଏ ଆପଣଙ୍କ ପାଖକୁ ଆସୁଛନ୍ତି ଶିଖିବା ପାଇଁ, ତାଙ୍କର ଶାରୀରିକ ପ୍ରସ୍ତୁତି ସହିତ ମେଣ୍ଟାଲ ଷ୍ଟ୍ରେଙ୍ଥ ଆପଣ କେମିତି ଗଢ଼ନ୍ତି ସେମାନଙ୍କ ପାଇଁ?
1: ମେଣ୍ଟାଲି ଷ୍ଟ୍ରେଙ୍ଥ ମୁଁ ଗ୍ରୁପ ୱାଇଜ କରେ ମ୍ୟାମ୍, ଜଣେ ଟ୍ରେନିଂ କରିବ ୟା ଦୁଇ ଜଣ ଟ୍ରେନିଂ କରିବେ ସିଙ୍ଗଲ ସିଙ୍ଗଲ ରେ ସେ ଜିନିଷ ବଢି ପାରିବନି। ଯଦି ଆମେ ଗ୍ରୁପ ଟ୍ରେନିଂଟା କରୁଛୁ ତାହେଲେ ଜଣକୁ ଦେଖି ଜଣେ ଯଦି ମେଣ୍ଟାଲି ଡାଉନ ବି ଥିବ ନା, ତ ଅଟୋମେଟିକଲି ମେଣ୍ଟାଲି ପାୱାରଫୁଲ ହେଇଯିବ କି ନାଇଁ, ଜଣେ ଯଦି କରିପାରୁଛି ମୁଁ ବି କରିପାରିବି। ମୁଁ ସବୁବେଳେ କମ୍ପିଟିସନ ଟାଇପ୍ର ରଖେ ଟ୍ରେନିଂ ସେକ୍ସନଟା, ଯେମିତି ଜଣକୁ ଏବେ ଯଦି ଗୋଟେ ରାଉଣ୍ଡ ଛାଡ଼ିଦେବା ଗ୍ରାଉଣ୍ଡରେ, ସେ ଗୋଟେରୁ ଦୁଇ ରାଉଣ୍ଡ ତିନି ରାଉଣ୍ଡ ମାରିକି ରହିଯିବ। କିନ୍ତୁ ଯଦି ଆମେ ସେଇ ଟାଇମରେ ଏଟ ଏ ଟାଇମ ଗ୍ରୁପ ୱାଇଜ 10 ଜଣ ଯଦି ଧାଉଁଛୁ, 10 ଜଣ ଯଦି ଦୁଇ ତିନି ଜଣଙ୍କର ମେଣ୍ଟାଲି ଡାଉନ ବି ରହିବେ, ନାଇଁ ମୁଁ ପାରିପାରିବିନି କି କରିପାରିବିନି, କିନ୍ତୁ ସେ ଜିନିଷ ଯଦି ବାକି ଟିମଟା କରୁଛନ୍ତି ତାହେଲେ ସିଏ ବି କରିପାରିବେ। ମୋର ସବୁବେଳେ ଥଟ୍ ରଖେ କି ସବୁବେଳେ କି ଆମେ ଟିମ ୱାଇଜ କେମିତି ଭଲ କରିପାରିବା, ଯଦି ଟିମରେ ବାକି ଜଣ ଭଲ କରୁଛନ୍ତି ତାହେଲେ ଆମେ ବି ଭଲ କରିବା। ଦିନେ ଦୁଇ ଦିନ ଯଦି ମୋର ବି ଦେହ ଖରାପ ଥିବ, ମୁଁ ମୋ ଷ୍ଟୁଡେଣ୍ଟ ମାନଙ୍କୁ କହିବି ଚାଲ ମୋ ଦେହ ଖରାପ ଥିଲେ ମୁଁ ନ କଲେ ବି ମୁଁ ତମ ସହିତ ଯିବି। ତାଙ୍କର ଟ୍ରେନିଂ ଦେଖିକି ମୋତେ ଭଲ ଲାଗେ କି ମେଣ୍ଟାଲି ମୁଁ ଯାହା ଜ୍ୱର ୟା ଦେହ ଖରାପ ଅଛି ହେଲେ ଫିଲ୍ କରିଥାଏ, ମୁଁ ଭାବିବି ନାଇଁ ଚାଲ ସେମାନେ କରିପାରୁଛନ୍ତି ତ ମୁଁ ବି କରିବି, ସେଇଠୁ ମାନେ ମାଇଣ୍ଡଟା ଟିକେ ଷ୍ଟ୍ରଙ୍ଗ ହେଇଯାଏ।

0: ଯେମିତି ଆପଣ କହିଲେ କି ଆପଣ ସେମାନଙ୍କର ମାଇଣ୍ଡ କୁ ଷ୍ଟ୍ରଙ୍ଗ ତ କରୁଛନ୍ତି, କିନ୍ତୁ ତଥାପି ମ୍ୟାଚ୍ କୁ ଯିବା ସମୟରେ କିମ୍ବା ମ୍ୟାଚ୍ ସମୟରେ ନର୍ଭସନେସ୍ ତ ଆସିଯାଏ ସ୍ୱାଭାବିକ ଭାବରେ, ସେତେବେଳେ ସେମାନଙ୍କୁ ଆପଣ କେମିତି ଷ୍ଟ୍ରଙ୍ଗ କରନ୍ତି?
1: ସେତେବେଳେ ମୁଁ ସମସ୍ତଙ୍କୁ କୁହେ, ଏବେ ଯେମିତି ସମସ୍ତଙ୍କର ଧର୍ମ ଅଲଗା ଅଲଗା।

था कि ମୁସଲିମ ଥାନ୍ତି କି ଖ୍ରୀଷ୍ଟିଆନ ଥାନ୍ତି କି ହିନ୍ଦୁ ଥାନ୍ତି ଯିଏ ଯାହା ବି ଥାନ୍ତୁ ଯିଏ ଯୋଉ ଧର୍ମର ଅଛନ୍ତି ମୁଁ ତ କହିବି ନିଜ ନିଜ ଫାର୍ଷ୍ଟ ଠାକୁରକୁ ଡାକନ୍ତୁ। ଯେତେବେଳେ ଆମେ ଟ୍ରେନିଂ ଫାଇଟ୍ ପୂର୍ବରୁ ସେମାନଙ୍କର ମେଣ୍ଟାଲି ଡାଉନ୍ ଥାଏ, ଯେତେ ଭଲ ଏକ୍ସପିରିଏନ୍ସ ହେଲେ ବି ଫାଇଟ୍ ପୂର୍ବରୁ ଟିକେ ମାଇଣ୍ଡଟା ମାନେ ଡାଉନ୍ ହେଇଯାଏ ମ୍ୟାମ୍, ମନ ଦଗ୍ଧ କରେ କି ମୁଁ ଫାଇଟ୍ ଖେଳି ପାରିବି କି ନାହିଁ, କାଳେ ସେ ମୋତେ ହରେଇ ଦେବ। ଏଇସବୁ ଜିନିଷଟା ମ୍ୟାମ୍ ଆକ୍ଚୁଆଲି ଟ୍ରେନିଂ ଯଦି ଭଲ ରଖିଛୁ ତାହେଲେ ଆମର ମାଇଣ୍ଡ ମଧ୍ୟ ଷ୍ଟ୍ରଙ୍ଗ ରହିବ, ଆଉ ଯେତିକି ଆମେ ଟ୍ରେନିଂ ଭଲ କରିବା ସେ ଫାଇଟ୍ ଟାଇମ୍ରେ ଆମକୁ ସେଇ ଜିନିଷଟା ଆମକୁ ସପୋର୍ଟ ମିଳେ। ଯେମିତି ମେଣ୍ଟାଲି ସପୋର୍ଟ ପାଇଁ ଆମେ ସବୁବେଳେ ଟ୍ରେନିଂରେ ମେଡିଟେସନ୍ କରୁ, ମନ ଟିକେ ଶାନ୍ତ।

ପାରିବା କି ହଁ କୋଉ ହିସାବରେ ଆସେ। ଯଦି ଆମେ ଟ୍ରେନିଂ ନ କରିଥିବା ତ ଆମର ମନ ଅଧିକ ମାନେ ଇଏ ଥାଏ। ସେମାନଙ୍କୁ ସବୁବେଳେ ମୁଁ ଟ୍ରେନିଂ ପୂର୍ବରୁ 3 ମାସ ଟ୍ରେନିଂ କ୍ୟାମ୍ପ କରାଏ ଫାଇଟ୍ ପୂର୍ବରୁ, ତାଙ୍କ ମାଇଣ୍ଡ ଉପରେ ତାଙ୍କର ବଡି ଉପରେ କାମ କରେ। ଜଣେ ଷ୍ଟୁଡେଣ୍ଟ ଯଦି ଖେଳୁଛି ତାକୁ କ'ଣ କ'ଣ ଦରକାର ଅଛି, ଯେମିତି ଷ୍ଟେମିନା ହେଇଗଲା ମାନେ ତା ଖାଇବାଠୁ ନେଇକି ଟ୍ରେନିଂରୁ ନେଇକିନା ସବୁ ଜିନିଷ ମୁଁ ଫାର୍ଷ୍ଟ ସୁଧାରେ ମ୍ୟାମ୍, ତାପରେ ନେଇକି କମ୍ପିଟିସନ୍ ଚାରେ। ଯଦି ପାଠ ନ ପଢିକି ଯଦି ଏକ୍ସାମ୍ ହଲ୍ରେ ବସିବ ତାହେଲେ ସେ କିଛି ଲେଖିପାରିବନି, କାହିଁକିନା ସେ କ୍ୱେଶ୍ଚିନ୍ ଆନ୍ସର୍ ପଢିକିନି ତ କ୍ୱେଶ୍ଚିନ୍ ଦେଖିକି ବୁଝାଇ ପଡ଼ିବନି। ସେମ୍ ଯଦି ଜଣେ ଟ୍ରେନିଂ ନ କରିକି ଯଦି ଡାଇରେକ୍ଟ ଫାଇଟ୍ରେ ଯିବେ ତାଙ୍କର ମନ ବି ଅଧିକ ଧକ୍ ଧକ୍ ଥାଏ ଆଉ ଖେଳି ବି ପାରିବେନି। ଯଦି ଗୋଟେ ଜିନିଷ ଆମେ ଖେଳିବାର ଅଛି ତାହେଲେ ସେ ଉପରେ ଆମକୁ କାମ କରିବାକୁ ପଡିବ, ସେ ଜିନିଷ ଆମକୁ ବୁଝିବାକୁ ପଡିବ।

0: ଜଣେ ନୂଆ ଖେଳାଳି ଭାଇ ସେ ଯଦି କିକ୍ ବକ୍ସିଂ ଶିଖିବା ଆରମ୍ଭ କରେ ତାହେଲେ ପ୍ରଥମେ ତାଙ୍କୁ କେଉଁ ଦିଗ ଉପରେ ଧ୍ୟାନ ଦେବାକୁ ପଡିବ?
1: ସବୁଠୁ ପ୍ରଥମେ ତ ମୁଁ କହିବି, ଜଣେ ଯଦି ନୂଆ ବୃତ୍ତି ଶିଖିବାକୁ ଚାହୁଁଛି ତାହେଲେ ତାଙ୍କୁ ରନିଂରୁ ଷ୍ଟାର୍ଟ କରିବାକୁ ପଡିବ। ରନିଂ ଫ୍ଲେକ୍ସିବିଲିଟି ଉପରେ କାମ କରିବାକୁ ପଡିବ। ରନିଂରେ ଷ୍ଟ୍ରେଙ୍ଥ ଆଣ୍ଡ ଷ୍ଟାମିନା ପଳାଆସେ। ଆଉ ଫ୍ଲେକ୍ସିବିଲିଟି ଉପରେ ଟ୍ରେନିଂ କଲେ ତାହେଲେ ଗୋଡ଼ ହାତ ଯେତିକି ଫ୍ରି କରିବା ଅଛି ଫ୍ରି ହେଇଯିବ। ଯେମିତି କିକ୍ ପଞ୍ଚ ଯାହା କରିବା ପାଇଁ ବି ଇଜିଲି ତାଙ୍କୁ କରିବା ପାଇଁ ଗୋଟେ ସାହସ ଆସିବ କି ହଁ ଚାଲ ମୁଁ ବି କରିପାରିବି। ତା ସହିତ ଇନକ୍ଲୁଡ ହେବ ପୁଶଅପ୍ ହେଇଗଲା, ହାତ ପାୱାର ପାଇଁ ପୁଲଅପ୍ ହେଇଗଲା, କ୍ରଞ୍ଚେସ୍ ହେଇଗଲା, କୋର୍ ୱାର୍କଆଉଟ୍ ପାଇଁ ସ୍କ୍ୱାଡ୍ ହେଇଗଲା, ଯେମିତି ଗୋଡ଼ର ଷ୍ଟ୍ରେଙ୍ଥ ପାଇଁ। ଏସବୁ ଛୋଟ ଛୋଟ ଜିନିଷ ଥାଏ ଯୋଉଟା କି ଆମକୁ ଷ୍ଟ୍ରେଙ୍ଥ ଦିଏ, ନ୍ୟାଚୁରାଲି ଷ୍ଟ୍ରେଙ୍ଥ ଦିଏ।
0: ଆଜିକାଲି ଝିଅମାନେ ମଧ୍ୟ କିକ୍ ବକ୍ସିଂ କରୁଛନ୍ତି, ଆପଣ ବି ଝିଅମାନଙ୍କୁ ତାଲିମ ଦେଉଥିବେ, ତେବେ କିକ୍ ବକ୍ସିଂ ସେମାନଙ୍କ ପାଇଁ ଗୋଟେ ସ୍ପୋର୍ଟସ୍ ହିଁ ହବ ନା ସେମାନଙ୍କ ପାଇଁ ସେଲ୍ଫ ଡିଫେନ୍ସ ମଧ୍ୟ ହେଇପାରିବ?
1: ସେମାନଙ୍କ ପାଇଁ ସ୍ପୋର୍ଟସ୍ ମଧ୍ୟ ଅଛି ଆଉ ସେଲ୍ଫ ଡିଫେନ୍ସ ମଧ୍ୟ। କାହିଁକି ନା ସ୍ପୋର୍ଟସ୍ ମାନେ ଯେମିତି ଏବେ ସାଇ ହେଇଗଲା, ଖେଲୋ ଇଣ୍ଡିଆ ହେଇଗଲା, ଖେଳ ଅସ୍ମିତା ବାହାରି ପଡ଼ିଛି, ସେ ସମୟରେ ସମସ୍ତଙ୍କୁ ମାନେ ଗର୍ଲସ ଟ୍ରେନିଂ ନିହାତି ଦରକାର ଅଛି। ଆଉ ସେଲ୍ଫ ଡିଫେନ୍ସ ହିସାବରେ ଯଦି ଯାଉଛି ତାହେଲେ ତାଙ୍କର ନିଜର ଆତ୍ମରକ୍ଷା ପାଇଁ ନିହାତି ଦରକାର ଅଛି ମ୍ୟାମ୍। ଯଦି ଆତ୍ମରକ୍ଷା ସହିତ ଆତ୍ମଶୃଙ୍ଖଳା ମଧ୍ୟ ପ୍ରତ୍ୟେକ ଝିଅ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ମ୍ୟାମ୍। ଝିଅମାନଙ୍କ ମଧ୍ୟ ଆତ୍ମବିଶ୍ୱାସ, ଶୃଙ୍ଖଳା, ନିୟମିତ ଅଭ୍ୟାସ ସହିତ ସମୟର ନିଜର ମୂଲ୍ୟ, ନିଜର ସମ୍ମାନ କରିବା, ମନୋଭାବ ବଢ଼ିବା, ଏସବୁ ଜିନିଷ ଜରୁରୀ ଅଛି। ଜଣେ ଶୃଙ୍ଖଳିତ ଝିଅ କେବଳ ନିଜକୁ ନୁହେଁ, ନିଜ ପରିବାର ଓ ସମ୍ମାନ ମଧ୍ୟ ଗର୍ବିତ କରିପାରିବ ଏଇ ସେଲ୍ଫ ଡିଫେନ୍ସରେ।
0: ତେବେ ଭାଇ, ଆପଣ ଆମ ଅଞ୍ଚଳର ପିଲାମାନଙ୍କୁ ନେଇକି ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିଲେଣି, ଏଇଠି ଆପଣ ଟ୍ରେନିଂ ଦେଉଛନ୍ତି, ଆପଣ ଡିଫରେଣ୍ଟ ଡିଫରେଣ୍ଟ ଲେଭେଲ କମ୍ପିଟିସନ ମଧ୍ୟ ଆପଣ ଦେଖିଛନ୍ତି, ଯାଉଛନ୍ତି, ଦେଖୁଛନ୍ତି, ତ ଆପଣ କଣ ଅନୁଭବ କରୁଛନ୍ତି ଭାଇ, ଏଠି ଆଉ କଣ ଅଭାବ ରହିଯାଉଛି?
1: ବହୁତ ସାରା ଜିନିଷ ଅଭାବ ରହୁଛି ମ୍ୟାମ୍। ଯେମିତି ଆମକୁ ଏବେ ଯୋଉ ଟାଇପ୍ ର ସପୋର୍ଟ ମିଳିବା ଦରକାର ସେଇ ଟାଇପ୍ ର ମିଳିପାରୁନି ମ୍ୟାମ୍। ଆମକୁ ଯେମିତି ମାନେ ଗଭର୍ଣ୍ଣମେଣ୍ଟ ସପୋର୍ଟ ମିଳିବା ଦରକାର ସେଇଭଳିଆ କିଛି ସପୋର୍ଟ ମାନେ ହେଇପାରୁନି।
0: କଣ କରିଲେ ହେଇପାରିବ ବୋଲି ଆପଣ ଭାବୁଛନ୍ତି?
1: ମୁଁ ଭାବୁଛି ଯଦି ଗଭର୍ଣ୍ଣମେଣ୍ଟ ସପୋର୍ଟ ଟିକେ ମିଳି ଯାଇପାରନ୍ତା ତାହେଲେ ଆମେ ବହୁତ ଆଗରେ ଯାଇପାରିବା ମ୍ୟାମ୍।
0: ଯଦି ଭବିଷ୍ୟତରେ ଆପଣ କିଛି କରିପାରିବେ, ଆପଣ କିଛି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ କଣ କରିପାରିବେ ଆମ ଅଞ୍ଚଳର ପିଲାମାନଙ୍କ ପାଇଁ?
1: ସବୁଠୁ ପ୍ରଥମେ ତ ମୁଁ ଯେମିତି ଯେମିତି କହିଲେ ମ୍ୟାମ୍, ଦୁଇ ଜଣ ଖେଳାଳି ଆମର ଜାତୀୟ ଯାଇଥିଲେ, ଆମ ଏକାଡେମୀର ଦୁଇ ଜଣ ଯୁବ ମାନେ ଚାମ୍ପିୟନ ନ୍ୟାସନାଲ କିକ୍ ବକ୍ସିଂ ଚାମ୍ପିୟନସିପରେ ଗୋଲ୍ଡ ଆଣ୍ଡ ବ୍ରୋଞ୍ଜ ଜିତିକି ନ୍ୟାସନାଲ ଲେଭେଲରେ ଗର୍ବିତ କରିଛନ୍ତି। ଏହି ମେଡାଲ ମାନେ ମୁଁ ସବୁବେଳେ ଚାହେଁ ମ୍ୟାମ୍, ଜଣେ କୋଚ୍ ଭାବରେ ଏହି ମୁହୂର୍ତ୍ତ ପାଇଁ ଅତ୍ୟନ୍ତ ମାନେ ମୋର ଚାମ୍ପିୟନ ଉପରେ ବହୁତ ଗର୍ବିତ ମଧ୍ୟ। କିନ୍ତୁ ଆମର ଯାତ୍ରା ଏଠାରେ ଶେଷ ନୁହଁ, ଆମର ସ୍ୱପ୍ନ ଅଛି ଜୟପୁରରୁ ଇଣ୍ଡିଆ ପର୍ଯ୍ୟନ୍ତ, ଇଣ୍ଡିଆରୁ ୱାର୍ଲ୍ଡ ଷ୍ଟେଜ୍ ପର୍ଯ୍ୟନ୍ତ ଚାମ୍ପିୟନ ତିଆରି କରିବା।

0: କି ସାଙ୍ଗରେ ବାହାରୁଛୁ, ଏଇଠି ଟ୍ରେନିଂରେ ଖାଲି ମାନେ ଝାଳ ନୁହଁ ମ୍ୟାମ୍, ଝାଳ ସହିତ ମାନେ କେତେବେଳେ ରକ୍ତ ବି ବାହାରୁଛି, କେତେବେଳେ ହାଡ ବି କିଛି ମାନେ ଅଳ୍ପ ଟିକେ ମାଡ ବି ସେଇ ହିସାବରେ ବାଜୁଛି, ସେ ସବୁ ଗୋଟେ ଗୋଟେ ସ୍ମୃତି ମ୍ୟାମ୍। ଏବେ ଯେମିତି ଆମେ ଗୋଟେ ଗେମ୍ ଚାମ୍ପିୟନସିପ୍ ଯାଉଛୁ, ସବୁଠୁ ବଡ ଜର୍ଣ୍ଣି ହଉଛି ଆମକୁ ସେଇଠି ପହଞ୍ଚିଲା ପର୍ଯ୍ୟନ୍ତ। ସମସ୍ତଙ୍କୁ ଲାଗୁଛି ଆମେ ଜିତିଲା ପରେ, କିନ୍ତୁ ନାହିଁ, ଯେତେବେଳେ ଆମେ ଟ୍ରେନ୍ ଜର୍ଣ୍ଣି କରୁଛୁ ସମସ୍ତେ ମିଶିକି ଗୋଟେ ଷ୍ଟ୍ରଗଲରେ, କେତେବେଳେ ସିଟ୍ ମିଳୁଛି କେତେବେଳେ ସିଟ୍ ମିଳୁନି, ସେଇଟା ଗୋଟେ ଜର୍ଣ୍ଣି ହେଇଗଲା। ସେଇଠି ଗଲା ପରେ କିଛି ଖାଇବାକୁ ମିଳୁଛି ଠିକରେ ୟା ନ ମିଳୁ, ସେଇଟା ବି ଗୋଟେ ଆମ ପାଇଁ ମାନେ ଗୋଟେ ସ୍ମୃତି ରହିଯାଉଛି। ବାକି ସେଠି ଜିତିଲା ପୂର୍ବରୁ ଯୋଉ ଜିନିଷଟା ଥାଉଛି, ଯୋଉଟା ଆମର ଟିମ୍ ୱାର୍କଟା ଥାଉଛି, ଆମର ସବୁଠୁ ବଡ ସ୍ମୃତି ସେଇଠି ରହୁଛି ନା, କାହିଁକି ନା ଜିତିଲା ପରେ ଯିଏ ଯାହାର ହେଇଯାଉଛନ୍ତି, କିନ୍ତୁ ଜିତିଲା ପୂର୍ବରୁ ସବୁ ଟିମ୍ ଗୋଟେ ପାଖରେ ଥାଉଛୁ। କାହିଁକି ନା ଆମେ ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟକୁ ଆମେ ଯଦି ଇଏ କରୁଛୁ, ରିପ୍ରେଜେଣ୍ଟ କରୁଛୁ, ସବୁଠୁ ବଡ ସ୍ମୃତି ଆମର ସେଇଠୁ କ୍ରିଏଟ୍ ହଉଛି ନା।
1: ବହୁତ ସୁନ୍ଦର କଥା କହିଲେ। ତେବେ ଭାଇ ଦେଖନ୍ତୁ, ସବୁ ସେକ୍ଟରରେ ସବୁ କାମରେ କିଛି ତ ରିସ୍କ ଥାଏ ନିହାତି ଭାବରେ, କିନ୍ତୁ ଯେହେତୁ ଏବେ ଆପଣ ଜଣେ କୋଚ୍, ଆପଣ ଟ୍ରେନିଂ ଦଉଛନ୍ତି ପିଲାମାନଙ୍କୁ, ପ୍ୟାରେଣ୍ଟସ୍ ତାଙ୍କୁ ଛୁଆକୁ ଆଣିକି ଆପଣଙ୍କ ପାଖରେ ଛାଡୁଛନ୍ତି, ସେଠି ଆପଣଙ୍କ ପାଖରେ ଗୋଟେ ରେସ୍ପନ୍ସିବିଲିଟି ପଳେଇ ଆସିଲା। ପିଲା ଶିଖିବ କେତେ ଦୂର ତାହା ତ ଅଲଗା କଥା, କିନ୍ତୁ ପ୍ରାକ୍ଟିସ୍ ସମୟରେ ଯଦି କିଛି ଅଘଟଣ ଘଟିଯାଏ, କିଛି ମାଡ଼ଫାଡ଼ ହେଇଯାଏ କିମ୍ବା କିଛି ଇଞ୍ଜୁରି ହେଇଯାଏ କେହି, ତାହେଲେ ସେଇ ସିଚୁଏସନ୍କୁ ଟେକେଲ୍ କରିବା ବହୁତ କଷ୍ଟକର ହେଇଯାଏ। ସେତେବେଳେ କେମିତି ମ୍ୟାନେଜ୍ କରନ୍ତି ଭାଇ?
0: ଏଇଟା ବହୁତ ଭଲ କଥା କହିଲେ ମ୍ୟାମ୍। ଏଇ ଜିନିଷଟା ସବୁଠୁ ମେନ୍ ଇମ୍ପୋର୍ଟାଣ୍ଟ ହଉଛି, ଗୋଟେ ପ୍ୟାରେଣ୍ଟସ୍ ଯଦି ମାର୍ଶାଲ ଆର୍ଟସ୍କୁ ପଠାଉ ନାହାନ୍ତି, ସମସ୍ତଙ୍କ ମନରେ ଏଇ ଡର ଅଛି କି କାଳେ ଆମ ପୁଅକୁ ମାଡ଼ ବାଜିବେ, କାଳେ ଆମ ଝିଅକୁ ମାଡ଼ ବାଜିଯିବ। କି ଆମେ ଟ୍ରେନ୍ କରୁଛୁ, ସବୁଠୁ ମେନ୍ ଜିନିଷ ହଉଛି ଆମକୁ ସେଫ୍ଟି ଇମ୍ପୋର୍ଟାଣ୍ଟ, ଚାହେ ସେଟା ଝିଅ ହେଇଥାନ୍ତୁ ୟା ପୁଅ ହେଇଥାନ୍ତୁ। ଆଉ ସେଫ୍ଟି ପାଇଁ ଆମ ଯେମିତି ଇକ୍ୱିପମେଣ୍ଟ ହେଇଯାଉଛି, କିକ୍ ବକ୍ସିଂ ହଉ ୟା ଏମ୍ଏମ୍ଏ ହଉ, ଯେମିତି ହାତରେ ଆମକୁ ମାଡ଼ ନ ବାଜିବା ପାଇଁ ଆମେ ଗ୍ଲୋଭ୍ସ ପିନ୍ଧୁଛୁ, ଦାନ୍ତରେ ମାଡ଼ ନ ବାଜିବା ପାଇଁ ଟିଥ୍ ଗାର୍ଡ ପିନ୍ଧୁଛୁ, ମାନେ ମୁଣ୍ଡରେ ମାଡ଼ ନ ବାଜିବା ପାଇଁ ହେଡ୍ ଗାର୍ଡ ପିନ୍ଧୁଛୁ, ଗୋଡ଼ରେ ମାଡ଼ ନ ବାଜିବା ପାଇଁ ସିନ୍ ଗାର୍ଡ ପିନ୍ଧୁଛୁ, ସେସବୁ ନିହାତି ଇକ୍ୱିପମେଣ୍ଟ ଦରକାର ଅଛି ମ୍ୟାମ୍। ଏବେ ଯଦି ଆମେ ମାର୍ଶାଲ ଆର୍ଟସ୍ କ୍ଲାସ୍ ଯିବା, ତାହେଲେ ଆମେ ଯଦି ଖାଲି ହାତରେ ଟ୍ରେନିଂ କରିବା, ତ ତାହେଲେ ମାଡ଼ ବାଜିବା ଚାନ୍ସେସ୍ ବହୁତ ଥାଏ। ଆଉ ଯଦି ଆମେ ଜଣେ ଟ୍ରେନିଂ ଦଉଛୁ, ଜଣେ ଦି ଜଣ ପାଖରେ ଯାହା ହେଲେ ବି ଷ୍ଟୁଡେଣ୍ଟ ମାନଙ୍କ ପାଖରେ ଦୁଇ ଦୁଇ ତିନି ତିନି ଜଣ ସିନିୟର ଷ୍ଟୁଡେଣ୍ଟ ରହୁଛନ୍ତି, ଯିଏକି ମାନେ ଟ୍ରେନିଂ ଟାଇମରେ ସେମାନେ ସପୋର୍ଟ କରୁଛନ୍ତି, ଏଥିପାଇଁ ଆମକୁ ପିଲାମାନଙ୍କୁ ମାଡ଼ ବାଜୁନି। ବହୁତ ରେୟର କେସରେ ହୁଏ କି ସ୍ପାରିଂ ସେକ୍ସନ୍ ଟାଇମରେ ଅଳ୍ପ ଟିକେ ମାଡ଼ ବାଜିଲେ ବାଜିଥାଏ, କିନ୍ତୁ ବାକି ଟାଇମରେ ମାଡ଼ ବାଜେନି। ଆଉ ଯଦି ବି ମାଡ଼ ବାଜୁଛି, ପ୍ୟାରେଣ୍ଟସ୍ ମାନେ ବି ଏ ଜିନିଷ ବୁଝୁଛନ୍ତି, ଯେମିତି ଜଣେ ପିଲା ଯଦି ସୁଇମିଂ ଶିଖିବା ପାଇଁ ଯାଉଛି, ତାହେଲେ ସେ ପାଣି ନ ପିଇଲେ ଶିଖିବ କେମିତି, ଯଦି ସ୍କେଟିଂ ଚଲଉଛି ତାହେଲେ ପଡ଼ିବନି ତ ଉଠିବ କେମିତି, ସେମ୍ ସେମିତି ମାର୍ଶାଲ ଆର୍ଟସ୍ ଯଦି ମାଡ଼ ବାଜିବନି, ତାହେଲେ ସେ ଫିଲ୍ କେମିତି କରିବ କି କୋଉ ଜିନିଷ ମୋର ଭୁଲ ହଉଛି ଆଉ କୋଉ ଜିନିଷରେ ମୋତେ ମାଡ଼ ବାଜୁଛି। ତ ପ୍ୟାରେଣ୍ଟସ୍ ବି ସେଇ ହିସାବରେ ସପୋର୍ଟ କରିବା ନିହାତି ଦରକାର ଅଛି ପିଲାମାନଙ୍କୁ, କି ହଁ ଏଇ ଜିନିଷରେ ଛୋଟ ମୋଟ ମାଡ଼ ବାଜେ, ଆଉ ଛୋଟ ମୋଟ ମାଡ଼ରୁ ହିଁ ବଡ଼ ମାଡ଼ ନ ବାଜିବା ପାଇଁ ସେଇ ହିସାବରେ ଭଲ ସେ ଟ୍ରେନ୍ କରିବାକୁ ପଡିବ।
1: ବହୁତ ବଢିଆ କଥା କହିଲେ ଭାଇ। ସମସ୍ତଙ୍କ ମନରେ ଯୋଉ ଧାରଣାଟା ରହିଥାଏ ପ୍ରାୟତଃ ପ୍ୟାରେଣ୍ଟସ୍ ମାନଙ୍କର, କି ଆମେ ଛାଡ଼ିବୁ ନା ନାହିଁ, କାଳେ କିଛି ହେଇଯିବ, ତ ଆପଣ ବହୁତ ସୁନ୍ଦର ବାର୍ତ୍ତା ଦେଲେ, ବହୁତ ସୁନ୍ଦର ଭାବରେ ବୁଝେଇ ଦେଲେ।

0: ଚମକ ଦେହରଦମ ଏତେ ବର୍ଷର ଏ ଯାତ୍ରା ଭିତରେ ନିଜେ ଖେଳିବା କିମ୍ବା ନିଜ ଷ୍ଟୁଡେଣ୍ଟସ ମାନଙ୍କୁ ଖେଳାଇବା ଏସବୁ ଭିତରେ କିଛି ସ୍ମରଣୀୟ ମୁହୂର୍ତ୍ତ
1: ମେମୋରେବଲ ମୁହୂର୍ତ୍ତ ତ ଆମର ସବୁବେଳେ କ୍ଲାସରେ ଆମର ହେଇଥାଏ ମ୍ୟାମ୍ ଆକ୍ଚୁଆଲି ଟ୍ରେନିଂ ଟାଇମ୍ରେ ସମସ୍ତଙ୍କୁ ଲାଗିବ କି ଆମେ ଜିତିଲେ ଯାଇକି ଆମର ମାନେ ମେମୋରେବଲ ହୁଏ ୟା ଆମକୁ ସକ୍ସେସ ମିଳେ କିନ୍ତୁ ଆମର ଆକ୍ଚୁଆଲି ମେମୋରେବଲ ସ୍ମୃତି ହଉଛି ଯେତେବେଳେ ଆମେ ଯାତ୍ରା କରୁ ସେଇଟା ହିଁ ଆମର ସବୁଠୁ ଭଲ ମେମୋରେବଲ ଯେମିତିକି ଆମେ ଟ୍ରେନିଂ କରୁଛୁ।

0: ପିଲାମାନଙ୍କ ସଫଳତା ପଛରେ ଖାଲି କୋଚ୍ ପ୍ରତିଷ୍ଠାନ ସହିତ ପିତାମାତାଙ୍କ ସମର୍ଥନ ମଧ୍ୟ ଅତ୍ୟନ୍ତ ଜରୁରୀ ନୁହେଁ। ମାର୍ଶାଲ ଆର୍ଟ କେବଳ ମାନେ ଲଢ଼ି ଶିଖିବା ପାଇଁ ନୁହେଁ, ଏହା ପିଲାମାନଙ୍କୁ ଶୃଙ୍ଖଳା, ଆତ୍ମବିଶ୍ୱାସ, ଧୈର୍ଯ୍ୟ, ସମ୍ମାନ, ଫିଟନେସ୍ ଏବଂ ଆତ୍ମରକ୍ଷା ରଖିଥାଏ। ପିତାମାତା ଯଦି ପିଲାଙ୍କୁ ନିୟମିତ ଟ୍ରେନିଂ ପାଇଁ ଉତ୍ସାହିତ କରନ୍ତି, କୋଚ୍ ମାନଙ୍କୁ ସମ୍ମାନ କରିକି ଶୃଙ୍ଖଳା ପାଳନ କରିବା ଶିଖାନ୍ତି, ତେବେ ପିଲାମାନେ ବିକାଶ ଆହୁରି ଭଲ କରିଥାନ୍ତି।
1: ଆଗାମୀ କିଛି ବର୍ଷ ପରେ ଆପଣ ନିଜକୁ କେଉଁ ଜାଗାରେ ଦେଖିବାକୁ ଚାହୁଁଛନ୍ତି?
0: ମୁଁ ଅନ୍ତର୍ଜାତୀୟ ଜାଗାରେ ଦେଖିବାକୁ ଚାହୁଁଛି ମ୍ୟାମ୍, ନିଜକୁ ଆଉ ନିଜ ଛୁଆମାନଙ୍କୁ ବି, କାହିଁକିନା ମୁଁ ଏବେ ଏତେ ବି ବଡ଼ ହେଇନି କି ମାନେ ମୁଁ ଖାଲି କୋଚିଂ ଦେବି। ଯେତିକି ପର୍ଯ୍ୟନ୍ତ ମୁଁ ମୋର ଯେତିକି ନ ଅଛି ପୁରା ହେବନି, ମୁଁ ଏବେ ଯାହା ବି କରିଛି ନିଜ ସ୍ୱପ୍ନ ସହିତ ପିଲାମାନଙ୍କ ସ୍ୱପ୍ନ ଉପରେ କାମ କରିଛି ମୁଁ, କାହିଁକିନା ଆମର କୋରାପୁଟ ମାଟି ପାଇଁ ନିହାତି ଗୋଟେ ଜିନିଷ ରହିବା ଦରକାର କି ଲୋକ ଆଗ ବଢ଼ିବା ପାଇଁ। ସମସ୍ତଙ୍କର ଯେମିତି ଅଲଗା ଅଲଗା କଳା ଥାଏ, କି ଗୀତରେ, କି ସଙ୍ଗୀତରେ, କି ନାଚରେ, ତ ସମସ୍ତଙ୍କର ଅଲଗା ଅଲଗା ଥାଏ। ତ ମୁଁ ଚାହୁଁଛି କି ଏ ମାର୍ଶାଲ ଆର୍ଟ ଲାଇନ୍ ରେ ମୁଁ ଏମିତି କିଛି କରେ ଆମ ନିଜର କୋରାପୁଟ ମାଟି ପାଇଁ,

0: ସମସ୍ତଙ୍କୁ ଗୋଟେ ଭଲ ଜିନିଷ ମିଳେ। ଦେଖୁଥିବେ ଆପଣ ବହୁତ ସାରା ଜାଗାରେ ମାନେ ମାଇଣ୍ଡ କଣ୍ଟ୍ରୋଲ ନଥିବା ଯୋଗୁ ବହୁତ ସାରା ଝଗଡା ହଉଛି, ମର୍ଡର ହଉଛି, ପିଲାମାନେ ଖରାପ ଲାଇନରେ ଯାଉଛନ୍ତି। କିନ୍ତୁ ଏସବୁ ଜିନିଷ ଯଦି ମାର୍ଶାଲ ଆର୍ଟସ ରହିବେ, ଏସବୁ ଜିନିଷରେ ବଞ୍ଚିଯିବେ। ଏସବୁ ଜିନିଷରେ ସେମାନଙ୍କର ମାଇଣ୍ଡ କଣ୍ଟ୍ରୋଲ ହେଇଯିବ, ବଡି କଣ୍ଟ୍ରୋଲରେ ପଳା ଆସିବ, ନିଜେ ଗୋଟେ ଗୋଟେ ଭଲ ଲାଇନରେ ଆସିବେ କି ଏସବୁ ଜିନିଷ କରିବା ନିହାତି କେତେ ଦରକାର ସେ ଜାଣିପାରିବେ।
1: ବହୁତ ବଢିଆ ଭାଇ, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଭାଇ।
0: ବହୁତ ବହୁତ ଧନ୍ୟବାଦ ମ୍ୟାମ।
2: ଆଜିର ବିବିଧରେ ଆପଣମାନେ ଶୁଣିଲେ ସୟଦ ହବିବଙ୍କ ସହିତ ଏକ ସାକ୍ଷାତକାର, ତାଙ୍କୁ ସାକ୍ଷାତ କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ଆମ ସହିତ ରହି ନିଜ ଅନୁଭବ ଓ ଖେଳାଳିମାନଙ୍କ ପାଇଁ ନିଜର ଚିନ୍ତାଧାରା ବାଣ୍ଟିଥିବାରୁ ଆମ ଅତିଥିଙ୍କୁ ଅନେକ ଅନେକ ଧନ୍ୟବାଦ। ଆଶା ଆମ ଅଞ୍ଚଳର ନାଁକୁ ସେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନେଇ ପହଞ୍ଚାଇ ପାରିବେ। ତେବେ ଏହି ଆଶା ସହିତ ଆଜି ପାଇଁ ଏତିକି। ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା ହ୍ୱାଟ୍ସଆପ୍ ଜରିଆରେ ଆମ ପାଖକୁ ପଠାଇ ପାରିବେ। ତେବେ ଆପଣମାନଙ୍କର ମତାମତ ଅପେକ୍ଷାରେ ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା।
2: ନମସ୍କାର।

0: ଖେଳାଳିଙ୍କ ମନରେ ମନୋବଳ ସାଇତି ତାଙ୍କୁ ଖେଳ ପଡ଼ିଆକୁ ଓହ୍ଲାଇ ସଫଳତା ସାଉଣ୍ଟିବାର ସୁଯୋଗ ଦେଉଥିବା ମାର୍ଶାଲ ଆର୍ଟ ଏବଂ କିକ୍ ବକ୍ସିଂ ଖେଳାଳି ଏବଂ ପ୍ରଶିକ୍ଷକ ସାହିଦ ହବିବ୍ଙ୍କ ସହ ସାକ୍ଷାତକାର ଶୁଣିଥିଲେ ଆଜିର ବିବିଧା କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା ଶୁଣନ୍ତୁ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ତଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହାବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ସେପ୍ଟେମ୍ବର 24 ଗୁରୁବାର ଅପରାହ୍ନ 5 ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର 23 ବୁଧବାର ଅର୍ଥାତ୍ ଆଜି ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଯୋଗାଯୋଗ କରିବା ପାଇଁ ଟେଲିଫୋନ୍ ନମ୍ଘର 06854230।

କିଶୋର ଚନ୍ଦ୍ର ନନ୍ଦଙ୍କ ଅନ୍ୟ ଏକ ରଚନାକୁ ନେଇ ଶିଳ୍ପୀ ଥିଲେ କୁନ୍ତୀ ବେହେରା। ଏଥର ଶିଳ୍ପୀ ହେଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତୀ ବେହେରା। ଗୀତିକାର କିଶୋର ଚନ୍ଦ୍ର ନନ୍ଦ।

0: ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱର ଲହରି ଶୁଣିଲେ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତୀ ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ କିଶୋର ଚନ୍ଦ୍ର ନନ୍ଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ।
1: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ QR କୋଡ ସ୍କାନ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ QR କୋଡ ସ୍କାନ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ସୁରେଶ ୱାଡକର, ଗୀତିକାର ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ସୁବାସ ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ନିବେଦିତା ଏବଂ ଇରା ମହାନ୍ତିଙ୍କ କଣ୍ଠରେ। ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ।

କୁମାର ବାପି ଏବଂ ତପମିଶ୍ର ଗାଇଥିବା ଗୀତଟି ସହିତ ଶେଷ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବହୁଜନ ହିତାୟ ବହୁଜନ ସୁଖାୟର ଅନ୍ତଃସ୍ୱରକୁ ନେଇ ପ୍ରତିଦିନ ଆପଣଙ୍କ ପାଖରେ ପହଞ୍ଚେ ଆକାଶବାଣୀ ଜୟପୁର କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ। ଆପଣ ଶ୍ରଦ୍ଧା ରଖି ଶୁଣନ୍ତି ବୋଲି ସେ ଶୁଣାଏ ଶିକ୍ଷା, ସୂଚନା, ସଙ୍ଗୀତ, ଜ୍ଞାନବିଜ୍ଞାନ, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ମନୋରଞ୍ଜନ ଧର୍ମୀ ଅନେକ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ। କେବେ କଥା କହେ, କେବେ କାହାଣୀ, କେବେ ଶୁଣାଏ ମନଛୁଆଁ ହିନ୍ଦୀ ଆଉ ଓଡ଼ିଆ କଥାଚିତ୍ରର ଗୀତ। ହାତ ପାହାନ୍ତାରେ ପହଞ୍ଚିଛି ସେହି ସମୟ, ମନୋରଞ୍ଜନର ସମୟ, ଶୁଭିଲାଣି ସଙ୍ଗୀତର ସ୍ୱର। ସପ୍ତରଙ୍ଗୀ ସଙ୍ଗୀତର ଛନ୍ଦରେ ଛନ୍ଦ ତୋଳି ଜୀବନ ପାଇଁ ରଙ୍ଗ ସାଉଁଟିବା, ସେ ସାରେ ଗମା ପାଧାନୀର ସ୍ୱରରେ ହଜି ହଜି ଜୀବନରେ ଦେଖୁଥିବା ସବୁତକ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା। ମନଟା ଏଠି ଅମାନିଆ ବୋଲି ତାକୁ ମନୁଆ କହନ୍ତି ସବୁ। ମନ ଯଦି ମରିଯାଏ କେବେ, ହାତ ପାହାନ୍ତାରେ ସବୁକିଛି ଥାଏ, ଅଥଚ ବିରାଟ ଶୂନ୍ୟପଣଟି ପ୍ରତିନିଧି ଡରଉଥାଏ ଜୀବନକୁ। ମନର ସ୍ୱତନ୍ତ୍ର ପରିଚୟଟିଏ ଥାଉ, ମନ କେବେ ଭାଙ୍ଗି ନ ଯାଉ, ମନ ସବୁକାଳେ ମନୁଆ ମନ ହେଇକି ଥାଉ, ମନକୁ କେବେ ବୟସ ନ ଛୁଁ। ପ୍ରଥମ ଗୀତରେ ଶୁଣିବା ତେଲେନାମ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ଆଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିଆ।

ସୋବିଚ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କେକେ ଏବଂ ସାଥୀ ସାହିଦ କ୍ୱାଦ୍ରିଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଲଳିତ ପଣ୍ଡିତ ପ୍ୟାର କିଆ ତୋ ଡରନା କିଆ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ସୁଧାକର ଶର୍ମାଙ୍କ ଗୀତ ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା ଶୁଣନ୍ତୁ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ସିର୍ଫ ତୁମ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ, ଅଲକା ଆଗ୍ନିକ ଏବଂ ସ୍ୱପ୍ନା ଅବସ୍ତି, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବହୁଜନ ହିତାୟ ବହୁଜନ ସୁଖାୟର ଅନ୍ତଃସ୍ୱରକୁ ନେଇ ପ୍ରତିନିଧି ଆପଣଙ୍କ ପାଖରେ ପହଞ୍ଚେ ଆକାଶବାଣୀ ଜୟପୁର କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ। ଆପଣ ଶ୍ରଦ୍ଧା ରଖି ଶୁଣନ୍ତି ବୋଲି ସେ ଶୁଣାଏ ଶିକ୍ଷା, ସୂଚନା, ସଙ୍ଗୀତ, ଜ୍ଞାନ ବିଜ୍ଞାନ, ସାହିତ୍ୟ, ସଂସ୍କୃତି, ପରମ୍ପରା ଆଉ ମନୋରଞ୍ଜନ ଧର୍ମୀ ଅନେକ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ। କେବେ କଥା କହେ, କେବେ କହେ କାହାଣୀ, କେବେ ଶୁଣାଏ ମନଛୁଆ ହିନ୍ଦୀ ଆଉ ଓଡ଼ିଆ କଥାଚିତ୍ରର ଗୀତ। ହାତ ପାହାନ୍ତାରେ ପହଞ୍ଚିଛି ସେହି ମନୋରଞ୍ଜନର ସମୟ, ଶୁଭିଲାଣି ସଙ୍ଗୀତର ସ୍ୱର। ସଙ୍ଗୀତର ସପ୍ତରଙ୍ଗୀ ସେ ଛନ୍ଦରେ ଛନ୍ଦ ତୋଳି ଜୀବନ ପାଇଁ ରଙ୍ଗ ସାଉଣ୍ଟିବା ଆସନ୍ତୁ। ସେ ସାରା ଗାମା ପାଧା ନିଶାର ସ୍ୱରରେ ହଜି ହଜି ଜୀବନରେ ଦେଖିଥିବା ସବୁ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ଆସନ୍ତୁ। ମନଟା ଏଠି ଅମାନିଆ ବୋଲି ତାକୁ ମନୁଆ କହନ୍ତି ସବୁ। ମନ ଯଦି ମରିଯାଏ କେବେ, ହାତ ପାହାନ୍ତାରେ ସବୁକିଛି ଥାଏ, ଅଥଚ ବିରାଟ ଶୂନ୍ୟ ସ୍ଥାନଟିଏ ପ୍ରତିନିଧି ଡରଉଥାଏ ଜୀବନକୁ। ମନର ସ୍ୱତନ୍ତ୍ର ପରିଚୟଟିଏ ଥାଉ, ମନ କେବେ ଭାଙ୍ଗି ନ ଯାଉ, ମନ ସବୁକାଳେ ମନୁଆ ମନ ହେଇକି ଥାଉ, ମନକୁ କେବେ ବୟସ

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣୁଥିଲେ ଧର୍ମର ହବ ଜୟ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ଇରା ମହାନ୍ତି ଏବଂ କୁମାର ବାପି। ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମଳୟ ମିଶ୍ର। ତୁ ଏକା ଆମ ସାହା ଭରସା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ବିଜୟ ମଲ୍ଲଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପାଗଳ କରିଛି ପାଉଞ୍ଜି ତୋର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା ଶୁଣନ୍ତୁ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟରେ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲା ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହାବ୍ୟତୀତ ସମ୍ଭଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତଟି ପାଗଳ କରିଛୁ ତୁ ଚଳଚ୍ଚିତ୍ର।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟିପିଏସ୍ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
4: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଧୂମ୍ 3 ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସିଦ୍ଧାର୍ଥ ମହାଦେବନ ଏବଂ ଶିଳ୍ପା ରାଓ। ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଗ୍ୟାଙ୍ଗଷ୍ଟାର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେ କେ, ସାଇଦ୍ କ୍ୱାଦ୍ରିଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ କିଛି ସୂଚନା। ପ୍ରଥମେ ଶୁଣନ୍ତୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଉଚ୍ଚ ସତର୍କତା ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ସେପ୍ଟେମ୍ବର 24 ଗୁରୁବାର ଅପରାହ୍ନ 5 ପ୍ରଚାର କରିବୁ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ସେପ୍ଟେମ୍ବର 23 ବୁଧବାର ଅର୍ଥାତ୍ ଆଜି ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 0685423-0690। ବିଷୟଟି ପୁଣିଥରେ କହି ରଖୁଛୁ, କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ଟେଲିଫୋନ୍ ନମ୍ଘର 0685423-0690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ସିଟି ଲାଇଟ୍ସ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ, ରଶ୍ମି ମିଶ୍ରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଜିତ୍ ଗାଙ୍ଗୁଲି।

वहाँ एक हाथी भी रहता था। वो दिन भर इधर उधर घूमता रहता था।

हाथी परेशान होने लगा। उसने सूंड को जोर जोर से हिलाया।

0: ଭାଇ
1: ଆଜ୍ଞା
0: ଆଲୋଚନା କର।
1: ଆଚ୍ଛା
0: ଆଜି ଆମେ କହିବାକୁ ଯିବା ନିକୁମ୍ଭାସୁର ବଦ୍ଧ
1: ଠିକ
0: ତେବେ
1: ହଁ ହଁ
0: ପୁରାଣ କହିବା ପୂର୍ବରୁ
1: ଆଚ୍ଛା
0: ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ
1: ହଁ
0: ଭଗବାନଙ୍କର ଆଶୀର୍ବାଦ ହିଁ ଆବଶ୍ୟକ
1: ନିଶ୍ଚୟ
0: ବାଗ ପ୍ରଦାୟନୀ ସରସ୍ୱତୀ ମାଙ୍କ ଚରଣାର ବିନ୍ଦରେ ପଦେ ଅନୁରୋଧ କରିବାରେ
1: ଆଚ୍ଛା କିଭଳି ପଦେ ଜଣାଣ ସ୍ତବ କରିବା
0: ଶୁଣ
1: କହନ୍ତୁ।

0: ଜନ ଭାଇ ଦିନକରେ ଘଟଣା ହେଲା କଣ?
1: ଆଚ୍ଛା,
0: କାଞ୍ଚିନଗରର ରାଜା କୁମ୍ଭାସୁରର ପୁତ୍ର କୁମ୍ଭାସୁର ବ୍ରହ୍ମାଙ୍କ ବରରେ ବଳି ଆର ହୋଇ ବାରମ୍ବାର ଦେବତା ମାନଙ୍କୁ
1: ବହୁ ଆର ଦଣ୍ଡ ଦେଲା।
0: ଆଚ୍ଛା, ଦିନକରେ ଘଟଣା ହେଲା କଣ?
1: ଆଚ୍ଛା, କଣ?

ଜନ୍ମ ବିଶ୍ୱ ବସ ନାଗରୀ ରତନ ଜିମିତି କୁମ୍ଭାସୁର ଥିଲା ବାଳିକି।

0: ପାଇଲା କି ହେ କୋଟି ନିଧି ଧନ ଏଭଳି ଭାବନା କରିନି କୁମ୍ଭ ରାଜନ
1: ଅସୁର ରାଜନ
0: ହାରାବତୀକୁ ନେଇ
1: ଆଚ୍ଛା
0: ବିମାନରେ ବସେଇ ଆପଣ
1: ରାଜ୍ୟକୁ ଗମନ କରୁଛି
0: ଯାତ୍ରା କରିଛି
1: ଆଚ୍ଛା ଆଚ୍ଛା
0: ତେବେ ଭାଇ ନିକୁମ୍ବାସୁର ବୈଷ୍ଣଦେବ ଦିଅନ୍ତି କାମାକ୍ଷୀ ମହାମାଇ
1: ଆଚ୍ଛା

0: ଆମ
1: ମନ୍ଦିରରେ ନିବେଦନ କରିସାରି ଯେତେବେଳେ ଆପଣ ରଜକୁ ଯାଉଛନ୍ତି ସେତେବେଳେ ହାରବତୀ ଦୁର୍ଗାଙ୍କୁ ମଧ୍ୟ ଆନନ୍ଦରେ ଦୁଃଖ
0: ଦୁଃଖ ଜଣାଉଛି,
1: ଏଣେ ପହଞ୍ଚିଗଲେ ଆପଣ ରାଜ୍ୟରେ କୁମ୍ଭ
0: ଆଚ୍ଛା
1: ଦସୁର ମାନ ଗୁଡାକି କହିଲେ ବୁଝାଇ ରେ ଡଗର ମାନେ
0: ଶୁଣ ମନ ଦେଇ
1: ନୂଆ ମହଲରେ ତୋଳେଇ ଦିଅ ରହିବ ଉଆସରେ ଆନନ୍ଦିତ ମହାଶୟ ଯେତେବେଳେ ଡଗର ମାନେ
0: ଶୁଣିଲେ
1: ହାରବତୀ ବାହିନୀ ବାସ ନୟରେ କରିଲେ କହିଲେ ଭାଇରେ ନୂତନ
0: ନିର୍ମାଣ
1: ହାରବତୀ ରହିଲା।

0: ହେଲା ଆମର ବଳଦେବ ରଥ
1: ଆଜ୍ଞା
0: କବି ସୂର୍ଯ୍ୟ ଲେଖିଛନ୍ତି
1: କଣ
0: ରେ ପ୍ରିୟମତୀ ରେ ପ୍ରିୟଙ୍ଗନା ରେ ପ୍ରେମମୟୀ
1: ଆଚ୍ଛା
0: ଅଭିମାନକୁ ଦୂର କର
1: ଦୂର କର
0: ହର ବର ଦୁଃଖ ମୋର।

0: ମଧ୍ୟ ଆପଣଙ୍କ ପାଖରେ ମୋର ବିନୟ
1: ଆଚ୍ଛା
0: ଆପଣ ମଧ୍ୟ ଆଣିଲା ବେଳେ ଯେଉଁ ଇଷ୍ଟପତି କାମାକ୍ଷୀ ଦେବୀଙ୍କର ଆଶୀର୍ବାଦ ପାଇ ଆସିଲେ ତାଙ୍କର ଆଶୀର୍ବାଦ ହିଁ ଆବଶ୍ୟକ
1: ଆଚ୍ଛା
0: ତାଙ୍କର ସେବାରେ ମୁଁ ରହିବି କିଛି ଦିନ
1: ଠିକ
0: ଦେବୀଙ୍କର ଆଶୀର୍ବାଦ ମିଳିଲେ ବହନ ଚିରଦିନ ଭୋଗ କରିବେ ମୋହର ଜାଣିଥିବୁ ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ମାନଙ୍କର ବୁଦ୍ଧି ଚାରିଗୁଣ ଆହାରେ ଦ୍ୱିଗୁଣା ସ୍ତ୍ରୀ ନାମ ବୁଦ୍ଧି ତାଛା ଚତୁର୍ଗୁଣା ହା ଏଭଳି ମନକୁ ଭୁଲାଇନି କୁମ୍ଭାସୁର ହାରାବତୀ ରହିଥାଏ ତାର ନୂତନ ମହଲରେ
1: ଠିକ
0: କାମାକ୍ଷୀ ଦର୍ଶନ ପାଇଁ ନୀତି ଯାଓ ଏଇ ରାମାବର ଦିନ କରେ ଘଟଣା ଯାଏ।

0: ଦେବୀଙ୍କର ଆରାଧନା ସାରି
1: ଆଚ୍ଛା
0: ଫେରିଲା ସମୟରେ ଏତେବେଳେ କହିଛନ୍ତି ଦୁର୍ଯ୍ୟୋଧନର କପଟ ଖେଳରେ ପଶିଆ ଖେଳରେ ହାରି ପଞ୍ଚ ପାଣ୍ଡବେ ବନଗମନ କରିଛନ୍ତି
1: ବନବାସରେ,
0: ଏଣେ ପାଣ୍ଡବଙ୍କର ପଡ଼ିଲା ଶ୍ରାଦ୍ଧ ଦିବସ ପଣ୍ଡୁରାଜାଙ୍କର
1: ପିତୃ କାର୍ଯ୍ୟ,
0: ଚାରି ଭାଇଙ୍କୁ ଆଦେଶ ଦିଅନ୍ତି ଯୁଧିଷ୍ଠିର ଗଣ୍ଡା ମାଂସ ବାବୁରେ ଶ୍ରାଦ୍ଧ
1: ଦରକାର,
0: ଭୀମ ଅର୍ଜୁନ ଆଉ ନକୁଳ ସହଦେବ ଚାରି ଭାଇ ଯାକ ରଖିଲେ ମନରେ ପୁଣି ଭାବ
1: ଠିକ
0: ପଶ୍ଚିମ ଦିଗରେ ଯାଇଛି ଅର୍ଜୁନ ଭବାନୀ ନଦୀ କୂଳରେ
1: ବହନ
0: ଗଣ୍ଡା ନିଗିଡ଼ାକୁ ଅର୍ଜୁନ ଯାଇଥିଲା, ଏଣେ ସେ ବନରେ ଭାଇରେ ପହଞ୍ଚିଲା ଦେଖିଲା ସୁନ୍ଦର ଅଟେ ଉଦ୍ୟାନ ପକ ଫଳ ମାନେ
1: ଭକ୍ଷଣ
0: ଆନନ୍ଦ ମନରେ ଭକ୍ଷଣ କରି ବୀରବର ଆଶ୍ରୟ ନେଲା ସେଠାରେ ବୀରବର ଦେଖୁ ଦେଖୁ ଚକ୍ଷୁ ଗୁରେ ନିଦ୍ରା
1: ଆସିଲା,
0: ଏଣେ ଅର୍ଜୁନ ବୀର ଶୋଇ ପଡିଥିଲା ଦେବୀଙ୍କୁ ଦର୍ଶନ କରି ହାରବତୀ ଯାଉଥିଲା ସେ ପଥ ଦେଇ
1: ଜଗତି
0: ଯେମିତିରେ ଦୂରରୁ ଦେଲେ ଅର୍ଜୁନକୁ ଦେଖି ଆନନ୍ଦ ମନରେ ବିଚାର କଲା ଆମେ ଭିନ୍ନ ଦୟା ହେଲା ଏ ଜଗାର
1: ରାମ ଜୟ ହରି ରାମ ଜୟ ଭଜ ରାମ ସୀତାରାମ ଜୟ ହରି ରାମ ଜେ ନବୀନ ସୁନ୍ଦର ଶ୍ୟାମ
0: ମନରେ ରାମାମଣି କଣ ଭାବିଛି
1: ଆଚ୍ଛା କଣ ଭାବିଲା
0: ଘେରେ ଦେବୀଙ୍କର ମୋ ପ୍ରତି ଆଶୀର୍ବାଦ
1: ବର୍ତ୍ତମାନ
0: ଆବିର୍ଭାବ ଏଭଳି ଯୁବକ ମୋ ଚକ୍ଷୁ ଗୋଚରକୁ ଆସିନଥାନ୍ତେ
1: ଠିକ ଠିକ
0: ପାଖରେ ପହଞ୍ଚିଲା ଆଉ ନଚିନ୍ ହେଲା ଉଲ୍ଲୁକ ମୋହିନୀ ବିଦ୍ୟା ଦ୍ଵାରା ତାଙ୍କୁ ବନ୍ଧନ କରିଲା କୋଳାଗ୍ରତ କରଣ ରାମାବର ବିମାନରେ ବସାଇ ଅନ୍ତଃପୁରେ ହୋଇଲା
1: ବାହାର
0: ଏ କାଳେ ଅର୍ଜୁନଙ୍କୁ ଯେ ଚେତନା କରାଇ ଚାହିଁଦେଲା ବୀର ସେ କାଳେ ଧନଞ୍ଜୟ
1: ଧନଞ୍ଜୟ
0: ଆରାବତୀକୁ।

0: ଅଗ୍ରସରେ ରମ୍ଭାଙ୍ଗ ଗର୍ଭରୁ ମୁଁ ଜାତ ହେଲି।
1: ଆଚ୍ଛା,
0: ଏଇ ଦୁର୍ଜନ ଦୁରାଚାର ପାପିଷ୍ଟ ନିକୁମ୍ଭାସୁର ମତେ ବଳବାନ ପୂର୍ବକ ଆଣିଛି।
1: ଆଚ୍ଛା,
0: ଏଣୁ କରି ଆପଣ ହୋଇବେ ମୋର ଜୀବଧନ, ତେବେ ମୋ ଯୌବନକୁ ମୁଁ
2: କରିଦେବି ରାମ।
0: ଯେତେବେଳେ ଅର୍ଜୁନ ଏ
2: ବାଣୀ ଶୁଣିଲେ
0: ଇନ୍ଦ୍ରଙ୍କ ନନ୍ଦନ ମୋ ନାମ ଅର୍ଜୁନ, ମୋର ବାପା ଅର୍ଜୁନ
2: ମଧ୍ୟ
0: ରକ୍ଷସ୍ତ୍ରୀ ରନ୍ଧା ଅଟେ ଇନ୍ଦ୍ରଙ୍କ, ତେବେ ଭଉଣୀ ଲେଖା ହୋଇଲୁ
2: ମୋର।
0: ଏଣୁ କରି ଆରେ ଶୁଣି କହୁଛି ବୁଝାଇ ଏ ଯେ ଆସ୍ଥା କରୁଛୁ ସୁନ୍ଦର
2: ନୁହେଁ ରାମ ଜେ ରାମ ରାମ ଯେ ଭଗ ରାମ ସୀତାରାମ ଯେ ନବୀନ ସୁନ୍ଦର ସାମ
0: ବାରମ୍ବାର ହରାବତୀ ଯେ କେବେ।

0: ଅର୍ଜୁନଙ୍କୁ ବିନୟ ଭାବରେ କହିଲେ
1: ହଁ ଅର୍ଜୁନ ସେ ଭିତରେ ନାସ୍ତି କରିଛନ୍ତି
0: ଆଚ୍ଛା ଆଚ୍ଛା
1: ବାରମ୍ବାର ମନା କରିବା ସତ୍ତ୍ୱେ ହାଡ଼ବତୀ କଣ କରିଛି ଜୀର୍ଣ୍ଣ ଗୁପ ମଧ୍ୟରେ ଅର୍ଜୁନକୁ ନେଇ ଠାଅ ଭିତରେ ବୋଲି ଦେଲା ଗପକାଇ
0: ଆହା
1: ଭାଇ ଆଣେ ଅର୍ଜୁନ ହେଲେ ଜୀର୍ଣ୍ଣ ଗୁପରେ ଏଣେ ସିଆଡ଼େ ଯୁଧିଷ୍ଠିର ମହାରାଜ ମନରେ ଭାବିଲେ
0: କଣ ଭାବିଲେ
1: ଗଣ୍ଡାବଦ୍ଧ କରିବାକୁ ତ ଅର୍ଜୁନ ଦେଲା ଏ ପର୍ଯ୍ୟନ୍ତ କାହିଁକି
0: ଫେରିଲା ନାହିଁ
1: ମନରେ ସନ୍ଦେହ

0: ଅର୍ଜୁନ କହେ ଅର୍ଜୁନଙ୍କୁ ବିଷୟ ନେଇକିରି ସହଦେବ କହିଲେ ଭାଇ ନାଇଁ ଭୀମ ଜିନ୍ନଙ୍କୁ ମୋ ଭିତରେ
1: ଭାଇଙ୍କି ପକେଇ ଦେଇଛି
0: ସେତେବେଳେ
1: ଆଚ୍ଛା
0: ସଂଜ୍ଞାହୀନ ହୋଇ ଯୁଧିଷ୍ଠିର ଧ୍ୟାନ କଲେ ପରମ ବ୍ରହ୍ମ ନାରାୟଣଙ୍କୁ
1: ମହାବାହୁଙ୍କୁ
0: କିଭଳି ଡାକିଛନ୍ତି
1: କିଭଳି ଡାକିଲେ
0: କାଳ

0: ଭାଇ
1: ହଁ
0: ଆଲୋଚନା କରେ।
1: ଆଚ୍ଛା
0: ଭକ୍ତର ଭଗବାନ
1: ଠିକ,
0: ତାଙ୍କ ନାମ ହଉଛି ବାଞ୍ଛାନିଧି। ଯିଏ ଯୋଉ ବାଞ୍ଛା କରେ ତାହାକୁ ପୂର୍ଣ୍ଣ କରି
1: ପାରନ୍ତି।
0: ଗରୁଡ଼ରେ ଆରୋହଣ କରିଲେ ନାରାୟଣ, ଭାଗ୍ୟ ବରବନକୁ
1: କରିଲେ ଗମନ।
0: ଯେତେବେଳେ ଯୁଧିଷ୍ଠିରଙ୍କୁ ନୟନ ଦେଖିଲେ ନିଉଛାଳି ହରି ହରି ନମସ୍କାର
1: ନମସ୍କାର କଲେ।
0: ଏକାଳେ ଯୁଧିଷ୍ଠିର

0: ନାରାୟଣ
1: ଆପଣଙ୍କୁ କଣ ଅଜଣା?
0: ଆଚ୍ଛା
1: କବଟ ପଶିଆ ଖେଳରେ ସାଥୀ ପାଇଲି, ଏବେ ମୋର ଭାଇ ଅର୍ଜୁନଙ୍କୁ ହାରବତୀ ନାମିନୀ କନ୍ୟା ଜିନ୍ନକୁ ପରେ ପତନ କରିଛି,
0: ପକେଇ ଦେଇଛି ପ୍ରଭୁ।
1: ଯେତେବେଳେ ଭାବଗ୍ରାହୀ ଶୁଣିଲେ ଯୁଧିଷ୍ଠିରଙ୍କୁ ସଙ୍ଗରେ ଧରି ଆସିଲେ ମଣିମହଲ ଦେଶକୁ, ଯେଉଁ ଜାଗାରେ କି ରହିଛି ହାରବତୀ।

0: ଛୁଆଳି ଯେମିତି ହାରାବତୀ ଭଗବାନଙ୍କୁ ଚକ୍ଷୁରେ ଦେଖିଛି,
1: ଆଚ୍ଛା ଆଚ୍ଛା,
0: ନୁ ଛାଳିକି ଚରଣାମୃତ ଚରଣ
1: ମୁଣ୍ଡିଆ କରିଛି,
0: କାହିଁକି ତୁ ପକେଇଲେ ଭିତରେ
1: ଅର୍ଜୁନଙ୍କୁ
0: ସେହି କାଳେ ହାରାବ।

0: ଶନି ବଣରେ ମୁଁ ହିଁ କରିଲି
1: ବରଣ,
0: ବୋଲି କରି ଧରିଗଲି ମୁଁ ଆପଣା ସଦନ,
1: ମୋ
0: ପଦରେ ସ୍ୱୀକାର ନ କଲେ
1: ଅରଜୁନ,
0: ତେଣୁ ଜୀର୍ଣ୍ଣ ଗୁପ ମଧ୍ୟ ଦେଇଛି
1: ପକାଇଣ।
0: ସେତେବେଳେ ଭାବ ଗ୍ରାହୀ କହିଲେ ସୁନ୍ଦରୀ
1: ସୁନ୍ଦରୀ,
0: ମୋର ସଖା ହଉଛି ଦିଦି କୃଷ୍ଣ ଅର୍ଜୁନ ଧାର କର
1: ମୋର ସାଙ୍ଗ।
0: ଏ କାଳରେ ହାରାବତୀ କହିଲା ବୁଝାଇ, ଜବାବ ଦିଅ ମୁଁ ଆଗରେ ଭାବ ଗ୍ରାହୀ, ଅର୍ଜୁନ ଯେବେ ମୋର ହେ ପ୍ରାଣ
1: ସର
0: ତେବେ ଅବଶ୍ୟ
1: କରିବି ଉଦ୍ଧାର।
0: ସେତେବେଳେ ସତ୍ୟ ସେଇ ସମୟରେ ପୁଣି ଦେବ ନାରାୟଣ, ସତ୍ୟବାଦୀ ଅଦଣ୍ଡିତ ପତିତ
1: ପାବନ,
0: ହାରାବତୀର ମୁଖ ଭୁଅ
1: ନାଇଲେ
0: ହାରାବତୀର ମୁଖ ଭୁଅ
1: ନାଇଁ,
0: ବଜତ ଜପ ବଚନ ଦେଲେ ଦେବ
1: ଭାବ ଗ୍ରାହୀ ରାମ।
0: ହାରାବତୀକୁ କହିଲେ ମୋ ନାମ ହଉଛି ବାଞ୍ଛାନିଧି, ଆଉ ମୁଁ ସତ୍ୟବାଦୀ, ବରାବର ତୁମର କଥା ରଖି ଉଦ୍ଧାର କର।
1: ତୁମର କଥା
0: ହାରାବତୀ ଭିତରକୁ ଯାଇ ଯେମିତି ଅର୍ଜୁନଙ୍କୁ ଉଦ୍ଧାର କରି ଆଣିଛି, ଏ କାଳେ ଭାବଗ୍ରାହୀ ଆନନ୍ଦ ମନ ହେଲେ ସହଦେବ ବୀରକୁ ପୁଣି ପୁଚ୍ଛା କଲେ।
1: ଆଚ୍ଛା କଣ ପୁଚ୍ଛା କଲେ
0: ଭାଇ? ରାତି ପାଇଯାଇଛି,
1: ରାତ୍ର
0: ରାତି ପାଇଯାଇଛି, ଆମର ଗଙ୍ଗାଧର ମେହର।

0: ଏଇ
1: ଭଳି ଅବସ୍ଥାରେ ଶ୍ରଦ୍ଧା ମନରେ ଯେ ଆମର ଏତିକି
0: ନିବେଦନ,
1: ଗୁରୁଜନଙ୍କର ଭକତି ନ
0: କରି
1: ଯେ ଯାହା କରେଇ ପଶ୍ଚାତ ଭୋଗ କରେଇ ତାହା ଗୁରୁଜନେ ହତ ଆଦର
0: ନିଜ ପାଇଁ
1: ଭଳି ଅବସ୍ଥାରେ ହାରାବତୀ ଆଗରେ ଭଗବାନ ଜବାବ ଦେଲେ ଅର୍ଜୁନଙ୍କୁ ତୁମର ସହିତ ମୁଁ ବିବାହ କରିଲି।
0: ଆଚ୍ଛା ଆଚ୍ଛା।
1: ତାପରେ ସହଦେବକୁ ମିଥ୍ୟା କରେ ଭାବଗ୍ରାହୀ କିରେ ବାବୁ ସହଦେବ
0: ସହଦେବ
1: ନିଧନ ନିକୁମ୍ବାସୁର କା ହସ୍ତରେ।
0: ଆଚ୍ଛା।
1: ସେହି କାଳେ ସହଦେବ ଯେ ବୋଲନ୍ତି ବଚନ ଅର୍ଜୁନଙ୍କ ହସ୍ତେ ଅସୁର ହୋଇବନି।

0: ରାମଲି ରଦନ ଗୁଭୀଣ ବୋଲରେ ଗୌଡ ଆରେ
1: ନାରାୟଣ
0: କିମିତି ବଳୁଆ ଚିନିବିରେ
1: ବହନ
0: ଯେ କାଳେ ଭାବଗ୍ରହୀ କମ୍ପମାନ ସୁଦର୍ଶନ ଚକଡା
1: ଗୁଧରିଲେ
0: ମରିଲୁ ମରିଲୁ ମରିଲୁ ଅସୁର ଏକଥରେ ଭଗବାନ କଲେ
1: ପ୍ରହାର
0: ସେ କାଳୀ କୁମ୍ଭ ଚକ୍ର ଗୁଧରି ବୁଲେଇ ବୁଲେ ଆକାଶକୁ
1: ରାମ ରାମ ରାମ
0: ଘରେ ବୁଝିଲୁ ଭଗବାନଙ୍କର ସୁଦର ଚକ୍ର ଯେବେ କାର୍ଯ୍ୟକାରୀ ନହିଲା
1: ଆଚ୍ଛା
0: ବ୍ରହ୍ମ ବିଚାର କଲେ
1: କଣ
0: କି

0: କରିବା
1: ବର୍ତ୍ତମାନ
0: ଅର୍ଜୁନଙ୍କୁ ଚାହିଁ ନ ବୋଲନ୍ତି ହବଗ୍ରାହୀ କଣ ରେ ପାର୍ଥ ବୀର ରହିଛୁ ନାହିଁ ସହଦେବ କହିଲେ ସହଦେବଙ୍କୁ ପଚାରିବାରୁ ସହଦେବ କହିଲେ ସୂର୍ଯ୍ୟଙ୍କର ଚକ୍ର ସୂର୍ଯ୍ୟାବର୍ତ୍ତ ଆଣ ହେ ବୋଇଲେ

0: ଭାଇ
1: ହଁ ଯେତେବେଳେ ଅର୍ଜୁନଙ୍କ ହସ୍ତରେ
0: ଆଚ୍ଛା ଆଚ୍ଛା
1: ପଡିଛି ସୂର୍ଯ୍ୟାବର୍ତ
0: ଚକ୍ର
1: ଏଣେ ଅସ୍ତ୍ରର ବାମଙ୍ଗ ବାମନୟନ ଗମ୍ପବାଣ ଏ ପ୍ରଚଣ୍ଡ ମୂର୍ତ୍ତି ପ୍ରଚଣ୍ଡ ମୂର୍ତ୍ତି ସୂର୍ଯ୍ୟାବର୍ତ ଚକ୍ର ବେଳେ ଛାଡ଼ିଲା କୋଟି ସୂର୍ଯ୍ୟଙ୍କର ରେ କାନ୍ତି ଯେ
0: ଛାଡ଼ିଲା
1: ଏକଥରେ ଅସୁରରେ ଦୁଇ ଖଣ୍ଡ
0: ହେଲା ରାମ ଜେ ରାମ ରାମ ଜେ ଭଜ ରାମ ଜେ ସୀତାରାମ ନବୀନ ସୁନ୍ଦ ଶ୍ୟାମ
1: ଏକାଧରେ ଅସୁରର ପ୍ରାଣ ଉଡି ଯାଇଛି
0: ଆଚ୍ଛା ଆଚ୍ଛା
1: ଆକାଶ ମାର୍ଗରେ ଦେବବୃନ୍ଦ ସୃଷ୍ଟି କଲେ
0: କଲେ
1: ମାତଳି ସହିତ
0: ଆହା
1: ପଠେଇଲେ ଦେବେନ୍ଦ୍ର ଯେ ଅର୍ଜୁନକୁ ଆମନ୍ତ୍ରଣ କରି ନେବା ପାଇଁ
0: ମୋର ପୁତ୍ରକୁ ଧରି ଆସ
1: ଏଇ କାଳେ ଅର୍ଜୁନ ସହିତ ହାରାବତୀକୁ ନେଇ ପହଞ୍ଚିଲେ ସ୍ୱର୍ଗପୁରରେ
0: ଆଚ୍ଛା

0: ଗ୍ରହଣ ହାରାବତୀକୁ ଦେଖି ଦେବେନ୍ଦ୍ର ଭାବନା କଲେ
1: କଣ
0: ସୁନ୍ଦରୀ ଏହି କାଳେ ହାରାବତୀ କହିଲା ବୁଝାଇ ତୁମେ ମୋର ବାପା ମୁଁ ରମ୍ଭାର ଜେମା ଦେଇ
1: ଜେମା ଦେଇ
0: ନିକୁମ୍ଭାସୁର ମତେ ଧରିନ ଯାଉଥିଲା
1: ଆଚ୍ଛା
0: ଏହି ବିପଦ କାଳରେ ଅର୍ଜୁନଙ୍କର ମୋର ସାକ୍ଷାତ ହୋଇଲା।

ବାର କଥାରେ ହାରାବତୀକୁ ବିବାହ କରି ଅର୍ଜୁନ ଆନନ୍ଦ ମୋରେ କାଳାତିପାତ କଲେ। ଆହେ ବିଜନ ମାନେ ଶୁଣନ୍ତୁ ଦେଇ ମନ ପୂର୍ଣ୍ଣ ହୋଇଲାନି କୁମ୍ଭବଦ୍ଧ ଦାନ ହାରାବତୀ ହରଣର ସମାଚାର ଭଗବାନଙ୍କର ଆଶୀର୍ବାଦ ପୂର୍ଣ୍ଣ ଧାତିକାର ପରମ ବ୍ରହ୍ମ ଦେବ ନାରାୟଣ ଶରଣ ଦେବ ତାଙ୍କର କୋଟି।

ଲୋକଗୀତ କ୍ରମରେ ଶୁଣୁଥିଲେ ଦାସକାଠିଆ ଗୀତ, ପରିବେଷଣ କଲେ ସୂର୍ଯ୍ୟନାରାୟଣ କର ଏବଂ ଅନ୍ତର୍ଯ୍ୟାମୀ ରଥ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ସଙ୍ଗୀତ ରୂପକ ଓ ସାଥିରେ। ରଚନା ଏବଂ ପ୍ରଯୋଜନା କରିଛନ୍ତି ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ। ଶୁଣିବା ସଙ୍ଗୀତ ରୂପକ ଓ ସାଥିରେ।

0: ସେଦିନ ଦେଖିଲି ତୁମେ ଏଇ ବରଗଛ ଛାଇରେ ଶୋଇଥାଅ, ଆଉ ଗୋଟେ ହରିଣ ଆସି ତୁମ ପାଖେ ପାଖେ ବୁଲି ଘାସ ଚରିଲା, ତୁମେ ଚାହିଁଲ ପୁଣି ଆଖି ବୁଜି ଶୋଇପଡ଼ିଲ।
1: କହିଲି ନା, ଶିକାର ମାରି ଖାଇବାକୁ ମୁଁ ବଞ୍ଚିନି, ଥରେ ମୋର ପେଟ ପୁରିଗଲେ ଦିନ ପରେ ଦିନ କିଛି।

0: ଖାଇ ମୁଁ ରହିପାରେ। କହୁନୁ ଆମ ବାଘ ଜାତି ଯଦି ତମ ମଣିଷ ଜାତି ପରି ଲୋଭି ହେଇଥାନ୍ତୁ, ତାହେଲେ ଗୋଟାଏ ଦିନରେ ଏ ଜଙ୍ଗଲରୁ ସବୁ ହରିଣ, ସମ୍ବର, ବାରହା, କୁଟୁରା, ଠେକୁଆ ମାରି ଖାଇ ଏଇ ଜଙ୍ଗଲକୁ ଜୀବଶୂନ୍ୟ କରିଦିଅନ୍ତୁ। ପଚାରୁନୁ, ଏଇ ପଚାର, ହେଇ ଦେଖେ ଗୋଟାଏ ହରିଣ ବୁଲୁଛି, ଡାଳପତ୍ର ଖାଉଛି, ପଚାର ତାକୁ।
1: ହରିଣ ଭାଇ, ଏ ହରିଣ ଭାଇ,
2: କଣ
1: ତମେ ଡରୁଛ?
2: ଡରିବି କିଆ, ସେ ତ ଆମ ବାଘ ମାମୁଁ।

0: ଆପେ ବୁଝିଲୁ ତ ହରିଣକୁ ଖାଉଛୁ ବୋଲି ହଜାର ହଜାର ବର୍ଷ ଧରି ତିଆରି ହେଉଥିବା ଏଇ ମାଟିକୁ ଘାସ ବାନ୍ଧି ରଖିପାରିଛି, ପାଣିକୁ ମାଟି ତଳେ ସାଇତି ରଖୁଛି, ଫଳରେ ଜଙ୍ଗଲ ବଢ଼ୁଛି, ଆମେ ବଞ୍ଚିଛୁ, ତୁମ ମଣିଷ ଜାତି ବି ବଞ୍ଚିଛନ୍ତି।
1: ଓ ଏତେ କଥା, ତାହେଲେ ତୁମେ ମଣିଷ ଖାଉଛ କାହିଁକି?
0: ମଣିଷ ଆମର ଖାଦ୍ୟ ନୁହେଁ ରେ ଟିକି ସାଥୀ, ସିଏ ଆମର ଶତ୍ରୁ ନୁହେଁ, ଆମେ ସମସ୍ତେ ପ୍ରକୃତିର ସନ୍ତାନ। କଣ କରିବୁ କହ, ଯୋଉ ଜଙ୍ଗଲ ଆମର ଘର, ଏତେ ଜୀବଜନ୍ତୁଙ୍କୁ ନେଇ ଆମେ ଏଠି ଗୋଟିଏ ପରିବାରରେ ଅଛୁ। ସେ ଜଙ୍ଗଲକୁ ମଣିଷ କାଟି ସଫା କରି ଧ୍ୱଂସ କରିଦେଲା, ନିଆଁ ଲଗେଇ ପୋଡ଼ୁ ଚାଷ କଲା ଯେ କେତେ ଜୀବଜନ୍ତୁ ମଲେ, କିଏ କୋଉଠି କାଁ ଭାଁ ରହିଲେ ଯେ, ଭୟରେ ଭିତର ଜଙ୍ଗଲକୁ ଚାଲିଗଲେ, ନହେଲେ ପେଟ ଭୋକ ମାରିବାକୁ ମଣିଷ ମାରିଲେ, ଗାଈ ମଇଁଷି ଛେଳି ମେଣ୍ଢା ମାରିଲେ, ଫସଲ ନଷ୍ଟ କଲେ, ଶେଷରେ ସେଇ ଲୋକଙ୍କ ହାତରେ ମଲେ। ଆମକୁ ମାରିବା ଯେମିତି ମଣିଷର ସଉକ, ବାଘ ଛାଲ ହରିଣ ଛାଲ ବିକି ହାତୀ ଦନ୍ତ ବିକି ରାତାରାତି ବଡ଼ ଲୋକ ହବାର ନିଶା ତାଙ୍କୁ ଘାରିଛି।

0: ବୁଝିନାହିଁ, ବର୍ଷା ଅଭାବରୁ ତ ପାଣି ସ୍ତର ମାଟି ତଳକୁ ତଳକୁ ଚାଲିଯାଉଛି, ଗଛ ଚେର ସବୁ ପହଞ୍ଚି ପାରିଲେ ତ ଦିନ ଆସିବ ପାଣି ଅଭାବରୁ ସବୁ ଗଛ ଲୋପ ପାଇଯିବେ, ତା ସହିତ କେତେ ନିରୀହ ଅଗଣିତ ଜୀବଜନ୍ତୁ, କୀଟପତଙ୍ଗ, ଏପରିକି ତୁମ ମଣିଷ ଜାତି, ଜଳର ଅନ୍ୟ ନାମ ପରା ଜୀବନ।
1: ହଁ ପରା, ସେଦିନ ବୁଢ଼ୀ ଝରଣା ଠିକ ଏଇ କଥା କହୁଥିଲା।
0: କଣ କହୁଥିଲା?
1: ଏଇ କାଲି ମୁଁ ତା କୁଳେ କୁଳେ ପ୍ରଜାପତିଙ୍କ ସାଙ୍ଗେ ଖେଳୁଥିଲି, ଦେଖିଲି ବୁଢ଼ୀ ଝରଣାର ସ୍ୱର ଶବ୍ଦ ନାହିଁ, ଡାକିଲି, ବୁଢ଼ୀ ଝରଣା, ଏ ବୁଢ଼ୀ ଝରଣା।
2: ଓହ ଓହ, କିଏ ଡାକୁଛି? ଚୁମକି କଣ ରେ ଧନ?
1: ତମେ ଶୋଇ ପଡିଥିଲ ନା, ତମର କୁଳୁକୁଳୁ ଶବ୍ଦ କାହିଁ? କଣ ହେଇଛି ତୁମର ବୁଢ଼ୀ ଝରଣା?

0: ସେ ଦିନଠୁ ଆଉ ଝରଣା ନାହିଁ ରେ ଧନ, ଶୁଖି ଯାଇଛି, ଖାଲି ନାକୁ ମାତ୍ର ବୁଢ଼ୀ ଝରଣା, ପାଣି କାହିଁ
1: କାହିଁକି। ବର୍ଷା ଦିନ ତ ଆସିଲାଣି, ବର୍ଷା ହବ, ପାଣି ଆସିବ, ପୁଣି ତମେ ଝର ଝର ହେଇ ଝରିବ।
0: ବର୍ଷା କାହିଁ, ବର୍ଷା ହବା ପାଇଁ ତୁମେ କଣ କିଛି ରଖିଛ? ସବୁ ତ କାଟି ସଫା କଲ।
1: କଣ
0: ଗଛ?
1: ରୁହ, ଏଇ ଦେଖ ଆକାଶରେ କେମିତି ମେଘ ଭାସି ଭାସି ଯାଉଛି, ମୁଁ ଡାକିଲେ ନିଶ୍ଚୟ ଆସିବ, ମୁଁ ପୁରା ତାର ଟିକି

ପ୍ରଚାର କଲୁ ସଙ୍ଗୀତ ରୂପକ ଓ ସାଥିରେ। ରଚନା ଏବଂ ପ୍ରଯୋଜନା କଲେ ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା କଲେ ପ୍ରଫୁଲ୍ଲ କୁମାର ରାଉତରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଏକ ସୂଚନା, ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ ଏବଂ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।

ପ୍ରୋଫେସର ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ। ଶିଳ୍ପୀମାନେ ଥିଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି, ଗୀତିକାର ହସରତ ଜୟପୁରୀ, ସଙ୍ଗୀତକାର ଶଙ୍କର ଜୟକିଶନ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ମେରେ ଜୀବନ ସାଥୀ ଚଳଚ୍ଚିତ୍ରରୁ, ଶିଳ୍ପୀ କିଶୋର କୁମାର, ଗୀତିକାର ମଜରୁହ ସୁଲତାନପୁରୀ, ସଙ୍ଗୀତକାର ଆର୍ ଡି ବର୍ମନ, କଥାଚିତ୍ର ମେରେ ଜୀବନ ସାଥୀ।

ପରବର୍ତ୍ତୀ କଣ୍ଠଶିଳ୍ପୀମାନେ ହେଲେ ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତିକାର ଇନ୍ଦିବର, ସଙ୍ଗୀତକାର କଲ୍ୟାଣ ଜୀ ଆନନ୍ଦ ଜୀ। କଥାଚିତ୍ର କୁର୍ବାନୀ।

ଦର୍ଦ୍ଦ ଚଳଚ୍ଚିତ୍ରରୁ ଗୀତଟି ଶୁଣୁଥିଲେ ଦ୍ୱୈତକଣ୍ଠରେ ଗାଇଥିଲେ କିଶୋର କୁମାର ଏବଂ ଆଶା ଭୋସଲେ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଥିଲେ ଖୟାମ। ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଆପ୍ ଆଏ ବାହାର ଆଏ। ଶିଳ୍ପୀମାନେ ହେଲେ ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପ୍ରଚାର କଲୁ। ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟଦିନ 12:50। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ପ୍ରଥମେ କଣ୍ଠଶିଳ୍ପୀ ଭାରତୀ ଭୂୟାଁ, ଗୀତିକାର ମହେଶ୍ୱର ପଣ୍ଡା।

0: ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣିବା ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଚାଷୀ ଭାଇ, ଏମିତିରେ ତ ଆମେ ଉତ୍ପାଦନ କରୁଥିବା ପ୍ରତ୍ୟେକ ପରିବାରେ ଏବଂ ପ୍ରତ୍ୟେକ ଶାଗରେ ବହୁମାତ୍ରାରେ ଅନେକ ଭିଟାମିନ୍ ରହିଥାଏ, କିନ୍ତୁ ଯେତେବେଳେ ପାଳଙ୍ଗ ଶାଗର କଥା ପଡ଼େ ତାହା ଟିକେ ନିଆରା, କାରଣ ଏଥିରେ ଅନେକ ପରିମାଣରେ ଲୌହର ମାତ୍ରା ଥାଏ, ଯାହାକି

0: ଶରୀର ପାଇଁ ବହୁତ ଦରକାରୀ, ତେଣୁ ଏହାକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ବ୍ୟଞ୍ଜନରେ ବା ଖାଦ୍ୟରେ ଗ୍ରହଣ କରିବା ଜରୁରୀ। ଆଉ ଏହି କଥାକୁ ବର୍ତ୍ତମାନ ଆମ ସମାଜର ଲୋକମାନେ ଭଲ ଭାବରେ ବୁଝିସାରିଲେଣି, ସେଥିପାଇଁ ତ ଏହାର ବଜାର ଚାହିଦା ମଧ୍ୟ ଅନେକ ରହିଛି। ପାଳଙ୍ଗ ପ୍ରାୟ ସବୁ ପ୍ରକାର ମାଟିରେ ଭଲ ଭାବରେ ହୋଇଥାଏ, ତଥାପି ଯଦି ଆମେ ମାଟିର ପ୍ରକୃତି ଦେଖିବା ତେବେ ବାଲିଆ ନିଗିଡ଼ା ଦୋରସା ମାଟିରେ ଏହି ଚାଷ ଭଲ ହୋଇଥାଏ। ମାଟିରେ 7-7.5% ଅମ୍ଳ ରହିଲେ ଭଲ, ତାଠାରୁ ଅଧିକା କିମ୍ବା କମ୍ ଥିଲେ କୃଷିବିତ୍ଙ୍କଠାରୁ ଆମେ ପରାମର୍ଶ କରି ମାଟିର ଉପଚାର କରାଇବା ଦରକାର। ପାଳଙ୍ଗରେ ମଧ୍ୟ ଅନେକ ଉନ୍ନତମାନର ବିହନମାନ ରହିଛି, ସେଗୁଡ଼ିକ ହେଲା ଉଷା ପାଳଙ୍ଗ, ଅଲ୍ଗ୍ରୀନ୍, ଉଷା ହରିତ, କମଳ ଇତ୍ୟାଦି। ତଥାପି ନିଜ ଅଞ୍ଚଳର ଚାହିଦା ଅନୁସାରେ ଆମେ ଯେକୌଣସି ବିହନକୁ ବ୍ୟବହାର କରିପାରିବା। ଚାଷୀ ଭାଇ, ଆମକୁ ଏକ ଏକର ପିଛା ପ୍ରାୟ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନ ବୁଣିବାର 10-12 ଘଣ୍ଟା ପୂର୍ବରୁ ମଞ୍ଜିକୁ ଭଲ ଭାବରେ ବତୁରି ଦେଇ ଗଜା କରିଦେବା। ବିହନକୁ ବୁଣିବା ପୂର୍ବରୁ ଫିମ୍ପିନାଶକରେ ବିଶୋଧନ କଲେ ଭଲ, ଏହାଦ୍ୱାରା ଗଛର ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ମଞ୍ଜି ନଷ୍ଟ ହୁଏ ନାହିଁ। ବିହନ ବୁଣିବା ପୂର୍ବରୁ ଜମିକୁ ଆମେ ପ୍ରସ୍ତୁତ କରିବା। ଏଥିନିମନ୍ତେ ଏକ ଏକର ପିଛା ଆମେ 2-3 ଟ୍ରାକ୍ଟର ସଢା ଗୋବର ଖତ ଓ ଜିଆ ଖତକୁ ମିଶାଇ ଦେଇ 2-3 ଥର ତଳ ଉପର କରି ତସିଦେବା। ତାପରେ ସୂତା ସାହାଯ୍ୟରେ ଆମେ 20 ସେଣ୍ଟିମିଟର ଦୂରତାରେ ଧାଡ଼ି ପ୍ରସ୍ତୁତ କରି ଅଳ୍ପ ଅଳ୍ପ ବ୍ୟବଧାନରେ ପୂର୍ବରୁ ପ୍ରସ୍ତୁତ ମଞ୍ଜିକୁ ଆମେ ଅଳ୍ପ ଗଭୀରରେ ପୋତିଦେବା। ଏହାପରେ ମାଟିର ଆର୍ଦ୍ରତା ଅନୁସାରେ ଜମିରେ ଆମେ ପାଣି ମଡ଼ାଇବା। ଶାଗ ଏକ ଶୀତଳ ଜଳବାୟୁ ଜନିତ ଫସଲ ହୋଇଥିବାରୁ ତାପମାତ୍ରା ବୃଦ୍ଧି ହେଲେ ଏଥିରେ ଶୀଘ୍ର ଫୁଲ ହୋଇଯାଏ ଏବଂ ତାପମାତ୍ରା ବୃଦ୍ଧି ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାର ରୋଗ ପୋକର ସମ୍ଭାବନା ଥାଏ। ଏଥିପାଇଁ ଆମେ ଗଛ ଉପରେ ପାଣି ସିଞ୍ଚି ଦେଇ ଗୋବର ପାଉଁଶ କିମ୍ବା ନିମ୍ବ ତେଲରେ ଲୁଗା ଧୋଇବା କ୍ଷାରକୁ ମିଶାଇ ପକାଇଦେଲେ ପୋକ ସଂଖ୍ୟା କମିଯାଏ। ଉତ୍ପାଦନ ଭଲ ହେବା ପାଇଁ ଆମକୁ ମାଟିରେ ଜବକ୍ଷାରଜାନ 1 ଏକର ପିଛା 20 କିଲୋଗ୍ରାମ, ଫସ୍ଫରସ 25 କିଲୋଗ୍ରାମ, ପୋଟାସିୟମ 50 କିଲୋ ଦରକାର ପଡ଼ିଥାଏ। ଜବକ୍ଷାରଜାନ ଅଧିକ ହେଲେ ଶାଗ ଟାଣ ହୋଇଯାଇ ପତ୍ରଗୁଡ଼ିକ ଭାଙ୍ଗିଯିବାର ସମ୍ଭାବନା ଥାଏ, ତେଣୁ ଆବଶ୍ୟକତା ଅନୁସାରେ ହିଁ ଆମେ ସାରକୁ ବ୍ୟବହାର କରିବା। ପ୍ରଥମ ଉତ୍ପାଦନର 7 ଦିନ ପରେ ଆମେ ୟୁରିଆ ପକାଇଦେବା ଭଲ। ପ୍ରତ୍ୟେକ ଉତ୍ପାଦନ ସମୟରେ ଆମେ କୋଡ଼ାଖୋସା କରି ହୁଡ଼ା ଟେକିଦେବା ଭଲ। ବୁଣିବାର 20-30 ଦିନ ମଧ୍ୟରେ ଆମକୁ ପ୍ରଥମ ଅମଳ ମିଳିଥାଏ। ଏହାପରେ ପ୍ରତି 15-20 ଦିନ ବ୍ୟବଧାନରେ ଆମକୁ 5-7 ଥର ଅମଳ ମିଳିପାରିବ। ଏହିପରି ଆପଣ ପ୍ରତ୍ୟେକ ଥର 1 ଏକର ପିଛା ପ୍ରାୟ 30-50 କ୍ୱିଣ୍ଟାଲ ଶାଗ ଅମଳ କରିପାରିବେ। ଏହି ଶାଗର ଚାଷ ଦ୍ୱାରା ଆପଣ ଆପଣଙ୍କ ଅଞ୍ଚଳରେ ଭଲ ରୋଜଗାର ସୃଷ୍ଟି କରିପାରିବେ। ବର୍ଷ ତମାମ ଏହାର ଚାହିଦା ଭଲ ରହିଥାଏ, ତେଣୁ ଆମେ ଏଥିରୁ ଭଲ ରୋଜଗାର ମଧ୍ୟ କରିପାରିବା।
1: କାର୍ଯ୍ୟକ୍ରମ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଶୁଣୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଯେଉଁଠି ଜ୍ଞାନର ଆଲୋକ ପହଞ୍ଚେ ସେଠାରେ ଅନ୍ଧବିଶ୍ୱାସର ଅନ୍ଧକାର ଦୂରେଇ ଯାଏ। ବିଜ୍ଞାନ ଆମକୁ ପ୍ରଶ୍ନ କରିବାକୁ ଶିଖାଏ, ସତ୍ୟକୁ ଖୋଜିବାକୁ ଶିଖାଏ ଏବଂ ଭୁଲ ଧାରଣାଠାରୁ ଦୂରେଇ ରହିବାକୁ ଶିଖାଏ। ତେବେ ଏହି ସୁନ୍ଦର ବାର୍ତ୍ତା ସହ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ନିଶାରାଣୀ
1: ଆଉ ମୁଁ ଡକ୍ଟର ସୌଭାଗିନୀ ନନ୍ଦ।

0: ଜଣେ ମହିଳା ଘରର ଦାୟିତ୍ୱ ନେଉଥିବା ବ୍ୟକ୍ତି ନୁହେଁ। ସେ ପରିବାରର ଯତ୍ନ, ଶିଶୁଙ୍କ ଲାଳନ ପାଳନ ଏବଂ ପରିବାରର ସୁଖ ଶାନ୍ତିରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ତେଣୁ ଆମେ ଯଦି ଆମ ସ୍ୱାସ୍ଥ୍ୟକୁ ଅବହେଳା କରିବା, ତାହେଲେ ଆମକୁ ବୁଝିବାକୁ ହେବ ଯେ ଆମେ ଆମ ପରିବାରକୁ ହିଁ ଅବହେଳା କରୁଛେ ନା। କଣ କହୁଛେ ଅପା?
1: ଠିକ କଥାଟା କହିଲ ନିଶା। ଅନେକ ସମୟରେ ମହିଳାମାନେ ଘରର ସମସ୍ତଙ୍କ ଯତ୍ନ ନେବାରେ ନିଜର ସ୍ୱାସ୍ଥ୍ୟକୁ ପଛରେ ପକାଇ ଦେଇଥାନ୍ତି। ନିଜେ ଅସୁସ୍ଥ ଥିଲେ ମଧ୍ୟ କାମ କରି ଚାଲିଥାନ୍ତି। ତେବେ ଭଉଣୀମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ନିଜର ଯତ୍ନ ନେବା ମଧ୍ୟ ଆମ ପାଇଁ ଏକ ପ୍ରକାର ଦାୟିତ୍ୱ।
0: ହଁ ଶ୍ରୋତା ଭଉଣୀ, ଯଦି ଆମେ ନିଜକୁ ସୁସ୍ଥ ରଖିବା ପାଇଁ ଚାହିଁବା ତ ପ୍ରଥମେ ଆମକୁ ଆବଶ୍ୟକୀୟ ପୌଷ୍ଟିକ ଆହାର ଖାଇବା ନିହାତି ଆବଶ୍ୟକ। ତା ଛଡ଼ା ଭାତ, ରୁଟି, ଡାଲି, ଶାଗ, ସବୁଜ ପନିପରିବା, କ୍ଷୀର, ଏଇସବୁକୁ ମଧ୍ୟ ଆମ ଖାଦ୍ୟ ତାଲିକାରେ ଆମେ ସାମିଲ କରିବା ଉଚିତ।
1: କେବଳ ଯେ ଖାଦ୍ୟ ପାଇଁ ନୁହଁ, ବରଂ ବିଶ୍ରାମ ଆଉ ଶାରୀରିକ ବ୍ୟାୟାମ ମଧ୍ୟ ଆମ ଶରୀର ନିମନ୍ତେ ଅତି ଆବଶ୍ୟକ। ନିୟମିତ ଯଦି ଆମେ କିଛି ବ୍ୟାୟାମ କରିବା, ତାହେଲେ ଆମ ଶରୀର ସୁସ୍ଥ ରହିବା ସହିତ ମନ ମଧ୍ୟ ପ୍ରଫୁଲ୍ଲ ରହିବ।
0: ହଁ ପା, ଯେହେତୁ ଶାରୀରିକ ସ୍ୱାସ୍ଥ୍ୟ ନୁହେଁ, ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚିନ୍ତା, ଚାପ କିମ୍ବା ମନ ଖରାପକୁ ମନ ଭିତରେ ଚାପି ନ ରଖି ଯାହାକୁ ଆମେ ନିଜର ଭାବୁଛେ କିମ୍ବା ଆମେ ଯାହା ପାଖରେ ସେୟାର କରିପାରିବା, ତା ସହିତ ଆମେ କଥାବାର୍ତ୍ତା ହେଇ ତାର ସମାଧାନ ବି ବାହାର କରିପାରିବା, ତେବେ ଯାଇ ଆମ ମନ ମଧ୍ୟ ସତେଜ ରହିବ।
1: ଯଦି ପରିବାର ଭିତରେ ମହିଳାଟିଏ ଖୁସିରେ ରୁହନ୍ତି, ତେବେ ତାହାର ସକାରାତ୍ମକ ପ୍ରଭାବ ସାରା ପରିବାରରେ ପଡ଼ିଥାଏ।
0: ହଁ, ସୁସ୍ଥ ମହିଳା ହେଉଛନ୍ତି ସୁସ୍ଥ ପରିବାରର ଶକ୍ତି, ଆଉ ସୁସ୍ଥ ପରିବାର ହେଉଛି ସୁସ୍ଥ ସମାଜର ଭିତ୍ତି। ତେଣୁ ନିଜ ସ୍ୱାସ୍ଥ୍ୟକୁ ସମୟ ଦେବା, ନିଜ ଯତ୍ନ ନେବା ସହିତ ନିଜ ପରିବାରର ମଧ୍ୟ ଯତ୍ନ ନେବା। ତେବେ ଅପା, ଏହି ସୁସ୍ଥ ମହିଳା ଆଉ ସୁସ୍ଥ ଶରୀର ଉପରେ ଆମର ଜଣେ ଭଉଣୀ କଣ ମତ ରଖିଛନ୍ତି ସେ ବିଷୟରେ ଶୁଣିବା। ଭଉଣୀ ନମସ୍କାର।
2: ନମସ୍କାର
0: ଭଉଣୀ, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
2: ମୋ ନାଁ ହେଉଛି ତନୁଶ୍ରୀ ରାଉତ, ମୁଁ ଏକ ବିଦ୍ୟାଳୟରେ ଶିକ୍ଷକତା କରେ।
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ।
0: ଆଜି ଆମ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ସୁସ୍ଥ ମହିଳା ସୁସ୍ଥ ଶରୀର। ଆମେ ଆପଣଙ୍କ ଠାରୁ ଜାଣିବା ପାଇଁ ଚାହିଁବୁ, ଜଣେ ମହିଳାଙ୍କ ସୁସ୍ଥତା କହିଲେ ଆମେ କଣ ବୁଝିବା?
2: ଜଣେ ମହିଳାଙ୍କ ସୁସ୍ଥତା କହିଲେ କେବଳ ରୋଗ ନଥିବାକୁ ବୁଝିବାନି, ଏହାର ଅର୍ଥ ହେଉଛି ଶାରୀରିକ, ମାନସିକ, ସାମାଜିକ ଭାବେ ଭଲ ରହିବା।
0: ଆପଣ ଯୋଉ କହିଲେ ଶାରୀରିକ ଆଉ ମାନସିକ ଭାବରେ ଭଲରେ ରହିବା, ତ ଏଥିପାଇଁ ଆମ ମହିଳାମାନଙ୍କ ପାଇଁ ସନ୍ତୁଳିତ ଖାଦ୍ୟ ଜରୁରୀ କି?
2: ମହିଳାଙ୍କ ପାଇଁ ସନ୍ତୁଳିତ ଖାଦ୍ୟ ନିହାତି ଜରୁରୀ, ଏହା ଆମ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ହାଡ଼ ମଜବୁତ ହେଇଥାଏ, ଆମ ରକ୍ତହୀନତା ରୋକିବାରେ ସାହାଯ୍ୟ କରିଥାଏ। ଦୈନନ୍ଦିନ ଜୀବନରେ ମହିଳାମାନଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାର ପୌଷ୍ଟିକ ଖାଦ୍ୟ ରହିବା ଉଚିତ, ଯେପରିକି ଭାତ, ରୁଟି, ମାଣ୍ଡିଆ, ଓଟ୍ସ, ବିଭିନ୍ନ ପ୍ରକାର ଶାଗ, ପନିପରିବା, ଫଳ, ବିଭିନ୍ନ ପ୍ରକାର ଡାଲି, ଅଣ୍ଡା, କିଛି ମାଂସ, ମାଛ, ଏହିସବୁ ଖାଦ୍ୟ ନିହାତି ରହିବା ଜରୁରୀ। ତା ଅନିମିଆରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ,

0: ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଆମେ ଅଧିକ ଚା କିମ୍ବା କଫି ନିୟମିତ ପିଇବା ଆବଶ୍ୟକ ନୁହେଁ। ବିଶେଷ କରି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଟିକେ କରିବା ଆବଶ୍ୟକ।
1: ଆମ ମହିଳାମାନଙ୍କର ଗୋଟେ ସାଧାରଣ ସମସ୍ୟା ହେଉଛି ଋତୁସ୍ରାବ। ତ ଏଇ ମାସିକ ଋତୁସ୍ରାବ ସମୟରେ ମହିଳାମାନେ କେଉଁ ସ୍ୱାସ୍ଥ୍ୟ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଆପଣ ଭାବୁଛନ୍ତି?
0: ମାସିକ ଋତୁସ୍ରାବରେ ମହିଳାମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସତର୍କତା ଯେପରିକି ସାନିଟାରୀ ପ୍ୟାଡ୍ ବ୍ୟବହାର କରିବେ, ପୌଷ୍ଟିକ ଖାଦ୍ୟ ଖାଇବେ, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବେ ଓ ନିଜ ଗୁପ୍ତାଙ୍ଗକୁ ସଫା ରଖିବେ।
1: ଆଜିକାଲି ତ ଆମେ ଦେଖିବାକୁ ବି ପାଉଛେ ଯେ ମହିଳାମାନେ ଘରେ ବି କାମ କରନ୍ତି, ତା ସହିତ କାର୍ଯ୍ୟକ୍ଷେତ୍ରରେ ବି କାମ କରନ୍ତି। ତ ଉଭୟ ଘର ଆଉ କାର୍ଯ୍ୟକ୍ଷେତ୍ରରେ ଯେଉଁ ସବୁ ଦାୟିତ୍ୱ ସେମାନେ ନେଇଥାନ୍ତି, ସେଇ ଦିଗରେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସେମାନେ କେମିତି ସଚେତନ ହେବେ ସେ ବିଷୟରେ କହିବେ?
0: ଘର କାର୍ଯ୍ୟକ୍ଷେତ୍ରର ଦାୟିତ୍ୱ ମଧ୍ୟରେ ମହିଳାମାନେ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା ନ କରିବା ଅତ୍ୟନ୍ତ ଜରୁରୀ। ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା, କିଛି ସମୟ ବାହାର କରି କିଛି ବ୍ୟାୟାମ କରିବା, ପର୍ଯ୍ୟାପ୍ତ ପରିମାଣରେ ନିଦ୍ରା ଓ ବିଶ୍ରାମ ନିହାତି ଆବଶ୍ୟକ।
1: ଭଉଣୀ, ଆମେ ତ ଜାଣୁ ଯେ ଶାରୀରିକ ସୁସ୍ଥତା ସହିତ ମାନସିକ ସୁସ୍ଥତା ମଧ୍ୟ ଜଣେ ମହିଳାଙ୍କ ପାଇଁ ନିହାତି ଭାବରେ ଜରୁରୀ। ତ ସେମାନେ ଯଦି କାର୍ଯ୍ୟକ୍ଷେତ୍ରରେ କାମ କରନ୍ତି, ତା ସହିତ ଘରର ପ୍ରେସର ଯାହା କିଛି ବି ସେମାନଙ୍କ ଉପରେ ରହୁଛି, ତ ଉଭୟ ସେମାନେ ଅଧିକ ଚିନ୍ତା ଆଉ ଚାପଗ୍ରସ୍ତ ହୋଇଥାନ୍ତି। ତ ଏଇ ଯୋଉ ଅଧିକ ଚିନ୍ତା ଆଉ ଚାପ କମାଇବା ପାଇଁ ସେମାନେ କ'ଣ ସବୁ ଅଭ୍ୟାସ କରିପାରିବେ ବୋଲି ଆପଣ ଭାବୁଛନ୍ତି?
0: ମହିଳାମାନଙ୍କ ମାନସିକ ସୁସ୍ଥତା ଶାରୀରିକ ସୁସ୍ଥତା ପରି ହିଁ ଗୁରୁତ୍ୱପୂର୍ଣ୍ଣ, କାରଣ ମନ ଓ ଶରୀର ପରସ୍ପର ସହିତ ଜଡିତ। ମାନସିକ ଭାବେ ସୁସ୍ଥ ରହିଲେ ଦୈନନ୍ଦିନ ଜୀବନ, ପରିବାର, କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱକୁ ଭଲ ଭାବରେ ସମ୍ଭାଳି ପାରିବେ, ଅନ୍ୟମାନଙ୍କ ସହିତ ସମ୍ପର୍କ ଭଲ ରଖିପାରିବେ, ନିଜ ପାଇଁ ସମୟ ଦେବେ, ନିୟମିତ ବ୍ୟାୟାମ କରିବେ।
1: ଗର୍ଭାବସ୍ଥାରେ ମହିଳାମାନେ ନିଜ ଶରୀରର ଯତ୍ନ କେମିତି ନେଇପାରିବେ?
0: ଗର୍ଭାବସ୍ଥାରେ ମା ଓ ଶିଶୁ ଉଭୟ ସୁସ୍ଥତା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ବିଭିନ୍ନ ପ୍ରକାର ଆଇରନ୍ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ, ପୌଷ୍ଟିକ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ, ଯେପରିକି ଫଳ, ଡାଲି, ଦୁଧ, ବିଭିନ୍ନ ପ୍ରକାର ଶାଗ, ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ, ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନେବା ଆବଶ୍ୟକ।
1: ଜଣେ ସୁସ୍ଥ ମହିଳା ହେଉଛନ୍ତି ଗୋଟେ ସୁସ୍ଥ ପରିବାରର ଆଧାର। ତ ଏହି କଥାକୁ ଆପଣ କିପରି ବ୍ୟାଖ୍ୟା କରିବେ?
0: ସୁସ୍ଥ ମହିଳା ହେଉଛନ୍ତି ସୁସ୍ଥ ପରିବାର ଆଧାର। ଏହାର ଅର୍ଥ ହେଉଛି ଜଣେ ମହିଳା ଶାରୀରିକ ମାନସିକ ଭାବେ ସୁସ୍ଥ ରହିଲେ ସେ ନିଜ ଜୀବନ ସହିତ ପରିବାରର ସ୍ୱାସ୍ଥ୍ୟ, ଦୈନନ୍ଦିନ ଜୀବନକୁ ମଧ୍ୟ ଭଲ ଭାବରେ ସମ୍ଭାଳି ପାରନ୍ତି, ପରିବାରର ଯତ୍ନ ନେଇପାରିବେ, ନିଜ ଛୁଆ ପିଲାମାନଙ୍କର ଯତ୍ନ ନେଇପାରିବେ।
1: ଶେଷରେ ଆମ ଶ୍ରୋତା ଭଉଣୀମାନଙ୍କୁ ଆପଣଙ୍କର କଣ ସନ୍ଦେଶ ରହିବ?
0: ମୋର ସନ୍ଦେଶ ଏହା ରହିବ ଯେ ଘର ପରିବାର କାର୍ଯ୍ୟକ୍ଷେତ୍ର ଦାୟିତ୍ୱ ସହିତ ନିଜ ପାଇଁ ମଧ୍ୟ ସମୟ ଦିଅନ୍ତୁ, ପୌଷ୍ଟିକ ଖାଦ୍ୟ ଖାଆନ୍ତୁ, ନିୟମିତ ବ୍ୟାୟାମ କରନ୍ତୁ, ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ ଏବଂ ମାନସିକ ଚାପକୁ ଅଣଦେଖା କରନ୍ତୁ ନାହିଁ। ଆପଣ ସୁସ୍ଥ ରହିଲେ ଆପଣଙ୍କ ପରିବାର ମଧ୍ୟ ଅଧିକ ସୁସ୍ଥ ଓ ଖୁସି ରହିବ, ତେଣୁ ନିଜକୁ ଗୁରୁତ୍ୱ ଦିଅନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ନ୍ତୁ।
1: ଧନ୍ୟବାଦ ଭଉଣୀ, ଆପଣଙ୍କର ବହୁମୂଲ୍ୟ ସମୟ ଆମ ଆକାଶବାଣୀ କେନ୍ଦ୍ରକୁ ଦେଇଥିବାରୁ ଆମ ଆକାଶବାଣୀ କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ଯେଉଁ ସମାଜ ନାରୀକୁ ସମ୍ମାନ ଦିଏ ସେହି ସମାଜ ହିଁ ପ୍ରଗତି ପଥରେ ଆଗକୁ ବଢ଼େ। ନାରୀଟିଏ ଯେ କେବଳ ଘରର ଶୋଭା ନୁହେଁ, ସେ ପରିବାରର, ସମାଜ ଓ ଦେଶର ଉନ୍ନତିର ଏକ ଶକ୍ତିଶାଳୀ ଆଧାର।
1: ଠିକ କହିଲେ ଅପା, ମହିଳାଙ୍କ ଅଧିକାର କେବଳ ମହିଳାଙ୍କ ବିଷୟ ନୁହେଁ, ଏହା ଏକ ସମାନ, ସୁରକ୍ଷିତ ଆଉ ନ୍ୟାୟସଙ୍ଗତ ସମାଜର ମୂଳ ଆଧାର। ଜଣେ ମହିଳା ନିଜ ଅଧିକାର ବିଷୟରେ ଯଦି ସଚେତନ ହୁଏ, ତେବେ ସେ ନିଜ ପାଇଁ ଠିକ୍ ନିଷ୍ପତ୍ତି ନେବା ସହିତ ପରିବାର ଆଉ ସମାଜରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ।
2: ଯଦି ମହିଳାମାନେ ନିଜ ଅଧିକାର ବିଷୟରେ ଜାଣିପାରିବେ, ତେବେ ସେମାନେ ସଚେତନ ହୋଇପାରିବେ ଆଉ ଆବଶ୍ୟକ ସମୟରେ ସଠିକ୍ ସହାୟତା ପାଇପାରିବେ। ତେବେ ଆଜି ଆମ କାର୍ଯ୍ୟକ୍ରମରେ ଆଲୋଚନା ରହିଛି ବିବାହ, ଛାଡ଼ପତ୍ର ଓ ଭରଣ ପୋଷଣ ସମ୍ପର୍କିତ ମହିଳାଙ୍କ ଅଧିକାର ବିଷୟରେ। ସେ ବିଷୟରେ ସବିଶେଷ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଆଡଭୋକେଟ୍ ସସ୍ମିତା ମହାନ୍ତି। ତେବେ ଚାଲନ୍ତୁ ଶୁଣି ନେବା।
3: ମ୍ୟାଡାମ ନମସ୍କାର।
4: ନମସ୍କାର।
3: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ଘର ଓ ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ।
4: ଧନ୍ୟବାଦ।

0: ଶ୍ରୋତା ବନ୍ଧୁଙ୍କୁ ମୋର ପ୍ରଣାମ।
1: ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
0: ମୁଁ ସସ୍ମିତା ମହାନ୍ତି, ଆଇନଜୀବୀ ଭୁବନେଶ୍ୱର ବାର୍ ଆସୋସିଏସନ।
1: ମ୍ୟାଡାମ, ଆଜିକାର ଆମର ବିଷୟବସ୍ତୁ ରହିଛି
0: ଆଜ୍ଞା
1: ବିବାହ ଛାଡ଼ପତ୍ର ଓ ଭରଣ ପୋଷଣ ସମ୍ପର୍କିତ ମହିଳାଙ୍କ ଅଧିକାର ଉପରେ। ତ ପ୍ରଥମ ପ୍ରଶ୍ନ ହେଉଛି, ବିବାହ ଛାଡ଼ପତ୍ର ପରେ ଜଣେ ମହିଳା ଭରଣ ପୋଷଣ ପାଇବାର ଅଧିକାର ତାଙ୍କର ରହିଛି କି?
0: ଆଜ୍ଞା, ଆପଣ ଯୋଉ ପଚାରିଲେ ଯେ ବିବାହ ଛାଡ଼ପତ୍ର ପରେ ଜଣେ ମହିଳା ଭରଣ ପୋଷଣ ପାଇବାର ଅଧିକାର ରଖନ୍ତି କି, ଜଣେ ଛାଡ଼ପତ୍ର ପାଇଥିବା ମହିଳା କିମ୍ବା ଆମେ ଯାହାକୁ କହୁ ଡିଭୋର୍ସ ଲେଡି, ତା ସ୍ୱାମୀଙ୍କ ଠାରୁ ଡିଭୋର୍ସ ପାଇବା ପରେ ମନ୍ଥଲି ମେଣ୍ଟେନାନ୍ସ ଆଇନ ଅନୁସାରେ କ୍ଲେମ କରିପାରିବେ, ଅର୍ଥାତ୍ ଦାବି କରିପାରିବେ, ଏବଂ ସେଇ ଡିଭୋର୍ସ କେସ୍ରେ ପରମାନେଣ୍ଟ ଆଲିମାନି ଫର୍ ଲାଇଫ। ମନେକର ଗୋଟେ କେସ୍ ଚାଲିଛି, ସେଇଟା ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲା, ତାହେଲେ ସେଇଠି ଜଜ୍ ଅର୍ଡର କରନ୍ତି ଯେ ତାର ପରମାନେଣ୍ଟ ଆଲିମନି ମାନେ ଲାଇଫ ଟାଇମ୍ ଆଲିମନି ଗୋଟେ ଅର୍ଡର କରନ୍ତି। ସେତେବେଳେ ସେ ଡିଭୋର୍ସ ଲେଡି ସେଇଠି ସେ ପରମାନେଣ୍ଟ ଆଲିମନି ପାଇପାରିବେ, ଆଟ୍ ଏ ଟାଇମ୍ ଫର୍ ଲାଇଫ ପାଇଁ ସେ ପାଇପାରିବେ। ଯଦି ସେ ଡିଭୋର୍ସ ଲେଡି ଅନେବୁଲ ହେଇଥିବେ ନିଜକୁ ମେଣ୍ଟେନ କରିବାକୁ, ମାନେ ନିଜର ଭରଣ ପୋଷଣର ରକ୍ଷଣ ବେକ୍ଷଣ କରିବାକୁ ସେ ଅକ୍ଷମ, କିମ୍ବା ଆଉ ଗୋଟେ କଥା ସେ ରିମ୍ୟାରି କରିନଥିବେ ଅର୍ଥ ପୁନର୍ବିବାହ କରିନଥିବେ, ତାହେଲେ ଛାଡ଼ପତ୍ର ପରେ ଜଣେ ମହିଳା ଭରଣ ପୋଷଣ ପାଇବାର ଅଧିକାର ରଖନ୍ତି। ଆଜ୍ଞା,
1: ତେବେ କେଉଁ ପରିସ୍ଥିତିରେ ମହିଳା ଭରଣ ପୋଷଣ ଦାବି କରିପାରିବେ?
0: ଯଦି ସେ ବିବାହିତା ମହିଳା ନିଜକୁ ମେଣ୍ଟେନ କରିବାକୁ ଅକ୍ଷମ, ମାନେ କେମିତି ଅକ୍ଷମ, ଫାଇନାନ୍ସିଆଲି ଆର୍ଥିକ ରୂପେ ଅକ୍ଷମ, ଯାହାକୁ ଆମେ କହୁ ଡେଷ୍ଟିଚ୍ୟୁଟ୍ ଲେଡି, ମାନେ ସେ ନିଜକୁ ଫାଇନାନ୍ସିଆଲି ଭରଣ ପୋଷଣ ଆର୍ଥିକ ରୂପେ ନିଜକୁ ଅକ୍ଷମ, ଏବଂ ଯଦି ତାର ସ୍ୱାମୀ ତାକୁ ଚଳିବାରେ ଅବହେଳା କିମ୍ବା ରିଫ୍ୟୁଜ୍ ଟୁ ଫାଇନାନ୍ସିଆଲି ଏବଂ ସପୋର୍ଟ, ତାକୁ ଆର୍ଥିକ ରୂପେ କିମ୍ବା ମାନସିକ ରୂପେ ତାକୁ ସମର୍ଥନ କରନ୍ତି ନାହିଁ, ତାହେଲେ ଏହି ପରିପ୍ରେକ୍ଷୀରେ ସେ ଭରଣ ପୋଷଣ ଦାବି କରିପାରିବ ତା ସ୍ୱାମୀଙ୍କ ଠାରୁ।
1: ତେବେ ଭରଣ ପୋଷଣ ପରିମାଣ ନିର୍ଦ୍ଧାରଣ କରିବା ବେଳେ କୋର୍ଟ କେଉଁ କେଉଁ ବିଷୟ ବିଚାର କରିଥାନ୍ତି?
0: ଭରଣ ପୋଷଣ ପରିମାଣ ନିର୍ଦ୍ଧାରଣ କଲାବେଳେ ଆମର ଜଜେସ୍ ମାନେ କଣ କରନ୍ତି, ଜଜେସ୍ ୟୁଜ୍ ଟୁ ଫଲୋ କମ୍ପ୍ରେହେନ୍ସିଭ ଗାଇଡ୍ଲାଇନ୍, ଯାହାର ଅର୍ଥ ହେଉଛି କୋର୍ଟ ଗୋଟେ ବାଲାନ୍ସ ମେଣ୍ଟେନ୍ କରିବେ। ବାଲାନ୍ସ ମେଣ୍ଟେନ୍ କରିବେ କଣ ନା, ସ୍ୱାମୀର ରୋଜଗାର କେତେ, ସ୍ୱାମୀର ଖର୍ଚ୍ଚ କେତେ, ତାର ଅର୍ଣ୍ଣିଂ କାପାସିଟି ମାନେ ସେ କେତେ ରୋଜଗାର କରିପାରୁଛି, ତାର ପେଇଂ କାପାସିଟି ସେ କେତେ ଦେଇପାରିବ, ମେଣ୍ଟେନାନ୍ସ ଦେବାର କ୍ଷମତା ଉପରେ କୋର୍ଟ ବିଚାର କରନ୍ତି। ସ୍ୱାମୀର ଇନକମ, ଆସେସ୍ ଆଣ୍ଡ ଲାଇବିଲିଟିସ, ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ, ରିଜନେବୁଲ ନିଡ୍ସ, ଏହାକୁ କୋର୍ଟ କନସିଡର କରନ୍ତି, ମାନେ ତାର ସେ କେତେ ଦେଇପାରିବ, କେତେ ରୋଜଗାର କରିପାରିବ, କେତେ ଖର୍ଚ୍ଚ କରିପାରିବ, ଯୋଉଟାକି ସେ ଇନକମ୍ ସାର୍ଟିଫିକେଟ୍ ବାହାର କରିକି କୋର୍ଟରେ ଦାଖଲ କରନ୍ତି। ଏହିସବୁ ଜିନିଷକୁ ତାର ଇନକମ୍, ଆସେସ୍, ଲାଇବିଲିଟିସ, ଷ୍ଟାଣ୍ଡାର୍ଡ ଅଫ୍ ଲିଭିଂ, ରିଜନେବୁଲ ନିଡ୍ସ, ମାନେ ସବୁ ପରିକ୍ଷେପକୁ ତର୍ଜମା କରି କୋର୍ଟ କଣ କରନ୍ତି, କନସିଡର କରନ୍ତି, କୋର୍ଟ ଗୋଟେ ଆୱାର୍ଡ କରନ୍ତି, ଏତିକି ପାଇବାକୁ ଯୋଗ୍ୟ, ସବୁ ସ୍ୱାମୀର ଯୋଗ୍ୟତା ଉପରେ କୋର୍ଟ ଗୋଟେ ନିର୍ଦ୍ଧାରଣ କରନ୍ତି, ମୂଲ୍ୟ ନିର୍ଦ୍ଧାରଣ କରନ୍ତି, ଏବଂ ଲିଟିଗେସନ କଷ୍ଟ ବି ଆୱାର୍ଡ କରନ୍ତି, କାହାକୁ ନା ୱାଇଫ୍କୁ ଗୋଟେ ଲିଟିଗେସନ କଷ୍ଟ ବି ଆୱାର୍ଡ କରନ୍ତି। ଲିଟିଗେସନ କଷ୍ଟ ଅର୍ଥ ମକଦ୍ଦମା ଖର୍ଚ୍ଚ, ଯେତେବେଳେ ଗୋଟେ ସ୍ତ୍ରୀ ଆସିଛି କୋର୍ଟକୁ, ସେ କିଛି ଖର୍ଚ୍ଚ କରିକି କୋର୍ଟରୁ ତାର ଖର୍ଚ୍ଚ ହେଉଛି, ତେଣୁ ସେ ଲିଟିଗେସନ ଖର୍ଚ୍ଚ, ମକଦ୍ଦମା ଖର୍ଚ୍ଚ ବି ଆୱାର୍ଡ କରନ୍ତି।
1: ବିଚ୍ଛେଦ ମାମଲା ଚାଲିଥିବା ସମୟରେ ମହିଳା ଅନ୍ତରୀଣ ଭରଣ ପୋଷଣ ପାଇପାରିବେ କି?
0: ଆମର ବିଚ୍ଛେଦ ମାମଲା ଚାଲିଥିବା ବେଳେ ମହିଳା ଅନ୍ତରୀଣ ଯୋଉଟାକି ଇଣ୍ଟରିମ ଅର୍ଡର ସେଟା ସେ ପାଇପାରିବେ। ଛାଡ଼ପତ୍ର ମକଦ୍ଦମା ଚାଲିଥିବା ବେଳେ ସ୍ତ୍ରୀ ଯୋଉଟାକି ଆମେ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ କହୁ, ସେ ମଧ୍ୟବର୍ତ୍ତୀକାଳୀନ ଭରଣ ପୋଷଣ ସେ ପାଇପାରିବେ, ଯୋଉଟାକି ଆମର ଅଛି ସେକ୍ସନ 24 ଅଫ୍ ଦ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ, ସେ ତାଙ୍କର ସେକ୍ସନ 24 ଅଫ୍ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁସାରେ ମଧ୍ୟବର୍ତ୍ତୀକାଳୀନ ମେଣ୍ଟେନାନ୍ସ ସେ କ୍ଲେମ କରିପାରିବେ।
1: ସ୍ୱାମୀ ବେକାର ଥିଲେ ମଧ୍ୟ ଭରଣ ପୋଷଣ ଦେବାକୁ ବାଧ୍ୟ କି?
0: ସ୍ୱାମୀର ତ ଦାୟିତ୍ୱ ହେଲା ସ୍ତ୍ରୀର ସବୁ ଦାୟିତ୍ୱ ନବା, ତେଣୁ ସିଏ ଅନଏମ୍ପ୍ଲଏଡ୍ ହଉ, ମାନେ ଯଦି ବେରୋଜଗାର ହଉ, କିମ୍ବା ଏବୁଲ ବଡି ହଜବ୍ୟାଣ୍ଡ, ତାର ଜେନେରାଲି ତାର ଦାୟିତ୍ୱ ହେଲା ଟୁ ପେ ମେଣ୍ଟେନାନ୍ସ ଟୁ ହିଜ୍ ୱାଇଫ୍ ଇଫ୍ ହି ଇଜ୍ କାପାବଲ୍ ଅଫ୍ ୱାର୍କିଂ। ତାର ଗୋଟେ ଏଇଟା ଲିଗାଲ ଡ୍ୟୁଟି ହଉଛି ତା ସ୍ତ୍ରୀକୁ ସେ ଯେମିତି ହେଲେ ଭରଣ ପୋଷଣ କରିପାରିବ, ଗୋଟେ ବେରୋଜଗାର ହେଲେ ବି ତାର ଗୋଟେ ବ୍ୟାଙ୍କ ଆକାଉଣ୍ଟ ଅଛି, କିଛି ସମ୍ପତ୍ତି ମସ୍ତ ଥିବ, ତେଣୁ ଏଇଟା ତାର ଗୋଟେ ଲିଗାଲ ଡ୍ୟୁଟି, ତାର ସ୍ତ୍ରୀକୁ ସେ ମେଣ୍ଟେନ କରିବ, ତେଣୁ ଏଥିପାଇଁ ଯଦି ଆମେ ଆଇନଗତ ପଦକ୍ଷେପ ଦବା, ସେ ଯଦି ନ ଦେଲା ତାହେଲେ ଆମେ ତାର ପ୍ରପର୍ଟି ଆଟାଚମେଣ୍ଟ, ବ୍ୟାଙ୍କ ଆକାଉଣ୍ଟକୁ ତାକୁ ଆମେ ଫ୍ରିଜ୍ କରିପାରିବା, ତାକୁ ଆରେଷ୍ଟ କରିପାରିବା, ଲାଷ୍ଟକୁ ନହେଲେ ଆମେ ତାକୁ ଜେଲ ଦଣ୍ଡ ବି ଭୋଗିବାକୁ ପଡେ। ତେଣୁ ସ୍ୱାମୀ ବେକାର ଥିଲେ ମଧ୍ୟ ତାର ସ୍ତ୍ରୀର ଭରଣ ପୋଷଣ କରିବାକୁ ବାଧ୍ୟ ବୋଲି ଆଇନ ନିଶ୍ଚୟ ରୂପେ କହିଲେ।
1: ଟିକକ ଆଗରୁ କହିଲେ ଯେ ମହିଳା ଜଣକ ଯଦି ପୁନର୍ବିବାହ କରିଥିବେ ତାହେଲେ ତାଙ୍କୁ କୌଣସି ଭରଣ ପୋଷଣ ମିଳିବ ନାହିଁ।
0: ଆଜ୍ଞା,
1: ଯଦି ସେହି ପରିପ୍ରେକ୍ଷୀରେ ତାଙ୍କର ସନ୍ତାନ ଥାନ୍ତି, ସନ୍ତାନ ମାନଙ୍କୁ କଣ ଭରଣ ପୋଷଣ ଦିଆଯାଏ କି?
0: ଶୁଣନ୍ତୁ, ସନ୍ତାନ ମାନଙ୍କର ଦାୟିତ୍ୱ, ଭରଣ ପୋଷଣ ଦାୟିତ୍ୱ ହଉଛି ପ୍ୟାରେଣ୍ଟସଙ୍କର, ଉଭୟ

0: ଟ୍ରାନ୍ସଫର ହବ। ଗୋଟେ ପିଲା ଯେତେବେଳେ ଛୁଆଟେ ଜନ୍ମ ହେଲା, ବାପା ମାଙ୍କର ଉଭୟଙ୍କର ଦାୟିତ୍ୱ, ପିତାମାତା ଉଭୟ ମାଇନର ଚାଇଲ୍ଡ ମାନଙ୍କୁ ମେଣ୍ଟେନ କରିବାର, ଯୋଉଟାକି ଆମର ରହିଲା ଲିଗାଲ ଆଣ୍ଡ ମୋରାଲ ଓବ୍ଲିଗେସନ ଆଇନ ଗୋଟେ ଅଛି, ବୁଝିଲେ, ଲିଗାଲ ଆଣ୍ଡ ମୋରାଲ ଓବ୍ଲିଗେସନ ଆଇନ ଅନୁସାରେ ଉଭୟ ପ୍ୟାରେଣ୍ଟସ ତାର ଦାୟିତ୍ୱ ନବ। ଯଦି ମଦର କଣ ହେଲା ନା ମଦର ସୋର୍ସ ଅଫ ଇନକମ ନାହିଁ, ସେଇ ଜାଗାରେ କଣ କରିବ, ତାହେଲେ ବାପା ଫାଦର ସେଇ ମାଇନର ପିଲାମାନଙ୍କର ତାର ଫାଇନାନ୍ସିଆଲ ସପୋର୍ଟ, ଯୋଉଟାକି ଫାଇନାନ୍ସିଆଲ ସପୋର୍ଟ ଅର୍ଥ ହେଲ୍ଥ ଏଜୁକେସନ ୱେଲଫେୟାର, ଏଗୁଡ଼ା ପିଲାମାନଙ୍କର ଦାୟିତ୍ୱ ତାର ବାପା ଉପରେ ଆସିଗଲା, ଫାଦର ଉପରେ ଆସିଗଲା। ଆଣ୍ଡ ଇଫ୍ ଅର୍ଣ୍ଣିଂ ମଦର, ମା ଯଦି ଅର୍ଣ୍ଣିଂ କରୁଛି, କାପାବୁଲ ଅଛି, ତାହେଲେ ଫୁଲି ଡ୍ୟୁଟି, ମାର ବି ଫୁଲି ଡ୍ୟୁଟି, ତାର ପିଲାମାନଙ୍କର ଭରଣ ପୋଷଣ ଦାୟିତ୍ୱ ସେ ନେଇପାରିବ। ମିନ୍ସ ହେଲା, ଯଦି ବାପ ସଫିସିଏଣ୍ଟ ଅଛି ମା ଅନେବୁଲ, ବାପ ନବ, ଯଦି ମା ବି ସଫିସିଏଣ୍ଟ ଅଛି ମା ବି ନବ, ବୋଧଙ୍କର ଦାୟିତ୍ୱ, ଯଦି ମଦର ଇନକାପାବୁଲ ତାହେଲେ ବାପ ନବ।
1: ତେବେ ଭରଣ ପୋଷଣ ଆଦେଶ ପାଳନ ନ କଲେ ସ୍ୱାମୀଙ୍କ ବିରୋଧରେ କଣ ଆଇନଗତ ବ୍ୟବସ୍ଥା ଅଛି?
0: ଭରଣ ପୋଷଣ ଆଦେଶ ପାଳନ ନ କଲେ ସ୍ତ୍ରୀ ଗୋଟେ ଏଜୁକେସନ ପିଟିସନ ମେଣ୍ଟେନାନ୍ସ, ମାନେ ଯୋଉଟାକି ରିକଭରି ଅଫ୍ ମନିରେ ଆଦାୟ ପାଇଁ ଗୋଟେ ମେଣ୍ଟେନାନ୍ସ କେସ୍ ଫାଇଲ କରିପାରିବେ। ଏବଂ ଏଜୁକେସନ କେସ୍ ସ୍ୱାମୀର ହେଲା, ତାର ସ୍ୱାମୀର ଆସେଟ୍ସ ଅଛି, ଆଉ ସବୁ ଅନ୍ୟ ସବୁ ସମ୍ପତ୍ତି ଅଛି, ତାହା ସବୁ ସେ କରିପାରିବେ। ଯେମିତିକି ଆପଣଙ୍କର ହେଲା ଏଇ ଯୋଉ ଏଜୁକେସନ ପିଟିସନ ମେଣ୍ଟେନାନ୍ସ କେସ୍ଟା, ରିକଭରି ସେ ପଇସା କେମିତି ସ୍ୱାମୀଠୁ ପଇସା ଆଦାୟ କରିକି ନିଜର ଭରଣ ପୋଷଣ କରିପାରିବ, ତାପରେ ସେ ଯୋଉ ମେଣ୍ଟେନାନ୍ସ କେସ୍ କରିକି ଫାଇଲ କରିପାରିବେ। ଏବଂ ଏଜୁକେସନ କେସ୍ରେ ସ୍ୱାମୀର ଆସେଟ୍ ସିଜର ହବ, ତାର କେତେ କି ସାଲାରୀ ଅଛି, ସେ ଯଦି ଗଭର୍ଣ୍ଣମେଣ୍ଟ ଚାକିରି ଯଦି ହେଇଥିବ ତାହେଲେ ସେ ନିଶ୍ଚୟ ଦରମା ପାଉଥିବେ, ସେ ଯୋଉ ପ୍ରତି ମାସର ଯୋଉ ସାଲାରୀ ସ୍ଲିପ୍ଟା ଆଟାଚ୍ ହବ, ଏସବୁ କରିକି ସେ ଭରଣ ପୋଷଣ କରିକି ସେ ତାର ଭରଣ ପୋଷଣ ଆଦେଶ ପାଳନ କଲେ ସ୍ୱାମୀଙ୍କ ବିରୁଦ୍ଧରେ ଆଇନଗତ କଣ ବ୍ୟବସ୍ଥା ଅଛି। ଯଦି ସେ ନ କଲା ତାହେଲେ ଲାଷ୍ଟକୁ ଆମର ଅଛି ସେ ଜେଲ୍ ଦଣ୍ଡ ବି ଭୋଗିପାରିବ। ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରିଆ ହେଲା, ଯଦି ସ୍ତ୍ରୀକୁ ଭରଣ ପୋଷଣ ନ ଦେଲା ତାହେଲେ ସେ ଜେଲ୍ ଦଣ୍ଡ ବି ତାକୁ ଭୋଗିବାକୁ ପଡିପାରିବ, ଯୋଉଟାକି ଆମର ଅଛି ସେକ୍ସନ 125 ସବ୍ କ୍ଲଜ୍ 3 CRPC, ବର୍ତ୍ତମାନ ଅଛି 144 BNSS, ଏଇଥିରେ ସେ ତାକୁ ଜେଲ୍ ଦଣ୍ଡ ବି ଭୋଗିବାକୁ ପଡିପାରେ।
1: ଶେଷରେ ବିବାହ ଛାଡ଼ପତ୍ର ପରେ ମହିଳାଙ୍କ ସମ୍ପତ୍ତିଗତ ଅଧିକାର କିପରି ସୁରକ୍ଷିତ ରହିଥାଏ?
0: ମହିଳାମାନଙ୍କର ଧନ ଜୀବନ ସମ୍ପତ୍ତିର ସୁରକ୍ଷା ଆଇନ ଦ୍ୱାରା ସୁରକ୍ଷିତ ହୁଏ। କେମିତି ନା, ପ୍ରପର୍ଟି ଆଣ୍ଡ ଆସେଟ୍ସ ପ୍ରୋଟେକ୍ସନ ଆକ୍ଟ ଗୋଟେ ଅଛି, ଯୋଉଟାକି ମହିଳାମାନଙ୍କର ସମ୍ପତ୍ତିକୁ ଆମେ କହୁ ସ୍ତ୍ରୀ ଧନ, ତାର ସୁନା ହଉ, ଗହଣା ହଉ, ଟଙ୍କା ହଉ, ସେ ଯାହା ମେଣ୍ଟେନାନ୍ସ ପାଇଛି, ଯାହା ପରମାନେଣ୍ଟ ଆଲିମନି ସେ ପାଇଛି, ଯଦି ତାର ଜଏଣ୍ଟ ପ୍ରପର୍ଟି ସ୍ୱାମୀ ସ୍ତ୍ରୀଙ୍କ ନାଁରେ ଉଭୟ ନାଁରେ ସମ୍ପତ୍ତି ଅଛି, ତାହେଲେ ସେ କଣ କରିବ, ସେ ଲିଗାଲ ସେୟାରକୁ ଅଲଗା କରିପାରିବେ କୋର୍ଟରେ। ଯଦି ତାର ଇନହେରିଟାନ୍ସ ଲ, ତାର ମାନେ ପୈତୃକ ସମ୍ପତ୍ତି ଅଛି, ମହିଳା ତାର ମୃତ ବାପା ମାଙ୍କର ସମ୍ପତ୍ତି ପାଇପାରିବେ, ଏବଂ ସେ ସମ୍ପତ୍ତିରେ ଆଇନଗତ ପ୍ରୋଟେକ୍ସନର ସୁବିଧା ସେ ସବୁ ଦିଗରୁ ପାଇପାରିବେ, ଯୋଉଟାକି ସେଇଟା ତାର ନିଜସ୍ୱ, ତାକୁ ତାଠାରୁ କେହି ଅଲଗା କରିପାରିବେନି, ତାର ବ୍ୟାଙ୍କ ବାଲାନ୍ସ ହଉ, ସୁନା ଗହଣା, ମେଣ୍ଟେନାନ୍ସ ଏଭ୍ରିଥିଙ୍ଗ। ଏବଂ ଆଇନ ଅନୁସାରେ ତା କିଏ ହଡପ କରିବାକୁ ହେଲେ ସେ ତାର କ୍ରିମିନାଲ ଅଫେନ୍ସରେ ତାକୁ ତା ବିରୁଦ୍ଧରେ କେସ୍ କରିପାରିବେ, ଏବଂ ତା ନିଜସ୍ୱ ସେ ତାର ସବୁତକ ସେୟାର ତା ଇନଲଙ୍କ ଠାରୁ ହଉ କି ତାର ଇନହେରିଟାନ୍ସ ଲ ହୋଇଥାଉ, ସମସ୍ତଙ୍କଠୁ ସେ ଆଇନଗତ ପ୍ରୋଟେକ୍ସନର ସୁବିଧା ପାଇପାରିବ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ବହୁତ ସୁନ୍ଦର ଭାବରେ ବିବାହ ଛାଡ଼ପତ୍ର ଓ ଭରଣ ପୋଷଣ ସମ୍ପର୍କିତ ମହିଳାଙ୍କ ଅଧିକାର ଉପରେ ଆଜି ସୁନ୍ଦର ଭାବରେ ଶୁଣାଇଥିବାରୁ ଆମ ଶ୍ରୋତା ଭଉଣୀଙ୍କୁ ଏବଂ ଆମମାନଙ୍କୁ, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।

0: ప్రజర్గలు ఘరోఘరుని కార్యక్రమం ఆకాశవాణి జయపూర్ సమదిన గోటాయ 50 మినిట్ ଓଡ଼ିଆରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ପରେ ପରେ ମିଡ୍ ଡେ ନ୍ୟୁଜ୍ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଯୁବବର୍ଗଙ୍କ ସହଯୋଗ କ୍ରମେ 2047 ପୂର୍ବରୁ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ରାଷ୍ଟ୍ରପତି ନୂଆଦିଲ୍ଲୀରେ ବ୍ରିକ୍ସ ଟିକସ ମୁଖ୍ୟ ପ୍ରଶାସକ ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କଲେ ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ପୂରିଲା 8 ବର୍ଷ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ଲୋକାଭିମୁଖୀ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ପୂର୍ବରୁ ଯୁବବର୍ଗଙ୍କ ସହଯୋଗ କ୍ରମେ ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ଭଦୋଦରାସ୍ଥିତ ମହାରାଜା ସୟାଜୀ ରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି
2: ବର୍ଷ 2047 ତକ ବିକଶିତ ଭାରତ କେ ନିର୍ମାଣ କେ ରାଷ୍ଟ୍ରୀୟ ଲକ୍ଷ୍ୟକୁ ଲେକର ଦେଶବାସୀ ଆଗେ ବଢ଼ ରହେ ହେଁ ଏସା ଭାରତ ଯାହା ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ସଭି ତକ ପହଞ୍ଚେ ଏସା ଭାରତ ଯାହା ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ କା ଉପଯୋଗ ମାନବ କଲ୍ୟାଣ କେ ଲିଏ ହୋ
1: ଦେଶର ବିଭିନ୍ନ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ପରିବର୍ତ୍ତନ ଘଟୁଛି ସୃଷ୍ଟ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ସରକାର ବହୁମୁଖୀ ବିକଳ୍ପ ପଦକ୍ଷେପ ଆପଣାଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ବ୍ୟାପକ ଅଂଶଗ୍ରହଣକୁ ରାଷ୍ଟ୍ରପତି ସ୍ୱାଗତ କରିଛନ୍ତି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି 12,600ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ସ୍ନାତକ ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି ସମାବର୍ତ୍ତନ ଉତ୍ସବ ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂସ୍ଥାର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ଉଦ୍ଘାଟନ ସହ ବିକଶିତ ଭାରତ ପାଇଁ ଯୁବବର୍ଗ ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ରାଷ୍ଟ୍ରପତି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆଗାମୀ କିଛି ବର୍ଷ ମଧ୍ୟରେ ବହୁପକ୍ଷୀୟ ଟିକସ ବ୍ୟବସ୍ଥା ନେଇ ଗ୍ରହଣ କରାଯାଉଥିବା ନିଷ୍ପତ୍ତି ଭବିଷ୍ୟତର ସୀମାପାର ଟିକସ ପ୍ରକ୍ରିୟାକୁ ଏକ ରୂପରେଖ ପ୍ରଦାନ କରିବ ନୂଆଦିଲ୍ଲୀରେ ଆଜି ବ୍ରିକ୍ସ

ମୁଖ୍ୟ ପ୍ରଶାସକଙ୍କ ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି ବିକାଶଶୀଳ ଅର୍ଥନୀତି ତଥା ଟିକସ ଉତ୍ସକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ନିରପେକ୍ଷ ତଥା ନିରନ୍ତରତା ପାଇଁ ଦୃଷ୍ଟିକୋଣ ରହିବା ଆବଶ୍ୟକ। ପ୍ରଯୁକ୍ତିବିଦ୍ୟା, ପ୍ରଶାସନ ଓ ଲୋକସମ୍ପର୍କ ଏହି ତିନୋଟି କ୍ଷେତ୍ର ଆଧାରରେ ସମ୍ମିଳନୀର ଆୟୋଜନ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ତେଲଙ୍ଗାନାରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ତେଲଙ୍ଗାନାର ରାସ୍ତାକଡ଼ ବିକାଳୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଜରିଆରେ ବଡ଼ ରୂପାନ୍ତରଣ ଆଣିପାରିଛି। ଗୃହ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନା ମାର୍ଚ୍ଚ 2030 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୌଣସି ଅମାନତ ବିନା ହିତାଧିକାରୀଙ୍କୁ 10,000, 20,000 ଏବଂ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ତେଲଙ୍ଗାନାର ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଏହାକୁ କାର୍ଯ୍ୟକାରୀ କରିବାରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ରାଜ୍ୟ 4,47,000 ବୁଲା ବିକାଳୀଙ୍କୁ 1,240 କୋଟି ଟଙ୍କା ପ୍ରଦାନ କରିବାରେ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରୁ 65% ସ୍ଥାନୀୟ ମହିଳା ଆର୍ଥିକ ସୁବିଧା ପାଇ ଜାତୀୟ ହାରଠାରୁ ଆଗରେ ଅଛନ୍ତି। ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭିତରେ ସମ୍ପୃକ୍ତ ବୁଲାବିକାଳୀଙ୍କୁ ଯୋଡ଼ାଯିବା ପରେ ସେମାନଙ୍କର ପାରିବାରିକ ଆୟ 20%ରୁ ଅଧିକ ବୃଦ୍ଧି ପାଇଥିବାରୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ପ୍ରଶଂସା କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି 8 ବର୍ଷ ପୂରଣ ହୋଇଛି। 2018 ସେପ୍ଟେମ୍ବର ମାସରେ ଝାଡ଼ଖଣ୍ଡର ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରାୟ 60 କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ବଡ଼ ପରିବର୍ତ୍ତନ ଆଣିଛି। ପରିବାରଗୁଡ଼ିକୁ ବାର୍ଷିକ 5,00,000 ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦେୟମୁକ୍ତ ସେବା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଅଦ୍ୟାବଧି ଆୟୁଷ୍ମାନ ମନ୍ଦିରକୁ 500 କୋଟିରୁ ଅଧିକ ଥର ରୋଗୀ ସେବା ପାଇଁ ଯାଇଛନ୍ତି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ କରିଥିବା ଏହା ପ୍ରତିପାଦନ କରୁଛି। ଆମ ସମ୍ଭାଦଦାତା ଜଣାଇଛନ୍ତି 48,54,00,000 ଅଧିକ ଆୟୁଷ୍ମାନ କାର୍ଡ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶର ଅନେକ ନିୟୁତ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚ ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରିଛି। ଏହି ଯୋଜନା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ହିତାଧିକାରୀଙ୍କ ପରିବାରଗୁଡ଼ିକୁ ଆର୍ଥିକ ସୁରକ୍ଷା ମଧ୍ୟ ଦେଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏହି ଯୋଜନା ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚପାରିଛି। ସେ ପୁଣି କହିଛନ୍ତି ପ୍ରତ୍ୟେକ ନାଗରିକଙ୍କୁ ବିନା ଆର୍ଥିକ ବୋଝରେ ମର୍ଯ୍ୟାଦାର ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ସରକାର ସୁନିଶ୍ଚିତ କରିଛନ୍ତି। ଦେଶର ସମସ୍ତ ସରକାରୀ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଆସନ୍ତା ରବିବାର ଦିନ ଖୋଲା ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆସନ୍ତା 28-30 ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ କର୍ମଚାରୀ ସଂଘର ଡାକରାରେ ଧର୍ମଘଟକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିବା ଅର୍ଥ ମନ୍ତ୍ରଣାଳୟ କହିଛି। ଅନ୍ୟପକ୍ଷରେ ପ୍ରସ୍ତାବିତ ଧର୍ମଘଟଗୁଡ଼ିକୁ ସ୍ଥଗିତ ରଖିବା ପାଇଁ କର୍ମଚାରୀ ସଂଘକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଦେଶବ୍ୟାପୀ ଆଜି 11ତମ ଆୟୁର୍ବେଦ ଦିବସ ପାଳନ କରାଯାଉଛି। ଆୟୁର୍ବେଦ ଚିକିତ୍ସା ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ସେପ୍ଟେମ୍ବର 23 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ନାଗପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ରୋଗମୁକ୍ତ ଜୀବନଶୈଳୀ ପାଇଁ ଆୟୁର୍ବେଦ ଆପଣାଇବା ଦରକାର। ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ, ଗଭୀର ନିଦ୍ରା, ଯୋଗ ଓ ପ୍ରକୃତି ସହ ସମନ୍ୱୟ ରକ୍ଷା କରି ସୁସ୍ଥ ଜୀବନ ଆପଣାଇବା ଲାଗି ଏକ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କର ଘର ହେଉଛି ସ୍ୱାସ୍ଥ୍ୟସେବାର ପ୍ରଥମ କେନ୍ଦ୍ର ଏବଂ ସୁସ୍ଥ ଜୀବନଶୈଳୀ ହେଉଛି ପ୍ରକୃତ ମୂଳଦୁଆ ବୋଲି ଶ୍ରୀ ଯାଦବ କହିଛନ୍ତି। ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, ମାନସିକ ଅବସାଦ ସୁସ୍ଥ ଜୀବନଶୈଳୀ ପାଇଁ ପ୍ରତିବନ୍ଧକ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଆୟୁଷ କ୍ଷେତ୍ରକୁ ଗତ 12 ବର୍ଷ ମଧ୍ୟରେ ସରକାର ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। ଆୟୁର୍ବେଦ ଶିକ୍ଷା ଏବଂ ଗବେଷଣାକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗୁଜରାଟର ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଆସନ୍ତାକାଲିର ସୁସ୍ଥତା ପାଇଁ ଆୟୁର୍ବେଦ ବାର୍ତ୍ତା ଆଧାରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ଆୟୁର୍ବେଦ ପ୍ରତିଷ୍ଠାନ ଏବଂ ଆୟୁର୍ବେଦ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଓ ଅଂଶୀଦାର ଅଂଶଗ୍ରହଣ କରିଛନ୍ତି।

ଗୀତଟି ଶୁଣନ୍ତୁ, ରାଜ ରିବୋଟ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତିକାର କୌନସର ମୁନିର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜିତ୍ ଗାଙ୍ଗୁଲି, କଥାଚିତ୍ର ରାଜ ରିବୋଟ।

0: ଗୀତଟି ଶୁଣୁଥିଲେ ଶିଳ୍ପୀ ଥିଲେ କେକେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30। ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
1: ସବୁରି ଭାଷାରେ, କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଥିବା ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି ପୂରିଲା 8 ବର୍ଷ। ଗଭୀର ଅବପାତର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଅଛନ୍ତି କହିଲେ ରାଜସ୍ୱ ମନ୍ତ୍ରୀ ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆୟୁର୍ବେଦ ଦିବସ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆରମ୍ଭ ହେବାର ପାଞ୍ଚ ମିନିଟ୍ ପରେ ଉପବାଚସ୍ୱତି ଭବାନୀଶଙ୍କର ଭୋଇ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ବିରୋଧୀ ସଦସ୍ୟମାନେ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ଓ ଏମ୍ଏମ୍ଡିଆର୍ ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗକୁ ନେଇ ଗୃହ ମଧ୍ୟରେ ହୋହଲ୍ଲା କରିଥିଲେ। ଉପବାଚସ୍ୱତି ବିରୋଧୀ ସଦସ୍ୟମାନଙ୍କୁ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗୃହକୁ ମୁଲତବୀ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଛି ବୋଲି ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ବିଧାନସଭାରେ ସଦସ୍ୟ ପବିତ୍ର ସାଉତାଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି, ନୂଆ ଷ୍ଟାର୍ଟଅପ୍ ପାଇଁ 3091 ଆବେଦନ ହୋଇଛି। ଷ୍ଟାର୍ଟଅପ୍ଗୁଡ଼ିକର ମୂଲ୍ୟାୟନ ଓ ବିଭିନ୍ନ ପ୍ରକ୍ରିୟାରେ ସହଯୋଗ ପାଇଁ 12 ନୋଡାଲ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ 42 ଇନ୍କ୍ୟୁବେଟର ସହିତ ରାଜ୍ୟ ସରକାର ସମନ୍ୱୟ କରୁଛନ୍ତି। ବର୍ତ୍ତମାନ 714 ଷ୍ଟାର୍ଟଅପ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋହାହନ ଦିଆଯାଉଛି। ଏଥିସହିତ ଷ୍ଟାର୍ଟଅପ୍ଗୁଡ଼ିକୁ ବ୍ୟବସାୟ ମାର୍ଗଦର୍ଶନ ଓ ପରାମର୍ଶ ପ୍ରଦାନ ପାଇଁ 45 ଜଣ ମେଣ୍ଟର ଉପଲବ୍ଧ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟରେ 34 ମଡେଲ ମଣ୍ଡି ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଧାନସଭାରେ କହିଛନ୍ତି। ବର୍ତ୍ତମାନ 4 ମଡେଲ ମଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। କଟକରେ 2 ଏବଂ ପୁରୀ ଓ ଖୋର୍ଦ୍ଧାରେ 1 ଲେଖାଏଁ ମଣ୍ଡି ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 38 ମଡେଲ ମଣ୍ଡି ନିର୍ମାଣ ପାଇଁ 300 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବକୁ କ୍ୟାବିନେଟ୍ର ଅନୁମୋଦନ ମିଳିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ 62 ମଡେଲ ମଣ୍ଡି ବିକଶିତ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଗୃହକୁ ଅବଗତ କରାଇଛନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ମୋଟ 22,27,713 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଗୃହରେ କହିଛନ୍ତି। ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସାମନ୍ତ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ 2 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ରାଜ୍ୟରେ ଖରିଫ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣ ପ୍ରକ୍ରିୟାରେ 2962 ସମବାୟ ସମିତି, 35 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ 4 ପାଣି ପଞ୍ଚାୟତ ଭଳି ସଂସ୍ଥାକୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ନୂତନ ରାସନ କାର୍ଡ ପାଇଁ ସମୁଦାୟ 21,87,085 ଆବେଦନ ମିଳିଛି। ସେଥିମଧ୍ୟରୁ 16,99,451 ଆବେଦନର କ୍ଷେତ୍ର ତର୍ଜମା ଶେଷ ହୋଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହରେ କହିଛନ୍ତି। ଯୋଗ୍ୟ ବିବେଚିତ ହୋଇଥିବା 717,790 ପରିବାରର 14,21,224 ଜଣ ସଦସ୍ୟଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରାଯାଇଛି। କ୍ଷେତ୍ର ତର୍ଜମା ପରେ 9,81,661 ଜଣ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ୍ ପଡ଼ିଛନ୍ତି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଆଜି 8 ପୂରଣ ହୋଇଛି। 2018 ମସିହା ସେପ୍ଟେମ୍ବର ମାସରେ ଝାଡ଼ଖଣ୍ଡର ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି। ଭାରତରେ ପ୍ରାୟ 60 କୋଟିରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିଛି। ପରିବାରଗୁଡ଼ିକୁ ବାର୍ଷିକ 5 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇଦେବା ସହ ଦେୟମୁକ୍ତ ସେବା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅଦ୍ୟାବଧି ଆୟୁଷ୍ମାନ ମନ୍ଦିରକୁ 500 କୋଟିରୁ ଅଧିକ ଥର ରୋଗୀ ସେବା ପାଇଁ ଯାଇଛନ୍ତି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ କରିଥିବା ଏହା ପ୍ରତିପାଦନ କରୁଛି। ଆମ୍ବ ସମ୍ଭାଦଦାତା ଜଣାଇଛନ୍ତି, 48,54,00,000 ଅଧିକ ଆୟୁଷ୍ମାନ କାର୍ଡ ବର୍ତ୍ତମାନ ସୁଦ୍ଧା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଭୀର ଅବପାତ ଗତ 6 ଘଣ୍ଟା ଧରି 5 କିଲୋମିଟର ବେଗରେ ଗତି କରୁଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି। ରାତି ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଗଭୀର ଅବପାତର ମୁକାବିଲା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ଶ୍ରୀ ପୂଜାରୀ କହିଛନ୍ତି।

0: ଏବଂ ଏନ୍ଡିଆର୍ଏଫ୍ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ କରାଇ ସାରିଛୁ। 33 ଓଡ଼ିଆର୍ଏଫ୍ ଟିମ୍ ବର୍ତ୍ତମାନ 6 ଜିଲ୍ଲାରେ ଅବସ୍ଥାପିତ ହୋଇସାରିଛନ୍ତି। ଆହୁରି 9 ଟିମ୍ ଛତ୍ରପୁରରେ ଅଛନ୍ତି, ଯେଉଁଠି ଅଧିକ ଆବଶ୍ୟକ ପଡ଼ିବ ଆମେ ପଠାଇଦେବୁ।
1: ରାଜସ୍ୱ ସଚିବ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ପ୍ରମୁଖ ଉପସ୍ଥିତ ରହିବା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ରଖାଯାଇଛି। ପ୍ରବଳ ବର୍ଷା ଓ ଗଭୀର ଅବପାତ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣ ସ୍ଥାନୀୟ ପାଣିପାଗ ସୂଚନା ଓ ପ୍ରଶାସନର ପରାମର୍ଶ ପ୍ରତି ସଚେତନ ରହିବା ସହ ସତର୍କତା ଅବଲମ୍ଭନ କରିବାକୁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରୁ 421 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଛତ୍ରପୁର, ଗଞ୍ଜାମ, ରଙ୍ଗେଲୁଣ୍ଡା, ଚିକିଟି ବ୍ଲକ ଅଧୀନ ବିଭିନ୍ନ ମହ୍ୟ ବିତରଣ କେନ୍ଦ୍ରରେ 1591 ଡଙ୍ଗାକୁ ସୁରକ୍ଷିତ ଭାବେ କୂଳରେ ରଖାଯାଇଛି। ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀର ପ୍ରସ୍ତୁତି କରାଯିବା ସହ ଉଦ୍ଧାରକାରୀ ଦଳଙ୍କୁ ମୁତୟନ କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟୟ ପ୍ରଶମନ ଦଳକୁ ନିୟୋଜିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ସମ୍ପର୍କରେ।
2: ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ରେ ଯଦି ଆମେ ଦେଖିବା, ଲାଷ୍ଟ 4-5 ଭିତରେ ଓଡ଼ିଶାରେ ଗୁଡ଼େ କାମ କରାଯାଇଛି। ଆଉ ସବୁଠୁ ବେଶୀ ଯଦି ଆମେ କହିବା ଯେ କୋଉ ଡିପାର୍ଟମେଣ୍ଟ ବେଶୀ ରିଫର୍ମସ୍ କରିଛି, ସେଟା ଦେଖିବା ପାଇଁ ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ତାର ବେଶୀ ଅନଲାଇନ୍ ପ୍ରୋସେସ୍ ସେମାନେ କରିଛନ୍ତି। ବେସିକାଲି ଅନଲାଇନ୍ ରେ ଆପ୍ଲିକେସନ୍ ପାଇଁ ଗଭର୍ଣ୍ଣମେଣ୍ଟ ବେଶୀ ଚେଷ୍ଟା କରିଛନ୍ତି। ଯେମିତିକି ମୁଁ ଆପଣଙ୍କୁ ଏକ୍ସାମ୍ପଲ୍ ଦେବି ଯେ ଲେବର ESI ଡିପାର୍ଟମେଣ୍ଟର ଯେକୌଣସି ଲାଇସେନ୍ସ ପାଇଁ ଆଗରୁ ଅଫ୍ଲାଇନ୍ରେ ଆପ୍ଲାଏ କରିବା ପାଇଁ ପଡ଼ିଥିଲା, ଏବେ ପରିଶ୍ରମ ପୋର୍ଟାଲ୍ ଡେଭଲପ୍ କରାହେଇକି ସେଥିରେ ଅନଲାଇନ୍ରେ ଫ୍ୟାକ୍ଟ୍ରି ଲାଇସେନ୍ସ ହେଉ ଫ୍ୟାକ୍ଟ୍ରି ବଲେ।
1: ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ର ମୂଳ ଲକ୍ଷ୍ୟ ଉପରେ ସୂଚନା ଦେଉଥିଲେ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସେକ୍ରେଟାରୀ ଜେନେରାଲ ସାତ୍ତ୍ୱିକ ସ୍ୱାଇଁ। ପ୍ରାଚୀନ ଜ୍ଞାନଧାରା, ମାନବ ଜୀବନ ଏବଂ ପୃଥିବୀ ସହିତ ସମନ୍ୱୟ ରଖି ଚିକିତ୍ସା ଦୃଷ୍ଟିକୋଣକୁ ଆୟୁର୍ବେଦ ପ୍ରସ୍ତୁତ କରିଥାଏ। ମାନବ ଜାତି ଏବଂ ପୃଥିବୀ ପାଇଁ ଆୟୁର୍ବେଦ ସମସ୍ତଙ୍କୁ ଜ୍ଞାନର ଗଭୀର ମୂଲ୍ୟ ବୁଝାଇବା ସହିତ ମନୁଷ୍ୟର ସ୍ୱାସ୍ଥ୍ୟକୁ ପ୍ରକୃତି ସହିତ ସମନ୍ୱୟ ରଖିବା ପାଇଁ ଆୟୁର୍ବେଦ ବାର୍ତ୍ତା ଦେଇଥାଏ। ଚଳିତ ବର୍ଷଠାରୁ ଜାତୀୟ ଆୟୁର୍ବେଦ ଦିବସକୁ ଆଜିର ଦିନରେ ପାଳନ କରିବା ଏକ ଐତିହାସିକ ଦିବସ। ଆୟୁର୍ବେଦ ଶାରୀରିକ ଓ ମାନସିକ ସନ୍ତୁଳନ ଉପରେ ପର୍ଯ୍ୟବେସିତ, ଏହା ଏକ ଚିକିତ୍ସା ପଦ୍ଧତି ଏବଂ ଜୀବନଶୈଳୀ। ଚଳିତ ବର୍ଷ ଜାତୀୟ ଆୟୁର୍ବେଦ ଦିବସର ବାର୍ତ୍ତା ହେଉଛି ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ଭାରତୀୟ ପ୍ରାଚୀନ ଯୋଗ ପରମ୍ପରାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ସହ ଆୟୁର୍ବେଦକୁ ଆଧୁନିକ ଗବେଷଣା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସହ ଯୋଡ଼ିବା ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଆୟୁର୍ବେଦକୁ ଆପଣାଇ ପ୍ରକୃତିର ସମନ୍ୱୟରେ ସୁସ୍ଥ ଜୀବନ ଓ ସୁନ୍ଦର ପୃଥିବୀ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଖାରବେଳ ଭବନ ପରିସରରେ ଆୟୋଜିତ 11ତମ ଆୟୁର୍ବେଦ ଦିବସକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ଏହି ଶିବିର ମାଧ୍ୟମରେ ଆୟୁର୍ବେଦ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନତାକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 2915 ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇଥିବା ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଆଜି ପୁରିଲା 8 ଗଭୀର ଅବପାତର ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି କହିଲେ ରାଜସ୍ୱ ମନ୍ତ୍ରୀ ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆୟୁର୍ବେଦର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆୟୁର୍ବେଦ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିବେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲିକରୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ଏଥିରେ ଶୁଣିବେ ଗୀତିକଥା। ହ୍ୟାଲୋ ସର୍ତା ଲଗବର ଗୀତ, ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:10 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ଉଜ୍ଜଳ ଆମ ଦେଶ। ଆଜିର ପ୍ରସଙ୍ଗ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55। ସନ୍ଧ୍ୟା 7:00 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ, ଏଥିରେ ରହିଛି ସାକ୍ଷାତକାର, ଛତୁ ଚାଷରେ କିପରି ଆତ୍ମନିର୍ଭର ହୋଇପାରିବେ। ରାତି 8:00 ରହିଛି ଚିର ସବୁଜ କାର୍ଯ୍ୟକ୍ରମ, ମୂର୍ଚ୍ଛନା ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିବୁ। ରାତି 8:15 ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିବେ ସିତାର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବେନାର୍ଜୀ, ରାଗ ମିଶ୍ରାଗରା। ରାତି 9:15 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ବିଧାନସଭା ସମୀକ୍ଷା। ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 9:30। ଶିଳ୍ପୀମାନେ ହେଲେ ତଲା ତାଜିଜ, ମିତାଲି ସିଂ, ସୋନାଲି ରାଥୋଡ, ରୂପ କୁମାର ରାଥୋଡ ଏବଂ ହରିହରନ। ରାତି 10:00 ପ୍ରଚାର କରିବୁ କେତୋଟି ଆଞ୍ଚଳିକ ଗୀତ ଏବଂ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀମାନେ ହେଲେ ଗୋପାଳ କୃଷ୍ଣ ଦାସ, ଗୀତାଞ୍ଜଳି ପୋଡ, କ୍ରିଷ୍ଣା ପାଟେଲ ଏବଂ ଜଗନ୍ନାଥ ପୋଡ। ରାତି 10:30

ଆଠରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ ପାଞ୍ଚଟା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭାଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିକାର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meters ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମର ବିଶେଷ କାର୍ଯ୍ୟକ୍ରମ ଯୁବବାଣୀ।

0: କାହାକୁ କଥା ଦେବା ଏତେ କଷ୍ଟ ନୁହଁ ଯେତିକି ସାରା ଜୀବନ ଏକାଠି ଚାଲିବା ହେଇଥାଏ। ହାତ ଛାଡ଼ି ଅଧା ବାଟରୁ ଚାଲିଯିବା ମଧ୍ୟ ଏତେ କଷ୍ଟ ନୁହଁ ଯେତିକି ସବୁ ଅସୁବିଧା ପରେ ମଧ୍ୟ ସେହି ଜଣଙ୍କ ହାତ ଧରି ବାଟ ଚାଲିବା ହେଇଥାଏ। ଆଉ ବୋଧେ ପରସ୍ପରକୁ ଭୁଲିଯିବା ମଧ୍ୟ ଏତେ କଷ୍ଟ ନୁହଁ ଯେତିକି ସେହି ଜଣଙ୍କ ସ୍ମୃତିରେ ସବୁଦିନେ ସେହି ଜଣଙ୍କୁ ମନେ ପକାଇବା ହେଇଥାଏ।
1: ହଁ ସାଥୀ, ଏମିତି ହିଁ କିଛି ସୁନ୍ଦର ସ୍ମୃତି ବନେଇବା ଆଜିର ଏହି କାର୍ଯ୍ୟକ୍ରମରେ। ସ୍ୱାଗତ କରୁଛୁ ଆଜିର ସମ୍ଭାର କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସଲିମ ଖାନ୍
2: ଆଉ ମୁଁ ବର୍ଷା ମହାପାତ୍ର।
1: ନମସ୍କାର।

0: ଆରେ ବର୍ଷା, ତମେ କିଛି ସମୟ ଆଗରୁ ଯାହା କହୁଥିଲ ତାହା ଶୁଣି ଗୋଟେ ସୁନ୍ଦର ବିଚାର ମୋ ମନକୁ ଆସିଲା। ସମ୍ପର୍କ ସେହିଠାରେ ମଜବୁତ ହୁଏ ଯେଉଁଠି ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ ଥାଏ।
1: ହଁ, ଠିକ୍ କହିଲ। ତେବେ ଚାଲ ଆଜିର କାର୍ଯ୍ୟକ୍ରମକୁ ଆଗକୁ ନବା। ପ୍ରଥମେ ଶୁଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ସାଇନ୍ ଲାଙ୍ଗୁଏଜେସ୍।
0: ପ୍ରତିବର୍ଷ ସେପ୍ଟେମ୍ବର 23 ତାରିଖରେ ଆନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ ପାଳନ କରାଯାଏ। ଶ୍ରବଣ ଓ ବାକ୍ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଅଧିକାର, ସମ୍ମାନ ଓ ସମାନ ଯୋଗାଯୋଗର ସୁଯୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିନଟି ବିଶ୍ୱ ବଧିର ମହାସଂଘ ବା ୱାର୍ଲଡ ଫେଡେରେସନ ଅଫ୍ ଦ ଡିଫ୍ର ପ୍ରତିଷ୍ଠାକୁ ମଧ୍ୟ ସ୍ମରଣ କରେ। ସଙ୍କେତ ଭାଷା ହେଉଛି ହାତର ଇସାରା, ମୁହଁର ଭାବଭଙ୍ଗୀ ଓ ଶରୀରର ଚଳନ ମାଧ୍ୟମରେ ଭାବ, ଚିନ୍ତା ଓ ସୂଚନା ପ୍ରକାଶ କରିବାର ଏକ ସୁନ୍ଦର ଭାଷା। ପୃଥିବୀର ବିଭିନ୍ନ ଦେଶ ଓ ସମୁଦାୟରେ ଭିନ୍ନ ଭିନ୍ନ ସଙ୍କେତ ଭାଷା ବ୍ୟବହାର ହୁଏ। ଏହା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ବଧିର ସମୁଦାୟର ନିଜସ୍ୱ ସଂସ୍କୃତି ଓ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।
1: 2017 ମସିହାରେ ଜାତିସଂଘ ସେପ୍ଟେମ୍ବର 23କୁ ଆନ୍ତର୍ଜାତୀୟ ସଙ୍କେତ ଭାଷା ଦିବସ ଭାବେ ଘୋଷଣା କରିଥିଲା ଏବଂ 2018 ମସିହାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ଏହି ଦିନ ଲୋକମାନଙ୍କୁ ସଙ୍କେତ ଭାଷା ଶିଖିବା, ବଧିର ବ୍ୟକ୍ତିମାନଙ୍କ ସହ ସହଜରେ ଯୋଗାଯୋଗ କରିବା ଏବଂ ସମାଜରେ ସମାନତା ଓ ଅନ୍ତର୍ଭୁକ୍ତିକୁ ବଢ଼ାଇବା ପାଇଁ ପ୍ରେରଣା ଦିଆଯାଏ। ଏହି ଦିବସ ଆମକୁ ଶିଖାଏ ଯେ ଭାଷା ଭିନ୍ନ ହୋଇପାରେ, କିନ୍ତୁ ମାନବୀୟ ଭାବନା ସମସ୍ତଙ୍କର ସମାନ। ତେଣୁ ସଙ୍କେତ ଭାଷାକୁ ସମ୍ମାନ ଦେବା, ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ବଧିର ସମୁଦାୟର ଅଧିକାର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ।
0: ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଗୀତିକଥା। ଚାଲନ୍ତୁ ଆରମ୍ଭ କରିବା।
1: ରାତି ଯେତେ ଗଭୀର ହୁଏ, କିଛି ସ୍ମୃତି ସେତେ ଅଧିକା ନିକଟକୁ ଆସେ। କାହାର ହସ ମନେ ପଡ଼େ, କାହାର କଥା ମନେ ପଡ଼େ, ଆଉ କାହାର ସ୍ମୃତି ମନକୁ ଶାନ୍ତି ଦେଇଥାଏ। ତାହେଲେ ସାଥୀ, ଆଜିର କାହାଣୀ ସେହି ଦୁଇ ଜଣଙ୍କର, ଯେଉଁମାନେ ପ୍ରଥମେ ପରସ୍ପରକୁ ଜାଣିନଥିଲେ, କିନ୍ତୁ ଦିନ

0: ପରିସ୍ଥିତି ହେଲା ଯେ ଜଣେ ଅନ୍ୟ ଜଣଙ୍କ ବିନା ନିଜ ଦିନକୁ ଅଧୁରା ଭାବିବାକୁ ଲାଗିଲେ। ଏହା ହେଉଛି ଆର୍ୟନ ଓ ମେଘାର କାହାଣୀ।
1: ସେଦିନ ସକାଳଟା ଅନ୍ୟ ଦିନ ଭଳି ଥିଲା। ମେଘା ହାତରେ କିଛି ବହି ଧରି ଦୌଡ଼ି ଦୌଡ଼ି ଆସୁଥିଲା। ହଠାତ୍
0: ସରି ସରି,
1: ଆରେ ମୁଁ ଉଠେଇ ଦଉଛି।
0: ଓ ଥ୍ୟାଙ୍କ ୟୁ ସୋ ମଚ୍।
1: ତମେ କ'ଣ ସବୁବେଳେ ଏମିତି ଦୌଡ଼ି ଦୌଡ଼ି ଆସ? ତମ ବହି ଯାକକୁ ଦେଖିଲେ ଲାଗୁଛି ସେମାନେ ମଧ୍ୟ ତମ ସହ ଦୌଡ଼ିବାରେ ଅଭ୍ୟସ୍ତ ହେଇଗଲେ।
0: ଆରେ ସେମିତି କିଛି ନାହିଁ, ଭେରି ଫନି।

0: ସେଦିନ ସେମାନଙ୍କ ମଧ୍ୟରେ କିଛି ମିନିଟ୍ର କଥାବାର୍ତ୍ତା ହୋଇଥିଲା।
1: କିନ୍ତୁ ସାଥୀ, କାହାଣୀ ସମୟ ନେଇ ଆରମ୍ଭ ହୁଏନି, ଗୋଟେ ଛୋଟ ମୁହୂର୍ତ୍ତ ହିଁ ପର୍ଯ୍ୟାପ୍ତ ହୋଇଥାଏ। ଧୀରେ ଧୀରେ ଦେଖା ହେବା ବଢ଼ିଲା, ପ୍ରଥମେ ହାଏ ହେଲୋ, ତାପରେ କେମିତି ଅଛ, ଖାଇଲଣି, ଆଜି ତମ ସହ କଥା ହେଇନି, ଦିନଟା ଅଧୁରା ଲାଗୁଛି, ଏମିତି କିଛି।
0: ହଁ ସାଥୀ, ତାହେଲେ ଚାଲନ୍ତୁ ଦେଖିବା ଆଗକୁ କ'ଣ ହେଲା।
1: ଆଜି ତମେ କୁଆଡ଼େ ଥିଲ? ଆଜି ତ ତମର ବିଲକୁଲ ବି ଦେଖା ନାହିଁ।
0: ହଁ, ତା ମାନେ ତମେ ମୋତେ ମିସ୍ କରୁଥିଲ?
1: ଆରେ ସେମିତି କିଛି ନୁହଁ, ଗୋଟେ କଥା କହିବି?
0: ହଁ କୁହ।

0: ମେଘା ସେଦିନ ପୁରା ଖୁସିରେ ଫାଟି ପଡ଼ୁଥାଏ। ଦୁହେଁ ଖୁସିରେ ବହୁ ସମୟ କାଟିଲେ, କିନ୍ତୁ ପ୍ରେମର ପଥ ସବୁବେଳେ ସହଜ ହୁଏନି। ଦିନେ ଆର୍ୟନ୍ଙ୍କୁ ଅନ୍ୟ ସହରକୁ ଯିବାକୁ ପଡ଼ିଲା ତାର କ୍ୟାରିୟର ପାଇଁ, ଆଉ ଏଠୁ ଆରମ୍ଭ ହେଲା ଲଙ୍ଗ୍ ଡିଷ୍ଟାନ୍ସ ଲଭ୍। ମେଘା ମନେ ମନେ ବହୁତ ବ୍ୟସ୍ତ ହୋଇଯାଉଥାଏ, କାଳେ ତା ସମ୍ପର୍କ ତାଠୁ ଦୂରେଇ ଯିବନି ତ। ଆଚ୍ଛା, ତମେ ତ ଯିବ କହୁଛ, କିନ୍ତୁ ତମେ ଦୂର ଗଲେ ମତେ ଭୁଲି ଯିବନି ନା? ତମେ ଫିଲ୍ମ ମାନେ ଦେଖିଛ ନା, ହିରୋ ହିରୋଇନ୍ଙ୍କୁ ଏମିତିକା କଣ ଗୋଟେ କହିକି ଛାଡ଼ିକି ପଳେଇବ, ତାପରେ ସେଠି ଯାଇକି ଆଉ କାହାକୁ ବାହା ହେଇଯିବ, ଆଉ ନିଜର ପ୍ରେମିକାକୁ ଭୁଲିଯିବ। ତମେ ମତେ ସେମିତି ଯଦି ଭୁଲିଯିବ?
1: ଆଲୋ ମୋ ପାଗେଳି, ଦେଖ ତମକୁ ମୁଁ ଗୋଟେ କଥା କହୁଛି, ଯଦି ଆମେ ପରସ୍ପରକୁ ଭଲ ପାଉଛେ ଆଉ ସାରା ଜୀବନ ସାଥିରେ ରହିବାକୁ ଚାହୁଁଛେ, ଆମକୁ ବହୁତ କିଛି ସହିବାକୁ ପଡିବ। ଆଉ ମେନ୍ କଥାଟି କଣ ଜାଣିଛ? ଟ୍ରଷ୍ଟ। ଯଦି ମୁଁ କ୍ଲାସରେ ରହିବି ବା ଅନ୍ୟ କିଛି କାମରେ ବ୍ୟସ୍ତ ରହିବି, କଲ୍ଟା ରିସିଭ୍ କରିପାରିବିନି, ତ ତମେ ବ୍ୟସ୍ତ ହବନି। ମୁଁ କଥା ଦଉଛି, ଜବ୍ଟି ହେଲା ପରେ ଆମ ଘରେ ତମ ବିଷୟରେ ସିଓର କଥା ହେବି।
0: ଆଚ୍ଛା ଠିକ୍ ଅଛି, ଆମେ ଦୁଇ ଜଣ ଯାକ ଏବେ ଆମ ନିଜ କ୍ୟାରିୟରରେ ଧ୍ୟାନ ଦେବା, ଦେନ୍ ଆମ ଘରେ କଥା ହେବା। କିନ୍ତୁ ମନ ରଖିଥିବ, ଏଠୁ ଯାଇକି ମତେ ଭୁଲିଯିବନି।
1: ପକ୍କା ଭୁଲିବିନି।

0: ସାଥୀ, ପ୍ରଥମେ ଶୁଣିବା ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ସମ୍ପର୍କରେ। ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ସହରମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାକୁ ତୁଳସୀ କ୍ଷେତ୍ର କୁହାଯାଏ। ଏହି ନାମ ଏଠାକାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଙ୍କ ମନ୍ଦିର ଓ ଧାର୍ମିକ ପରମ୍ପରା ସହିତ ଗଭୀର ଭାବରେ ଜଡ଼ିତ। କେନ୍ଦ୍ରାପଡ଼ାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଶ୍ରୀ ବଳଦେବଜୀଉ। ଏଠାରେ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଆନ୍ତି। ଏହି ମନ୍ଦିରକୁ ଓଡ଼ିଶାର ପ୍ରମୁଖ ବୈଷ୍ଣବ ତୀର୍ଥସ୍ଥଳୀ ମଧ୍ୟରୁ ଗୋଟିଏ ବୋଲି ମନାଯାଏ। ଭକ୍ତମାନେ ବିଭିନ୍ନ ପର୍ବପର୍ବାଣି ଓ ବିଶେଷ ତିଥିରେ ଏଠାକୁ ଆସି ଦେବାଦେବୀଙ୍କ ଦର୍ଶନ କରନ୍ତି। ଆଉ ଜାଣିଛନ୍ତି, ତୁଳସୀ କ୍ଷେତ୍ରର ସବୁଠାରୁ ପ୍ରସିଦ୍ଧ ପର୍ବ ହେଉଛି ରଥଯାତ୍ରା। ପୁରୀର ରଥଯାତ୍ରା ପରି କେନ୍ଦ୍ରାପଡ଼ାରେ ମଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ବହୁ ଆଡମ୍ବରରେ ପାଳନ କରାଯାଏ। ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ। ଏଠାରେ ରଥକୁ ବ୍ରହ୍ମ ତାଳଧ୍ୱଜ ବୋଲି କୁହାଯାଏ। ଏହା ଭକ୍ତି, ପରମ୍ପରା ଓ ଓଡ଼ିଆ ସଂସ୍କୃତିର ଏକ ସୁନ୍ଦର ପ୍ରତୀକ। କେନ୍ଦ୍ରାପଡ଼ା କେବଳ ଏକ ଧାର୍ମିକ ସ୍ଥାନ ନୁହେଁ, ଏହା ଓଡ଼ିଶାର ଲୋକ ପରମ୍ପରା, କଳା, ସଂସ୍କୃତି ଓ ଭକ୍ତିଭାବର ଏକ ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର। ଶ୍ରୀ ବଳଦେବଜୀଉଙ୍କ ପ୍ରତି ଲୋକମାନଙ୍କର ଅଗାଧ ଶ୍ରଦ୍ଧା ଏହି ସ୍ଥାନକୁ ଆହୁରି ପବିତ୍ର ଓ ଗୌରବମୟ କରିଛି। ସେଥିପାଇଁ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ଭାବେ ଜଣାଶୁଣା।
1: ଚାଲନ୍ତୁ ସାଥୀ, ବର୍ତ୍ତମାନ ଶୁଣିବା ଚିତ୍ରକ୍ଷେତ୍ର ବିଷୟରେ। ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ତଥା ପ୍ରାଚୀନ ମନ୍ଦିର ଓ ସ୍ଥାପତ୍ୟର ସହର, ଏହାକୁ ଚିତ୍ରକ୍ଷେତ୍ର ନାମରେ ମଧ୍ୟ ପରିଚିତ କରାଯାଏ। ପ୍ରାଚୀନ କାଳରୁ ଭୁବନେଶ୍ୱର ଧର୍ମ, କଳା, ସ୍ଥାପତ୍ୟ ଓ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ଏଠାରେ ଥିବା ଅନେକ ପ୍ରାଚୀନ ମନ୍ଦିର ଓ ସେମାନଙ୍କର ଚମତ୍କାର ଶିଳ୍ପକଳା ଓଡ଼ିଶାର ଗୌରବମୟ ଐତିହାସକୁ ପ୍ରକାଶ କରେ। ଭୁବନେଶ୍ୱରର ପ୍ରମୁଖ ଆକର୍ଷଣ ହେଉଛି ଶ୍ରୀ ଲିଙ୍ଗରାଜ ମନ୍ଦିର। ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏବଂ ଓଡ଼ିଶାର ପ୍ରମୁଖ ଶୈବ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ। ଏହା ବ୍ୟତୀତ ମୁକ୍ତେଶ୍ୱର, ରାଜାରାଣୀ, ପରଶୁରାମେଶ୍ୱର ଓ ବ୍ରହ୍ମେଶ୍ୱର ମନ୍ଦିର ଭୁବନେଶ୍ୱରର ପ୍ରାଚୀନ କଳା ଓ ସ୍ଥାପତ୍ୟର ଅଦ୍ଭୁତ ନିଦର୍ଶନ। ମନ୍ଦିରଗୁଡ଼ିକର ଗାତ୍ରରେ ଖୋଦିତ ଦେବଦେବୀ, ପଶୁପକ୍ଷୀ, ନୃତ୍ୟ ଓ ସାମାଜିକ ଜୀବନର ବିଭିନ୍ନ ଚିତ୍ର ଓଡ଼ିଶାର ଶିଳ୍ପୀମାନଙ୍କର ଅସାଧାରଣ ପ୍ରତିଭାକୁ ଦର୍ଶାଏ। ଭୁବନେଶ୍ୱର ପ୍ରାଚୀନ ଐତିହ୍ୟ ସହିତ ଧଉଳି ଶାନ୍ତି ସ୍ତୂପ ଓ ଖଣ୍ଡଗିରି ଉଦୟଗିରି ଗୁମ୍ଫା ମଧ୍ୟ ଗଭୀର ଭାବରେ ଜଡ଼ିତ। ଧଉଳି କଳିଙ୍ଗ ଯୁଦ୍ଧ ଓ ସମ୍ରାଟ ଅଶୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ମୃତି ବହନ କରେ। ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗୁଡ଼ିକ ପ୍ରାଚୀନ କଳିଙ୍ଗର ଇତିହାସ ଓ ସ୍ଥାପତ୍ୟ କଳାର ମୂଲ୍ୟବାନ ନିଦର୍ଶନ। ଭୁବନେଶ୍ୱର ଆଜି ଏକ ଆଧୁନିକ ସହର ହୋଇଥିଲେ ମଧ୍ୟ ଏହାର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତିର ପରିଚୟକୁ ସୁରକ୍ଷିତ ରଖିଛି। ଏଠାକାର ମନ୍ଦିର, ଶିଳ୍ପକଳା, ପର୍ବପର୍ବାଣି ଓ ଧାର୍ମିକ ପରମ୍ପରା ଓଡ଼ିଶାର ଗୌରବକୁ ସାରା ଦେଶରେ ପରିଚିତ କରାଇଛି। ତେଣୁ ଭୁବନେଶ୍ୱରକୁ ଚିତ୍ରକ୍ଷେତ୍ର ଭାବେ ଓଡ଼ିଶାର କଳା, ସ୍ଥାପତ୍ୟ ଓ ସଂସ୍କୃତିର ଏକ ଅମୂଲ୍ୟ କ୍ଷେତ୍ର ବୋଲି କୁହାଯାଏ।
0: ବର୍ତ୍ତମାନ ଶୁଣିବା ସାଥୀ ବ୍ୟାସକ୍ଷେତ୍ର ରାଉରକେଲା ସମ୍ପର୍କରେ। ଓଡ଼ିଶାର ସୁନ୍ଦର ଓ ଶିଳ୍ପ ସମୃଦ୍ଧ ସହରମାନଙ୍କ ମଧ୍ୟରେ ରାଉରକେଲା ଏକ ମୁଖ୍ୟ ସହର। ଏହାକୁ ବ୍ୟାସକ୍ଷେତ୍ର ନାମରେ ମଧ୍ୟ ଜଣାଯାଏ। ପୁରାଣ ଓ ମହାଭାରତର ମହର୍ଷି ବେଦବ୍ୟାସଙ୍କ ସହିତ ଏହି ସ୍ଥାନର ନାମ ଜଡ଼ିତ। ରାଉରକେଲା ନିକଟରେ ଶଙ୍ଖ ଓ କୋଏଲ ନଦୀର ସଙ୍ଗମସ୍ଥଳୀରେ ଥିବା ବେଦବ୍ୟାସ ପୀଠ ଏହାର ପ୍ରମୁଖ ଧାର୍ମିକ ଓ ପୌରାଣିକ

0: ଆକର୍ଷଣ। ଲୋକକଥା ଅନୁସାରେ ମହର୍ଷି ବେଦବ୍ୟାସ ଏହି ଅଞ୍ଚଳରେ ତପସ୍ୟା କରିଥିଲେ। ତାଙ୍କର ନାମ ଅନୁସାରେ ଏହି ସ୍ଥାନ ବେଦବ୍ୟାସ ଭାବରେ ପରିଚିତ। ଏଠାରେ ଥିବା ବେଦବ୍ୟାସ ମନ୍ଦିର ଭକ୍ତମାନଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥାନ। ମହାଶିବରାତ୍ରି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଏଠାରେ ବହୁ ଭକ୍ତଙ୍କ ସମାଗମ ହୁଏ।
1: ବେଦବ୍ୟାସ ଅଞ୍ଚଳର ପ୍ରାକୃତିକ ପରିବେଶ ମଧ୍ୟ ଅତ୍ୟନ୍ତ ମନୋରମ। ଶଙ୍ଖ ଓ କୋଏଲ ନଦୀର ସଙ୍ଗମ, ସବୁଜ ପାହାଡ଼ ଓ ଶାନ୍ତ ପରିବେଶ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ଏହି ଅଞ୍ଚଳ ଧାର୍ମିକ ଭାବନା ସହିତ ପ୍ରକୃତି ପ୍ରେମୀମାନଙ୍କୁ ମଧ୍ୟ ଆକର୍ଷିତ କରେ। ରାଉରକେଲା ଆଧୁନିକ ଶିଳ୍ପ ନଗରୀ ଭାବେ ଦେଶରେ ପରିଚିତ। ରାଉରକେଲାର ଇସ୍ପାତ କାରଖାନା ଏହି ସହରର ଅର୍ଥନୈତିକ ଓ ଶିଳ୍ପ ଉନ୍ନତିର ମୁଖ୍ୟ ଆଧାର। ଆଧୁନିକ ଶିଳ୍ପ ନଗରୀ ଓ ପ୍ରାଚୀନ ପୌରାଣିକ ପରମ୍ପରାର ଏହି ଅଦ୍ଭୁତ ସମନ୍ୱୟ ରାଉରକେଲାକୁ ଏକ ବିଶେଷ ପରିଚୟ ଦେଇଛି।

0: ତାହେଲେ ସାଥୀ, ଏହା ସହିତ ଆମେ ଆସି କାର୍ଯ୍ୟକ୍ରମର ଶେଷ ସୋପାନରେ ପହଞ୍ଚିଗଲେଣି। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ହେଲୋ ସ୍ପନ୍ଦନ, ଯାହାର ବିଷୟ ରହିଛି ଏଆଇ ବା କୃତ୍ରିମ ବୁଦ୍ଧିମତା ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ। ସାଥୀ, ସମୟ ତ ହୋଇସାରିଛି, କାର୍ଯ୍ୟକ୍ରମର ବିଦାୟ ନେବାକୁ ପଡ଼ିବ। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣମାନେ ନିଶ୍ଚୟ ଆପଣମାନଙ୍କର ସୁଚିନ୍ତିତ ମତାମତ ଆମକୁ ଜଣାଇବେ। ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ପଠାଇ ପାରିବେ। ଆମକୁ ମେସେଜ ବା ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ତେବେ ସାଥୀ, ପୁଣି ଥରେ ଏପରି ଏକ ସୁନ୍ଦର ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର,
1: ମୁଁ ସଲିମ ଖାନ।
0: ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର। ସମୟ ଅପରାହ୍ନ 5:30। ପ୍ରଚାର କରୁଛୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନରେ ହ୍ୟାଲୋ ସାରଦାଲାଗୁଆ ଗୀତ। ଉପସ୍ଥାପନାରେ ଅଛନ୍ତି ଲାଲମୋହନ ମିଶ୍ର ଏବଂ ସୁଧୀର କୁମାର ଦାସ।

0: ହ୍ୟାଲୋ ସାରଦାଲା କବାକି
1: ହ୍ୟାଲୋ ଜୁହାର
0: ଜୁହାର ବାବୁ କିଏ କହିଲା ସିନି କୋନ ତିନି କହିଲା ସିନି
1: କଳାହାଣ୍ଡି ଜିଲ୍ଲା ମୁଡିଙ୍ଗ ପାକେଲ ପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହିଲା ସିନି
0: କ୍ଷମା ସାଗର ବାବୁ କେନ୍ତା ଚାଷ
1: ପୁରା ଭଲ ଅଛେ ଦାଦା କେନ୍ତା ଭଲ ଅଛ କେ
0: ଆମେ ମିଶା ଭଲ କାଚୁ ହେଲେ ଖାଇ ବୋଲେ ତମର ବାଟେ କାଇ ସେ ବର୍ଷା ଛାଡ଼ି ଦେଇଛି ତୁ
1: ହଁ ବର୍ଷା ଛାଡ଼ିଛେ ଏବେ ତ ବର୍ଷା ସୂଚକ ଦେଖଉଛେ ଦୁଇ ଦିନ ଭିତରେ ଦିନକର ଭିତରେ ଲଘୁଚାପ ଅଛେ ବୋଲଛେ
0: ବର୍ଷା ଆଜି ତ ବୁଧାର ତମକେ ସରଦା ଲାଗବା ଗୀତ ଅଛେ କାହିଁକି ଶୁଣବାକୁ ମନ ଅଛେ
1: ଆଜି ଦେଇଦେବେ ମହରା ଦାଦା ଗୋ
0: ଆଲି ମହରା ଦାଦା ଗୀତ ଶୁଣାଇ ଦେବି ଶୁଣାତୁନ ଆରି ଆମର ଲଗେ ଏନ୍ତାରି ଆମର କାର୍ଯ୍ୟକ୍ରମ ଦିନକେ ଶୁଣିଥିଲୁ ଆର ଆମର ଲଗେ ଏନ୍ତାରି ଫୋନ କରିଥିଲୁ ରେଲି ନିଜ ଜୁହାର।

0: ହ୍ୟାଲୋ ଶାରଦା ଲାଗବା ଗୀତ।
1: ହ୍ୟାଲୋ ଶାରଦା ଲାଗବା ଗୀତ।
0: କେ ବାବୁ କହିଲାସିନି କୋନ୍ତିନି କହିଲାସିନି?
1: ଆଜ୍ଞା ନୂଆଖାଇ ଜୁହାର।
0: ଜୁହାର ଜୁହାର ତମକେ ମିଶା ନୂଆଖାଇ ଜୁହାର।
1: ମାଉସୀ ନୂଆଖାଇ ଜୁହାର।
0: ମାଉସୀ ନାଇଁ ନି ଆଜି ଏକଟା ସେ ଆଛେ। ହିଁ ନାଇଁ ଏକଟା ସେ ଆଛେ ଘର ଯାଇ ଆଛେ ବାଟେ ଆଛେ।
1: ରେଡିଓ ପାର୍ଟନର ଚିତ୍ରସନ ସବର କହିଲିନି ଆଜ୍ଞା।
0: ଚିତ୍ରସନ ବାବୁ କେନ୍ତା ଆଛାସ?
1: ମୁଇଁ ତ ବଡ଼େ ନିମାନ ଅଛି ଆଜ୍ଞା, ଆପଣ କେନ୍ତା ଅଛନ୍?
0: ନାଇଁ ଆମେ ମିଶା ବଡ଼େ ନିମାନ ଅଛି ତି।
1: ଧନ୍ୟବାଦ ଆଜ୍ଞା।
0: ଇଲେ ଆମର କାର୍ଯ୍ୟକ୍ରମ ଦିନକେ ଶୁଣିଲାସିନି କାହିଁକି?
1: ହଁ ଆଜ୍ଞା।
0: କେନ୍ତା ଲାଗିଲାନି ବାବୁ?
1: ଶୁଣୁତ ବୋଲି ତ ଆଜ୍ଞା ଏଇନେ ଫୋନ କରୁଛୁ ଆଜ୍ଞା।
0: ନିମାନ ଲାଗିଲାନି?
1: ନିମାନ ଲାଗୁଛେ ନା ଆଜ୍ଞା।
0: ଆଲେ ଆଲେ ଧନ୍ୟବାଦ, ଏନ୍ତା ଦିନକେ ଆମର କାର୍ଯ୍ୟକ୍ରମ ଶୁଣିଥିବା। ଆଜି ବୁଧବାର, ବୁଧବାର କାଜେ ଖାଇକି ଶୁଣିବାକେ ମନ ଅଛେ ବାବୁ?
1: ଏ ସୁରୁ ବାଲି ମୋର କଥା ଗୋଟେ ସୁନାକା, ଆଲେ ଆମେ ଦେଖିଛୁ ଦୋସରା,
0: ଆଲେ
1: ଗୋଡ଼କେ ପାଞ୍ଜୁଲ କାନେ ଗଞ୍ଜାଲୁ ଲିଖିନି ଦିବି ନନି ତକେରେ, ତୁଇ ଦିଶିବୁ ଉଦିଆ ଜନପାରା।
0: ଆଲେ
1: ଏ ଗାନା ଶୁଣେଇ ଦେବେ ଆଜ୍ଞା?
0: ଶୁଣାଇ ଦେବି କେନ୍ତା ନ ଶୁଣା ଶୁଣା। ଇଏ ତୁମେ ତ ନିମାନ କରି ଗୀତ ମିଶା ଭାଙ୍ଗି ଦେଲା, ସେ କାଇ ସେ ଗୀତ ଶୁଣିଲା ପରେ ଲାଗଲା ମୋକେ।
1: ଧନ୍ୟବାଦ ଆଜ୍ଞା।
0: ହଁ ଏପଟେ ନିମାନ ଗୀତ ଗାଇଲାସିନି ଏଲେ ଆମର କାର୍ଯ୍ୟକ୍ରମ ଦିନକେ ଶୁଣିତେ ରୁହା, ଆରି ଏନ୍ତାରି ଆମର ଲୋକ ଏନ୍ତା ଫୋନ କରିତେ ରୁହା, ତମର ଗୀତକେ ଶୁଣାଇ ଶୁଣା।

0: ହଉ ସାରଦା ଲାଗବ ଗୀତ।
1: ହଁ ଆଜ୍ଞା ନମସ୍କାର।
0: ଜୁହାର ବାବୁ, କିଏ କହିଲା ଆସିନି କୁହନ୍ତି କହିଲା ଆସିନି।
1: ମୁଇଁ ଡୁମାଲ ଉଦିନ ନାଡପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛେ। ଆଜ୍ଞା
0: ମନୋଜ ବାବୁ, କେନ୍ତା ଚାଷ?
1: ଆଜ୍ଞା ମୁଇଁ ଭଲ ଅଛେ। ଆଜ୍ଞା ଆପଣ ମାନେ ସବୁ କେନ୍ତା ଅଛନ୍? ଆଜ୍ଞା
0: ଆମେ ମିଶା ପଡ଼ିନି ମାନେ କାଚୁ।
1: ଆଜ୍ଞା ସାର, ପଶ୍ଚିମ ଓଡ଼ିଶାର ମାନେ ଭବାନୀ ପାଟନାରେ ଆଜି ନୂଆଖାଇ। ଆଜ୍ଞା ସେଥିଲାଗି ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ। ଆଜ୍ଞା
0: ନାଇଁ ଭବାନୀପାଟନା ବୋଲି ନାଇଁ ନି, ପଶ୍ଚିମ ଓଡ଼ିଶାର ସବୁ ନୂଆଖାଇ ଖାଦେ। ମୁଇଁ ଆମ ଆକାଶବାଣୀ ଜୟପୁର ତରଫରୁ ନି, ଆକାଶ ଜୟପୁର ଚୈତିଜନ ବିଭାଗ ତରଫରୁ ନି, ସବୁକେ ନୂଆଖାଇର ଜୁହାର ଦେଲେନି ନିଆ।
1: ଆଜ୍ଞା ଆଜ୍ଞା
0: ହେଲେ ଖାଇକି ଶୁଣବାକେ ଆଜି ମନ ଅଛେ ବାବୁ? ଆଜି ତ ବୁଧବାର, ହାଲୋ ସାର ଦେଲା ଗୀତ ଅଛେ। ଧନ୍ୟବାଦ। ମକେ ତ କରଲା ସିନେକା, ଯେତିକି ଆମର ଭାଇ ବିନି ମନ ଆମର କାର୍ଯ୍ୟକ୍ରମ ଶୁଣିଲା ହିନି, ସେମାନଙ୍କୁ ମିଶା ମୁଇଁ ମୋର ତରଫରୁ ନେଇ ତୋର ଡେଡିକେଟ୍ କେ ତାଙ୍କ ମନକେ ଦେଇଦେଲେନି।
1: ରହିଲି ଆଜ୍ଞା, ନମସ୍କାର।
0: ଜୟ ଜୟ ଜୟ ଜୟ।

0: ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ।
1: ହଁ ଆଜ୍ଞା ନମସ୍କାର ଆଜ୍ଞା।
0: ଜୁହାର ଜୁହାର ବାବୁ, କିଏ କହିଲାସିନି କନ୍ତିନି କହିଲାସିନି?
1: ମୁଁ ସୀମାଞ୍ଚଳ ସବର କହୁଛି, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଜନାପୁର ଗ୍ରାମର ଆଜ୍ଞା।
0: ଆଜି ଆମ ଟିବୁରୁ ମିଶା ମୋର ସାଙ୍ଗେ ବିଡ଼ିଲା ଅଛି
2: ଲାଗ ସୀମାଞ୍ଚଳ ବାବୁ।
1: ଆଜ୍ଞା ନମସ୍କାର ଆଜ୍ଞା।
0: କା ଗୀତ ଶୁଣବାକେ ମନ ଅଛେ ଆଜି?
1: ଆଜି କେଁ ମଜୁରୁ ମଜୁରୁ ଜେନା ମଜୁରୁ
0: ଅଛେ, ସେ ଗୀତ ତୁମକୁ ଶୁଣାଇ ଦେବୁ। ମନ ଧ୍ୟାନ ଦେଇକରି ଶୁଣତେ ରୁହା, ଆର ଏମିତି ଆକା ଆମକେ ଫୋନ ମନ ମିଶା କରତେ ରୁହା। ଜୁହାର ଲାଗ ତେବେ।
1: ଜୁହାର ଆଜ୍ଞା, ନମସ୍କାର ଆଜ୍ଞା।

0: ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚଇତି ଜହ୍ନରେ ପ୍ରଚାର କଲୁ ହ୍ୟାଲୋ ଶାରଦା ଲାଗୁଆ ଗୀତ। ଉପସ୍ଥାପନାରେ ଥିଲେ ଲାଲମୋହନ ମିଶ୍ର ଏବଂ ସୁଧୀର କୁମାର ଦାସ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं वैष्णवी।

ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ଭଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲା ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସନ୍ଧ୍ୟା 6:10 ରାତି 8:00 ଏବଂ ରାତି 10:30 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ, ଏଥିରେ ସ୍ଥାନ ପାଇଛି ହାଲଚାଲ, ଚାଷୀ ଭାଇଙ୍କୁ ଦୁଇପଦ କଥାରେ ଛତୁ ଚାଷରେ କିପରି ଆତ୍ମନିର୍ଭର ହୋଇପାରିବା ଏ ସମ୍ପର୍କରେ ଆଲୋଚନା ପରେ ଆଜିର ଚାଷୀ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା ପ୍ରଚାର କରିବୁ ରାତି 8:15। ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ, ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ଶାସ୍ତ୍ରୀୟ ସଙ୍ଗୀତରେ ସୀତାର ବାଦନ ପରିବେଷଣ କରିବେ ପଣ୍ଡିତ ନିଖିଲ ବାନାର୍ଜୀ ରାତି 8:30। ଗୀତ ଏବଂ ଗଜଲ ପ୍ରଚାର କରିବୁ ରାତି 9:30। ଆଞ୍ଚଳିକ ଗୀତ ପ୍ରଚାର କରିବୁ ରାତି 10:00, ଏଥିରେ ଶୁଣିବେ ଝୁମର ଗୀତ, କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ସମ୍ବଲପୁର ଅଞ୍ଚଳର ଗୀତ। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କିଛି। ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲାମ, ଇତିଶ୍ରୀ ବେହେରା, ନିମାଇ ଚରଣ ହରିଚନ୍ଦନ, ନିହାରିକା ମହାନ୍ତି ଏବଂ ନୀଳମାଧବ ଦାସ। ରାମଚରିତ ମାନସ 6:25। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ 6:45, ଏଥିରେ ଶୁଣିବେ ଭତ୍ରା ସମ୍ପ୍ରଦାୟର ଗୀତ। ବର୍ଣ୍ଣାଳୀରେ ଶୁଣିବେ ଗବାକ୍ଷ 7:25। ବିଷୟ ରହିଛି ସମୟ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ଲହରୀ ଶୁଣିବେ 8:30। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସୁଗମ ସଙ୍ଗୀତ ପ୍ରଚାର କରିବୁ 8:45। ଶିଳ୍ପୀମାନେ ହେଲେ ନିବେଦିତା, କୁମାର ବାପି ଏବଂ ଇରା ମହାନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:05, ଦିନ 12:00 ଏବଂ ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ 9:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଲୋକଗୀତ କ୍ରମରେ ଶୁଣିବେ ପାଲା। ବିଷୟ ରହିଛି ରାମ ହନୁଙ୍କ ଭେଟ। ପ୍ରସାରଣ ସମୟ ଦିନ 11:00। ପରିବେଷଣ କରିବେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ। ଦାସକାଠିଆରେ ଅହଲ୍ୟା ମୁକ୍ତି ବିଷୟ ରହିଛି, ଶୁଣିବେ ଦିନ 11:30। ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ। ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ରଖିଛି।

ଅଭିମାନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ମଜରୁହ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ସଚିନ ଦେବ ବର୍ମନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ମେରା ଜୀବନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର, ଏମ୍ଜି ହସମତଙ୍କ ଗୀତ, ସଙ୍ଗୀତ ସପନ ଜଗମୋହନ।

ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 205ତମ ଭାଗ।

ନୃସିଂହ ଦର୍ଶନରେ କାତର ହୋଇ ବ୍ରହ୍ମାଦି ଦେବତାମାନେ ସ୍ତୁତି କଲେ ମଧ୍ୟ ତାଙ୍କ ଭୟଙ୍କର ମୂର୍ତ୍ତି ନିକଟରେ ରହିପାରିଲେ ନାହିଁ। ଲୋକମାତା ଲକ୍ଷ୍ମୀ ନୃସିଂହକୁ ଶାନ୍ତ କରିବାକୁ ପ୍ରାର୍ଥନା କରି ତାଙ୍କର ଅଦୃଷ୍ଟ ପୂର୍ବ ରୂପ ଦେଖି ପାଖକୁ ମଧ୍ୟ ଯାଇପାରିଲେ ନାହିଁ। ଶେଷରେ ବ୍ରହ୍ମା ପ୍ରହ୍ଲାଦଙ୍କୁ ଅଣାଇ ସ୍ତୁତି ଦ୍ୱାରା ନୃସିଂହକୁ ଶାନ୍ତ କରାଇବାକୁ ଉପଦେଶ ଦେଲେ। ନୃସିଂହଙ୍କ ଚରଣ ତଳେ ମସ୍ତକ ଦେଇ ପ୍ରହ୍ଲାଦ ପ୍ରଣାମ କରନ୍ତି। ନୃସିଂହ ତାଙ୍କୁ ସଦୟ ଚିତ୍ତରେ ଭୂମିରେ ଉଠାଇ କୋଳରେ ବସାଇଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣୁଥିଲେ ଏହାର 205ତମ ଭାଗ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଉଜ୍ଜଳ ଆମ ଦେଶ, ପରେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ରଖିବା, ଆଉ ଘରୁ ବା ଆଖପାଖରୁ ଆମର ଚାରିପାଖରୁ ମଇଳାକୁ ନେଇକିରି ଯେଉଁଠି ଗୋଟିଏ ସ୍ଥାନରେ କଚରା ଦାନି ରଖାହେଇଛି ସେଇଠି ରଖିବା, ତାହା ହିଁ ହେଉଛି ଆମରି ଦାୟିତ୍ୱ। ଜଳ ଏବଂ ବିଦ୍ୟୁତର ଅପଚୟ ବନ୍ଦ କରିବା, ବ୍ୟବହାର୍ଯ୍ୟ ଜିନିଷର ଦରକାର ଠାରୁ ଅଧିକ ସଂଗ୍ରହ କରିବା ନାହିଁ, ପ୍ଲାଷ୍ଟିକ ବ୍ୟବହାର କମାଇ ଦେବା, କପଡ଼ା ବ୍ୟାଗ ବ୍ୟବହାର କରିବା, ଏସବୁ ଆମେ ନିଜେ ଆଚରଣ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା। ଆଉ ଗୋଟିଏ ଜରୁରୀ କଥା ହେଲା, ମେଳା ମହୋତ୍ସବ ଏବଂ ବିଭିନ୍ନ ପୂଜା ପାର୍ବଣ ଅବସରରେ ପାର୍ବଣ ସରିଗଲା ପରେ ସେଇ ଜାଗା ଗୁଡିକରେ କୁଢ କୁଢ ଅଇଳା ଗଦା ହୋଇପଡେ, ସେଥିରେ ମାଛି ବସନ୍ତି, ରୋଗ ଜୀବାଣୁ ବୃଦ୍ଧି ହୁଏ, ବର୍ଷା ହେଲେ ଆହୁରି ସେ ସ୍ଥାନଟି ନର୍ଦ୍ଦମା ଭଳି ଜଣାପଡେ। ପୂଜା ପାର୍ବଣ ଅବସରରେ ବିଗ୍ରହ ମାନଙ୍କୁ ଜଳରେ ବିସର୍ଜନ କରିବା ସମୟରେ ତା ସହିତ ଅନେକ ରାସାୟନିକ ପଦାର୍ଥ ମଧ୍ୟ ଆମେ ଜଳରେ ପକେଇଥାଉ, ସେଥିପାଇଁ ଆମେ ସମସ୍ତେ ଧ୍ୟାନ ଦେବା ଉଚିତ। ମେଳା ମହୋତ୍ସବ ପରେ ସେହି ପଡିଆଟି ବା ମେଳା ସ୍ଥାନଟି କିଭଳି ସଫା ହେବ ବା କିଭଳି ସଫା ହେଇଛି କି ନାହିଁ ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ପରିବେଶର ବିଶେଷତ୍ୱ ଉପରେ ଭଗବାନ କୃଷ୍ଣ ଗୋଟିଏ ଉପଦେଶ ଦେଇଛନ୍ତି, ଅନ୍ନାତ୍ ଭବନ୍ତି ଭୂତାନି ପର୍ଜନାତ୍ ଅନ୍ନ ସମ୍ଭବ ଯଜ୍ଞାତ୍ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଅର୍ଥାତ୍ ଯଜ୍ଞରୁ ବର୍ଷା ହୁଏ, ବର୍ଷାରୁ ଅନ୍ନ ହୁଏ, ଆଉ ଅନ୍ନ ଖାଇକି ଏହି ସୃଷ୍ଟିର ସବୁ ପ୍ରାଣୀ ବଞ୍ଚି ରୁହନ୍ତି, ଅର୍ଥାତ୍ ଅନ୍ନରୁ ହିଁ ଏ ସୃଷ୍ଟି ଚାଲିଛି। ତ ଏଇ ଯଜ୍ଞ କେବଳ ଅଗ୍ନିରେ ଦିଆଯାଉଥିବା ଆହୁତି ନୁହେଁ, ଯଜ୍ଞ ହେଉଛି ନିଜର ସ୍ୱାର୍ଥକୁ ଧ୍ୟାନ ନ ଦେଇ ସାମୁହିକ ମଙ୍ଗଳ ପାଇଁ କରାଯାଉଥିବା ପ୍ରତ୍ୟେକ କର୍ମ। ତେଣୁ ନିଃସ୍ୱାର୍ଥପର ଭାବରେ ପରିବେଶକୁ ସଫା ରଖିବା ପାଇଁ, ସାମୁହିକ ମଙ୍ଗଳ ପାଇଁ ଆମେ ଯଦି କିଛି କରିବା ତାହେଲେ ତାହା ଯଜ୍ଞ ସଦୃଶ ପବିତ୍ର କାମ ହେବ। ଆମେ ସବୁବେଳେ ମନେ ରଖିବା ଉଚିତ ଯେ ଆଗାମୀ ପିଢ଼ି ହିଁ ଆମର ଭବିଷ୍ୟତ, ଆଉ ଆମେ ସେମାନଙ୍କ ପାଇଁ ସୁନ୍ଦର ପୃଥିବୀଟିଏ ଛାଡି ଯାଇପାରିବା ନାହିଁ, ଏହା ତ ଆମର କର୍ତ୍ତବ୍ୟ। ଯଦି ଆମେ ଏଭଳି ନ କରିପାରିବା ତାହେଲେ ଆମେ ନିଶ୍ଚିନ୍ତ ଭାବରେ ପାପୀ ହେବା, ଆଉ ଆମର ଏ ମଣିଷ ଜନ୍ମ ବ୍ୟର୍ଥ ଯିବ। ତେଣୁ ଆଜି ଆମେ ସମସ୍ତେ ମିଶି ସ୍ୱଚ୍ଛ ପରିବେଶ ଓ ସୁନ୍ଦର ଭବିଷ୍ୟତଟିଏ ଗଢିବାର ସଂକଳ୍ପ ନେବା।

0: ତେବେ ଶ୍ରୋତା ବନ୍ଧୁ ଶୁଣିଲେ ତ ସ୍ୱଚ୍ଛ ପରିବେଶ ସୁନ୍ଦର ଭବିଷ୍ୟତ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା। ହଁ, ଆମ ସମସ୍ତଙ୍କ ଜୀବନରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏକ ସ୍ୱଚ୍ଛ ପରିବେଶ କେବଳ ଆମକୁ ରୋଗମୁକ୍ତ ରଖେ ନାହିଁ, ବରଂ ଆମ ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜକୁ ମଧ୍ୟ ଉନ୍ନତ କରିଥାଏ। ଆଜି ଆମେ ଯେଉଁ ପରିବେଶରେ ବାସ କରୁଛୁ ତାହାର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ଏହି ସଂକଳ୍ପ ନେବା ଯେ ସ୍ୱଚ୍ଛତାକୁ କେବଳ ଏକ ଦିନର କାର୍ଯ୍ୟକ୍ରମ ଭାବରେ ନୁହେଁ, ବରଂ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବରେ ଗ୍ରହଣ କରିବା। କାରଣ ଆଜିର ସ୍ୱଚ୍ଛ ପଦକ୍ଷେପ ହିଁ ଆସନ୍ତାକାଲିର ସୁନ୍ଦର ଓ ଉଜ୍ଜଳ ଭବିଷ୍ୟତର ଭିତ୍ତି ସ୍ଥାପନ କରିବ। ସେଥିପାଇଁ କୁହାଯାଉଛି, ସୁସ୍ଥ ପରିବେଶ ସୁନ୍ଦର ଭବିଷ୍ୟତ। ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ବାର୍ତ୍ତା ସହ ମୁଁ ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଉପସ୍ଥାପନା ସୌମ୍ୟାଶ୍ରୀ ମହାନ୍ତି, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

0: କରାଯାଏ? ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ। ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ। ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ। ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି, ଶୋଇଛି। କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା? ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର। ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।

0: ବର୍ଷା। ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପାଇଁ ବିଧାନସଭା ମୁଲତବୀ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ରାଜ୍ୟର 1,02,00,000 ଅଧିକ ପରିବାର ଏବଂ ଏସୀୟ କ୍ରୀଡ଼ାର 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ହାସଲ କଲେ ମୀରାବାଇ ଚାନ୍ଦ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗଭୀର ଅବପାତ ଆଜି ବିଳମ୍ବିତ ରାତି ସୁଦ୍ଧା ଉପକୂଳ ସ୍ୱର୍ଶ କରିବ। ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟରେ ଉପକୂଳ ଅତିକ୍ରମ କରିବ ବୋଲି ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ 12 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆମର କୋରାପୁଟ ଆଉ ରାୟଗଡ଼ା ମଝିରେ ଓଡ଼ିଶା ଭିତରକୁ ଆସିବ, ତାପରେ ଆମର ମଧ୍ୟ ଡିପ୍ରେସନ କିମ୍ବା ଅବପାତରେ କଣ୍ଟିନ୍ୟୁ କରିବ। ବର୍ଷା ସହିତ କିଛି କିଛି ଜିଲ୍ଲାରେ ପବନର ବେଗ ରହିବ 55-65 କିଲୋମିଟର/ଆୱାର, ଝଟକା ପବନ ହୋଇପାରେ 75 କିଲୋମିଟର/ଆୱାର। ବିଶାଖାପଟନମ ଏବଂ ଗୋପାଳପୁର ମଧ୍ୟ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପକୂଳରେ ଗଭୀର ଅବପାତ ହିସାବରେ ଗତି କରିବ। ପୁରା ସାଉଥ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଆମର ୱାର୍ଣ୍ଣିଂ ଜାରି କରାଯାଇଛି।
0: ବର୍ଷାକୁ ଦୃଷ୍ଟିରେ ରଖି 12 ଜିଲ୍ଲାର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରୁ 421 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀର ପ୍ରସ୍ତୁତି କରାଯିବା ସହ ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବଂ ଏହାର ପ୍ରଭାବ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏପରି ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ ବୋଲି ଶ୍ରୀ ମାଝି କହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଧନଜୀବନ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ଜଳବନ୍ଦୀ କ୍ଷେତ୍ରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଉପଯୁକ୍ତ ରିଲିଫ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ 33 ଓଡ୍ରାଫ୍ ଟିମ୍ ସହ ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଛତ୍ରପୁରରେ 9 ଟିମ୍ ରିଜର୍ଭରେ ରହିଛନ୍ତି। ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡ଼ିଛି। ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଆଶ୍ରୟସ୍ଥଳୀ ପ୍ରସ୍ତୁତି ସହ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ଔଷଧ ଓ ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ସମସ୍ତ ବନ୍ଦରରେ 3 ବିପଦ ସଂକେତ ଜାରି କରାଯିବା ସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ନଦୀ ଓ ପ୍ରମୁଖ ଜଳାଶୟର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି। ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିର ମୁକାବିଲା ପାଇଁ ଡି ୱାଟରିଂ ପମ୍ପ ମୁତୟନ କରାଯାଇଛି। ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମସ୍ତ ନାଗରିକଙ୍କୁ ସତର୍କ ରହିବା ସହ ପ୍ରଶାସନର ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍କତି ଭବାନୀ ଶଙ୍କର ଭୋଇ ସମସ୍ତଙ୍କୁ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ। ଏହା ସତ୍ତ୍ୱେ ହୋହଲ୍ଲା ବନ୍ଦ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରିପୋର୍ଟ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଆଜି ପାଇଁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟରେ 1,02,63,562 ପରିବାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ 5,13,254 ପରିବାରକୁ ସଦସ୍ୟ ପିଛା ମାସିକ 5 କିଲୋଗ୍ରାମ ଅତିରିକ୍ତ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ଏ ବାବଦକୁ ମାସିକ 1,65,000 ଟନ୍ ଅତିରିକ୍ତ ଚାଉଳ ବଣ୍ଟନ କରାଯାଉଛି ଏବଂ ବାର୍ଷିକ ପ୍ରାୟ 3,813,00,000 ଟଙ୍କାର ସରକାର ଖର୍ଚ୍ଚ ବହନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟରେ ନୂତନ ରାସନ କାର୍ଡ ନିମନ୍ତେ ସମୁଦାୟ 21,87,085 ଆବେଦନ ପ୍ରାପ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ 16,99,451 ଅନୁଧ୍ୟାନ ସରିଛି। ବଳକା ଥିବା ଆବେଦନଗୁଡ଼ିକର କ୍ଷେତ୍ରସ୍ତରୀୟ ତଦନ୍ତ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବର୍ଷା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଜଳବନ୍ଦୀ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ରିଲିଫ ଯୋଗାଣ ଉପରେ ଗୁରୁତ୍ୱ, ଗଭୀର ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ

ଆକାଶବାଣୀ କଟକ କେନ୍ଦ୍ରରୁ ଏଲ୍ପିଜି ସିଲିଣ୍ଡର କଳାବଜାର ଓ ବେଆଇନ ମହଜୁଦକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଚଢ଼ାଉ ଜାରି ରହିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଜି ଗୃହରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲାସ୍ତରୀୟ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ଜିଲ୍ଲାରେ ଡିଷ୍ଟ୍ରିବ୍ୟୁଟର, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରୁଛନ୍ତି। 21 ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ମୋଟ 3,839 ଯାଞ୍ଚ କରାଯାଇଛି। ଏଥିରେ 1,128 ଜଣ ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ଏବଂ 2,711 ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଯାଞ୍ଚ କାର୍ଯ୍ୟ କରାଯାଇଛି।

0: ଏ ଜନ୍ମ ହେଲେ ଜାତକ ପ୍ରସ୍ତୁତି ଭଳି ଏହି ଦିନ ଜାତକରେ ଗଜପତିଙ୍କର ଅଙ୍କ ଲେଖାଯିବାର ବିଧି ରହିଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ସୁନିଆର ଅର୍ଥ ହେଉଛି ସ୍ୱର୍ଣ୍ଣ ମୁଦ୍ରା ବା ମୋହର। ସୁନିଆ ପୂଜା ଓ ଗଣନା ହେଉଛି ଓଡ଼ିଶାର ଏକ ବିଶେଷତ୍ୱ। ଏହିଦିନ ଗୋଟିଏ ସୁନା ମୋହର ଉପରେ ଗଜପତି ମହାରାଜାଙ୍କର ରାଜତ୍ୱର ନୂତନ ଅଙ୍କ ଖୋଦି କରାଯାଏ, ଏହାକୁ ଅଙ୍କକଟା କହନ୍ତି। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଜି ସୁନିଆ ପର୍ବ ଅବସରରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ 1434 ସାଲ ଏବଂ 71 ଅଙ୍କ ଆରମ୍ଭ ହୋଇଛି। ବିଧି ପରମ୍ପରା ଅନୁଯାୟୀ ଶ୍ରୀନଅରରେ ଆଜି ପୂଜାର୍ଚ୍ଚନା ଓ ମଙ୍ଗଳାର୍ପଣ କରାଯାଇଛି। ସେଠାରେ କନକଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି। ସନ୍ଧ୍ୟାରେ ଶ୍ରୀ ଗଜପତି ମହାରାଜା ରାଜକୀୟ ବେଶ ସହ ସିଂହାସନ ଆରୋହଣ କରନ୍ତି। ମସ୍ତକରେ ରାଜମୁକୁଟ ଏବଂ ହସ୍ତରେ ଖଡ଼ଗ ଧାରଣ କରିଥାନ୍ତି। ସେଠାରେ ରାଜାଙ୍କୁ ମଙ୍ଗଳାର୍ପଣ କରାଯାଏ। ରାଜକୀୟ ଶାସନରେ ନୂତନ ସୁବର୍ଣ୍ଣ ମୋହର ପ୍ରଚଳନ ଯୋଗୁଁ ଏହାକୁ ସୁନିଆ ପର୍ବ ବୋଲି କୁହାଯାଏ। ଆଜିଠାରୁ ରାଜାଙ୍କ ରାଜତ୍ୱର ନୂତନ ଖାତା, ରାଜସ୍ୱ ଓ କର ପ୍ରଚଳନ ହୋଇଛି। ସୁନିଆ ପର୍ବ ଅବସରରେ ଗଜପତିଙ୍କୁ ଭେଟି ଅର୍ପଣ ହୋଇଥାଏ। ପରମ୍ପରା ଅନୁଯାୟୀ ପ୍ରଥମେ ରାଣୀ ସାହିବା ସୁନିଆ ଭେଟି ଅର୍ପଣ କରିଥାନ୍ତି। ଏହାକୁ ଗଜପତି ମହାରାଜ ସାଦରେ ଗ୍ରହଣ କରିବା ପରେ ବିଭିନ୍ନ ସେବକ ଗୋଷ୍ଠୀ ତଥା ଦେଉଳ ପୁରୋହିତ ମଠାଧୀଶ ପ୍ରମୁଖ ଗଜପତିଙ୍କୁ ସୁନିଆ ଭେଟି ଦେଇଥାନ୍ତି। ଏହାପରେ ମହାରାଜାଙ୍କୁ ରାଜଗୁରୁ ଅକ୍ଷତ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ରାଜଗାଦୀରୁ ଓହ୍ଲାଇ ଗଜପତି ମହାରାଜା ମହାରାଣୀଙ୍କ ସହ ରାଜନଅରସ୍ଥିତ ଠାକୁରଙ୍କ ଘରକୁ ବିଜେ କରନ୍ତି। ଏପରିକି ଅନ୍ୟ ରାଜପରିବାରର ସଦସ୍ୟମାନେ ମଧ୍ୟ ଏହି ପର୍ବରେ ସାମିଲ ହୋଇଥାନ୍ତି। ଗବେଷକଙ୍କ ମତ ଅନୁଯାୟୀ ସୋମବଂଶୀ ରାଜା ଯଯାତି କେଶରୀଙ୍କ ଅମଳରୁ ସୁନିଆ ପର୍ବ ଶ୍ରୀନଗରରେ ପାଳିତ ହେଉଛି। ସୁନିଆ ପାଇଁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ହରିବଲ୍ଲଭ ତାଟ ଆସିଥାଏ। ସେଥିରେ ଆସିଥିବା ମହାପ୍ରସାଦ ଓ ଚନ୍ଦନ ଗଜପତିଙ୍କ ମସ୍ତକରେ ଲାଗି କରାଯାଏ। ରାଜଗୁରୁ ଏହି ତାଟକୁ ଗଜପତିଙ୍କ ମସ୍ତକରେ ସ୍ୱର୍ଶ କରାନ୍ତି। ଏହାକୁ ମହାପ୍ରଭୁଙ୍କ ଆଜ୍ଞା ବୋଲି ଗ୍ରହଣ କରାଯାଇଥାଏ। ଏହାପରେ ଅନ୍ୟାନ୍ୟ ବିଧି ପରମ୍ପରା ସମ୍ପନ୍ନ ସହ ନୂତନ ଅଙ୍କ ପ୍ରଚଳନ ପାଇଁ ଗଜପତି ନିର୍ଦ୍ଦେଶ ଦେଇଥାନ୍ତି। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ହେଉଛି ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ଶ୍ରୀ ବାମନଙ୍କ ଆବିର୍ଭାବ ଦିବସ। ଶ୍ରୀମନ୍ଦିରରେ ଏହି ଅବସରରେ ଆଜି ବାମନ ଜନ୍ମନୀତି ପାଳିତ ହେଉଛି। ଶ୍ରୀମନ୍ଦିରରେ ଯେଉଁଭଳି ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳିତ ହୋଇଥାଏ, ସେହିଭଳି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ବାମନ ଜନ୍ମନୀତି ବିଧି ପରମ୍ପରା ଅନୁଯାୟୀ ପାଳିତ ହୋଇଥାଏ। ବାମହସ୍ତରେ ଛତା, ଦକ୍ଷିଣ ହସ୍ତରେ କମଣ୍ଡଳ ଆଦି ଧାରଣ କରି ପ୍ରଭୁ ବାମନ ବେଶ ହୁଅନ୍ତି। ଏହି ନୀତି ପାଳନ ଅବସରରେ ଦେଉଳ ବଣିଆଙ୍କ ଦ୍ୱାରା ସୁବର୍ଣ୍ଣ ବାମନ ମୂର୍ତ୍ତି ଭଦ୍ରମଣ୍ଡଳରେ ବିଜେପୂର୍ବକ ପଞ୍ଚାମୃତ ସ୍ନାନ ସହ ଠାକୁରଙ୍କୁ ଆରାଧନା କରାଯାଏ। ପରେ ପଞ୍ଚଉପଚାର ପୂଜା ଓ ଶୀତଳ ଭୋଗ ଲାଗି ହୋଇ ପାଳିଆ ମହାସୁଆରଙ୍କ ଦ୍ୱାରା ବାମନ ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ମହାଜନସେବକ ଦିଅଁକୁ ଜୟ ବିଜୟ ଦ୍ୱାର ନିକଟକୁ ନେଇଥାନ୍ତି। ସେଠାରେ ମାର୍କଣ୍ଡେଶ୍ୱର ସାହିରୁ ବାମନ ମୂର୍ତ୍ତି ପଟି ଯୋଗାଇ ଦିଆଯାଇଥାଏ। ସକାଳ ଧୂପ ପରେ ମହାସ୍ନାନ, ସର୍ବାଙ୍ଗ ଓ ଅଧିବାସ ସମ୍ପନ୍ନ ହେବା ସହ ଠାକୁରଙ୍କ ଯଜ୍ଞ ପବିତ୍ର ଲାଗି କରାଯାଇ ମଧ୍ୟାହ୍ନ ଧୂପ ବଢ଼ାଯାଏ। ପାରମ୍ପରିକ ନୀତି ଅନୁଯାୟୀ ଠାକୁରଙ୍କ ଏହି ବାମନ ନୀତି ସମ୍ପନ୍ନ ହୋଇଥାଏ। ତେବେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ମଧ୍ୟାହ୍ନ ଧୂପ ପରେ ଅପରାହ୍ନ 5 ପରଠାରୁ ଠାକୁରଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରାତି 11 ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି। ସୁନିଆ ଓ ବାମନ ଜନ୍ମ ଓଡ଼ିଆ ଜାତି ଓ ପରମ୍ପରାର ଏକ ପବିତ୍ର ଦିବସ ଭାବେ ମାନ୍ୟତା ପାଉଛି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ସମୟ ରାତି 7, ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ।

ବନ୍ଧନ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ପ୍ରଣବ କିଶୋର ପଟ୍ଟନାୟକ। ନରସିଂହ ମହାପାତ୍ରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଶ୍ରୀ କୁମାର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଚଳଚ୍ଚିତ୍ର ପୂଜାରେଣୀରୁ। ଶିଳ୍ପୀ ହେଲେ ସୁରେଶ ୱାଡେକର ଏବଂ ଜେ ଆଦେନୀ। ନିଜାମଙ୍କ ଗୀତ, ସଙ୍ଗୀତ ଜେ ଆଦେନୀ।

ପୁନର୍ମିଳନ ଚଳଚ୍ଚିତ୍ରର ଗୀତଟି ଶୁଣୁଥିଲେ ଶିଳ୍ପୀ ଥିଲେ ମହମ୍ମଦ ସିକନ୍ଦର ଆଲାମ ଏବଂ ଏସ୍ ବିଦ୍ୟାରାଣୀ। ନାଟ୍ୟଶ୍ରୀ ରଘୁନାଥ ମିଶ୍ରଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ଉପେନ୍ଦ୍ର କୁମାର। ଏଇଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଶୁଣନ୍ତୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ଭଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସୂଚନାଟି ଏତିକିରେ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ। କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କ ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ, ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି କହିଲେ ନିର୍ବାଚନ ଆୟୋଗ, ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ପ୍ରଥମ ଥର ଲାଗି କବଚର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ଷମ, ଆନ୍ଧ୍ରପ୍ରଦେଶରେ ରେଳ ଦୁର୍ଘଟଣାରେ 4 ଶିକ୍ଷାର୍ଥୀଙ୍କର ମୃତ୍ୟୁ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଦଳର ବ୍ରୋଞ୍ଜ ସହିତ ଭାରତକୁ ମିଳିଲା ମୋଟ 12 ପଦକ।

0: ବିକଶିତ ଭାରତର ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ବ୍ରହ୍ମକୁମାରୀଙ୍କର ଗ୍ଲୋବାଲ୍ ସ୍ପିରିଚୁଆଲ୍ ପ୍ୟାଲେସ୍ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ଯୋଗ, ପ୍ରାଣାୟମ, ଅହିଂସା ଏବଂ ବସୁଧୈବ କୁଟୁମ୍ବକମ୍ ଭଳି ଆଦର୍ଶ ବିଶ୍ୱକୁ ପ୍ରଦାନ କରିଛି। ଆଜିର ଦିନରେ ବ୍ରହ୍ମକୁମାରୀମାନେ ବିଶ୍ୱର 80ରୁ ଉର୍ଦ୍ଧ୍ୱ ଦେଶରେ ଯୋଗ ଏବଂ ଆଧ୍ୟାତ୍ମିକତା ମାଧ୍ୟମରେ କିଭଳି ମାନସିକ ଶାନ୍ତି ଉପଲବ୍ଧ ହୁଏ ସେ ସମ୍ପର୍କରେ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: मैंने देखा कि इस दीक्षांत समारोह में उपाधि प्राप्त करने वाले विद्यार्थियों में बेटियों की संख्या ज्यादा है। ये बदलती आज पूरा विश्व भारत की ओर देख रहे हैं। आज यहाँ के बहने 80 से ज्यादा देशों में लोगों को जागरूक करने का, लोगों को आध्यात्मिक रूप में अवेकनिंग करने का संदेश दे रहे हैं। जब जुगा जागृत थे गए पूरा विश्व में जो सपना ब्रह्म कुमारी दिख रहे स्वर्णिम भारत
0: ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱ ନବୀକରଣ ପାଇଁ ଆଧ୍ୟାତ୍ମିକ ଜାଗରଣ ଶୀର୍ଷକ ଏକ ଅଭିଯାନର ଉଦ୍ଘାଟନ କରିବା ସହ ବିକଶିତ ଭାରତ ପାଇଁ ଯୁବବର୍ଗ, ରାଷ୍ଟ୍ର ନିର୍ମାଣ ପାଇଁ ଆଭ୍ୟନ୍ତରୀକରଣ ଶକ୍ତି ଜାଗରଣ ପ୍ରସଙ୍ଗ ଆଧାରିତ ଏକ କାର୍ଯ୍ୟକ୍ରମର ମଧ୍ୟ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଭଦୋଦରାସ୍ଥିତ ମହାରାଜ ସୟାଜୀରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି। ଦେଶର ସମାବେଶୀ ବିକାଶରେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି,
1: मैंने देखा कि इस दीक्षांत समारोह में उपाधि प्राप्त करने वाले विद्यार्थियों में बेटियों की संख्या ज्यादा है। ये बदलते हुए भारत की तस्वीर है जो देश के अधिकांश उच्च शिक्षण संस्थानों में दिखाई दे रहा है। हर क्षेत्रों में महिलाओं की बढ़ती भागीदारी इस बात का शुभ संकेत है कि हमारे देश समावेशी विकास की दिशा में आगे बढ़ रहा है।
0: ଏହି ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ସ୍ନାତକୋତ୍ତର ତଥା ସ୍ନାତକୋତ୍ତର ପାଠ୍ୟକ୍ରମରେ ଉତ୍କର୍ଷ ପ୍ରତିପାଦନ କରିଥିବା 201 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିବା ସହିତ ଅନ୍ୟ କୃତି ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଆୟୋଗଙ୍କ ପକ୍ଷରୁ ବିଗତ ମାସଗୁଡ଼ିକରେ ଦେଶବ୍ୟାପୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବା ସହିତ ପ୍ରାୟ 40 ନିର୍ବାଚନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ତେବେ ଯେକୌଣସି ନିଷ୍ପତ୍ତି ନେବା ସମୟରେ ପ୍ରତ୍ୟେକ ସଂସ୍ଥାରେ ମତାନ୍ତର ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଦେଶର ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସୁସଂହତ କରିବା ଦିଗରେ ନିଜର ପରାମର୍ଶ ଦେବା ଲାଗି ଆୟୋଗଙ୍କଠାରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀଙ୍କ ଦାୟିତ୍ୱ ଏବଂ ଅଧିକାର ରହିଛି ବୋଲି ଆୟୋଗ କହିଛନ୍ତି। ସମ୍ପ୍ରତି ବିହାର, କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ସଫଳତାର ସହ ଆୟୋଗଙ୍କ ପକ୍ଷରୁ ବିଧାନସଭା ନିର୍ବାଚନ ପରିଚାଳନା କରାଯାଇଛି। ଏତଦ୍ବ୍ୟତୀତ ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଏହି ସମୟ ମଧ୍ୟରେ ସୁଚାରୁରୂପେ ସମ୍ପନ୍ନ କରାଯାଇଛି। ସାମ୍ବିଧାନିକ କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ସମ୍ପନ୍ନ କରିବା ଦିଗରେ ଆୟୋଗ ନିଜର ପ୍ରତିବଦ୍ଧତା ଏହି ଅବସରରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମହାକାଶ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜନକଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ମହାକାଶ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସଂସ୍କାରଗୁଡ଼ିକ 2020 ଜୁନ୍ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଦେଶକୁ ଆତ୍ମନିର୍ଭର ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲାଗି ଦୀର୍ଘମିଆଦୀ ଲକ୍ଷ୍ୟ ହାସଲ କରିବାର ଅଂଶସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂସ୍କାରଗୁଡ଼ିକର ଅଂଶସ୍ୱରୂପ ଇଣ୍ଡିଆନ୍ ନ୍ୟାସନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ ଅଥରାଇଜେସନ୍ ସେଣ୍ଟର ଇନ୍ ସ୍ପେସ୍ ନାମକ ଏକ ନୂତନ ସଂସ୍ଥା ସ୍ଥାପନ କରାଯାଇଥିଲା। ଦେଶର ମହାକାଶ ଭିତ୍ତିଭୂମିର ବ୍ୟବହାର କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ସମାନ ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବା ହେଉଛି ଏହି ସଂସ୍ଥାର ମୁଖ୍ୟ ଦାୟିତ୍ୱ। ଏହି ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହାଇଦ୍ରାବାଦ ଭିତ୍ତିକ ସ୍କାଏ ରୁଟ୍ ଏରୋସ୍ପେସ୍। ଭାରତୀୟ ଗବେଷଣା ମହାକାଶ

0: ସଂଗଠନର ପୂର୍ବତନ ବୈଜ୍ଞାନିକ ପବନ କୁମାର ଚନ୍ଦନା ଏବଂ ନାଗା ଭରତଙ୍କ ଦ୍ୱାରା 2018 ମସିହାରେ ଏହା ସ୍ଥାପନ କରାଯାଇଥିଲା। 2022ରେ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ ଏସ୍କୁ ଉତ୍କ୍ଷେପଣ କରି ସ୍କାଇରୁଟ୍ ଏରୋସ୍ପେସ୍ ଇତିହାସ ରଚିଥିଲା। ସମ୍ପ୍ରତି ହାଇଦ୍ରାବାଦଠାରେ କମ୍ପାନୀର ଇନ୍ଫିନିଟି କ୍ୟାମ୍ପସ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ଏହାର ପ୍ରଥମ ଅର୍ବିଟାଲ୍ ରକେଟ୍ ବିକ୍ରମ ୱାନ୍କୁ ଅନାବରଣ କରିଥିଲେ। ମହାକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଷ୍ଟାର୍ଟଅପ୍ମାନଙ୍କୁ ସଶକ୍ତ କରିବା ଏବଂ ବିଶ୍ୱ ମହାକାଶ ଅର୍ଥ ବ୍ୟବସ୍ଥାରେ ଭାରତର ଅଂଶକୁ ବୃଦ୍ଧି କରିବା ଭଳି ଜନକଲ୍ୟାଣକାରୀ ଲକ୍ଷ୍ୟ ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରେଳବାଇ ପ୍ରଥମ ଥର ଲାଗି ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ସଫଳତାର ସହ କବଚର ଚତୁର୍ଥ ସଂସ୍କରଣକୁ କାର୍ଯ୍ୟକାରୀ କରିଛି। ଏହାଦ୍ୱାରା ରେଳ ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଏ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ ଡିଭିଜନର ମାଲକାଜଗିରି କାମାରେଡ୍ଡି ସେକ୍ସନ ଅଧୀନସ୍ଥ 108 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥରେ କବଚ 3.2 ସଂସ୍କରଣରୁ 4.0କୁ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। କବଚ 4.0 ମାଧ୍ୟମରେ ଏହାର ସୁରକ୍ଷାକୁ ଅଧିକ ସଶକ୍ତ କରାଯିବା ସହିତ ରେଳ ଚଳାଚଳକୁ ସୁଗମ କରାଯାଇପାରିଛି। ଏକଶୃଙ୍ଗୀ ଗଣ୍ଡାମାନଙ୍କର ସଂରକ୍ଷକ ଭାବେ ବିଶ୍ୱର ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଭାରତର ସଂରକ୍ଷଣ ଯାତ୍ରାକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟା ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଗଣ୍ଡାମାନଙ୍କ ସଂଖ୍ୟା ଭାରତରେ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କର ସଂରକ୍ଷଣ ସହିତ ଏକ ସୁସ୍ଥ ଭବିଷ୍ୟତ ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ଟେକାଲି ମଣ୍ଡଳର ରବିଭାଲାସାଠାରେ ରାଜରାଣୀ ଏକ୍ସପ୍ରେସ୍ ସହିତ ଧକ୍କା ହୋଇ 4 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ରଛାତ୍ରୀମାନେ ରେଳ ଟ୍ରାକ୍ ଉପରେ ଚାଲି ଚାଲି ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି। ଆହତଙ୍କୁ ନିକଟସ୍ଥ ଟେକାଲି ହସ୍କିଟାଲରେ ଭର୍ତ୍ତି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଶ୍ରୀ ନାଇଡୁ ରେଳବାଇ ଏବଂ ରାଜସ୍ୱ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଆହତଙ୍କର ଚିକିତ୍ସା ଯେଭଳି ସୁଚାରୁରୂପେ ହୋଇପାରିବ ତାହା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଜାପାନର ଆଇଚିଠାରେ ଅନୁଷ୍ଠିତ ସେମିଫାଇନାଲରେ ଭାରତ ଚୀନ୍ଠାରୁ 3-1 ପରାସ୍ତ ହେବା ପରେ ଏହି ପଦକ ପାଇଛି। ଏହି ପଦକ ସହିତ ଭାରତ ଗୋଟିଏ ସ୍ୱର୍ଣ୍ଣ, 5 ରୌପ୍ୟ ଓ 6 ବ୍ରୋଞ୍ଜ ସହିତ ମୋଟ 12 ପଦକ ହାସଲ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ମହିଳା 49 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ରୌପ୍ୟ ପଦକ ପାଇଥିବା ମୀରାଭାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ପୁରୁଷ ସିଙ୍ଗଲ୍ ସଫ୍ଟ ଟେନିସ୍ ବର୍ଗରେ ବ୍ରୋଞ୍ଜ ପଦକ ପାଇଥିବା ଜୟ ମୀନାଙ୍କୁ ମଧ୍ୟ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୟ ମୀନାଙ୍କୁ ଶୁଭେଚ୍ଛା ଜଣାଇ ନିଜ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କର ସଫଳତାକୁ ଦେଶର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି। ଏକ ସୁସ୍ଥ ଭବିଷ୍ୟତ ଲାଗି ଦାୟିତ୍ୱପୂର୍ଣ୍ଣ ଜାତୀୟତାବାଦ ତଥା ସାଧୁତା ଦ୍ୱାରା ଅନୁପ୍ରାଣିତ ଯୁବବର୍ଗଙ୍କ ଆବଶ୍ୟକତା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ, ଦେଶରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମେତ ନିର୍ବାଚନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି କହିଲେ ନିର୍ବାଚନ ଆୟୋଗ, ଦକ୍ଷିଣ କେନ୍ଦ୍ରୀୟ ରେଳପଥରେ ପ୍ରଥମ ଥର ଲାଗି କବଚ ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ଷମ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବ୍ୟାଡ୍ମିଣ୍ଟନ ଦଳର ବ୍ରୋଞ୍ଜ ସହିତ ଭାରତକୁ ମିଳିଲା ମୋଟ 12 ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଜିଲ୍ଲା ହାଲଚାଲରେ କଟକ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛି ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଟକ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହରାଞ୍ଚଳ ବିକାଶ ଯୋଜନା ସମ୍ପର୍କରେ କଟକ ଉନ୍ନୟନ ସଂସ୍ଥାର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ

0: କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାରେ କଟକକୁ ସାମିଲ କରି ସହରର ବିକାଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମହାପାତ୍ର ଏକ ଅତ୍ୟାଧୁନିକ ବିଜ୍ଞାନ ପାର୍କକୁ ଲୋକାର୍ପଣ କରି ଏହି ବିଜ୍ଞାନ ପାର୍କଟି ଶିଶୁମାନଙ୍କୁ ବିଜ୍ଞାନ ସମ୍ପର୍କରେ ଶିକ୍ଷା ପ୍ରଦାନ କରିପାରିବ ବୋଲି କହିଥିଲେ।
1: ମଝିରେ ସରକାର ଆସିଲା ପରେ କଟକକୁ ବହୁତ ପ୍ରାୟୋରିଟି ଦିଆଯାଇଛି, ସେ ରୋଡ୍ ସେକ୍ଟରରେ ହେଉ, ଟ୍ରେନ୍ ସେକ୍ଟରରେ ହେଉ, ବା କୌଣସି ଡେଭଲପମେଣ୍ଟ କଥା ହେଉ। ଆଜି ମଧ୍ୟ 8 ମିଟିଂ ଅଛି। ଆଜି ଏଠି ଆମେ ମାର୍କେଟ କମ୍ପ୍ଲେକ୍ସ ବି କଲୁ, 16 କୋଟିରୁ ଉର୍ଦ୍ଧ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ହେଲା। ଆଜି ଏଠି 7 କୋଟିରୁ ଉର୍ଦ୍ଧ ଟଙ୍କାର ଛୁଆମାନଙ୍କ ପାଇଁ ଖେଳିବା ପାଇଁ ସାଇନ୍ସ ପାର୍କ ମଧ୍ୟ କରାଗଲା। ତେଣୁ ବିକାଶର କଥାକୁ ବହୁତ ଗୁରୁତ୍ୱ ଦେଇକି କଟକକୁ ବଢ଼ା ହେଉଛି, କାରଣ ଏ କଟକ ଐତିହ୍ୟ ଇତିହାସର ସହର। କଟକରେ ବହୁତ ଡେଭଲପମେଣ୍ଟ କାମ ଆଗକୁ ମଧ୍ୟ କରିବାର ଅଛି।
0: କଟକରେ ଅନୁଷ୍ଠିତ ବିଜେପିର ଦୁଇଦିନିଆ ଅଧିବେଶନରେ ଭାରତ ସମଗ୍ର ବିଶ୍ୱର ସବୁଠାରୁ ସକ୍ରିୟ ଏବଂ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତିଗୁଡ଼ିକ ମଧ୍ୟରୁ ଗୋଟିଏ ପାଲଟିଥିବା ମତ ପ୍ରକାଶ ପାଇଛି। ଅଧିବେଶନ ପରେ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ,
2: ଏ ଦୁଇଦିନର ଆମର ଏକ୍ସଟେଣ୍ଡେଡ୍ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ କାର୍ଯ୍ୟକାରିଣୀ ଚାଲିଛି, ଏବେ ସମାପନ ହୋଇଛି। କାଲି ଆମର ସୌଭାଗ୍ୟର ବିଷୟ ଥିଲା, ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ ଆଦରଣୀୟ ସୁନୀଲ ବଂଶଲ ଜୀ ତାଙ୍କର ସହଭାଗିତା ଥିଲା, ତାଙ୍କର ସାନ୍ନିଧ୍ୟ ଆମେ ଲାଭ କରିଥିଲୁ। ଆଉ ଆଜି ଆମ ପାଇଁ ସୌଭାଗ୍ୟର ବିଷୟ କି ସଂଗଠନ ମହାମନ୍ତ୍ରୀ ଭାରତୀୟ ଜନତା ପାର୍ଟି ସଂଗଠନ ଆଦରଣୀୟ ବିଏଲ ସନ୍ତୋଷ ଜୀ ତାଙ୍କର ସାନ୍ନିଧ୍ୟ ଆଜି ଆମେ ପ୍ରାପ୍ତ କରିଛୁ, ମାର୍ଗଦର୍ଶନ ମଧ୍ୟ ପାଇଛୁ।
0: ଭାରତ ସରକାରଙ୍କର ଆୟକର ବିଭାଗ ଓଡ଼ିଶା ଶାଖା ମୁଖ୍ୟ କମିଶନର ପକ୍ଷରୁ ଆଜି 20ତମ ଜାତୀୟ ରୋଜଗାର ମେଳା ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଏହି ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। ମେଳାରେ 80ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ପିତାମାତା ଏବଂ ଗୁରୁଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗକୁ ଆପଣାଇବା ସହିତ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ମନସ୍କ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। କଟକରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। 2 ବର୍ଷ ଭିତରେ 26,000 ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ଆସନ୍ତା 3 ବର୍ଷ ଭିତରେ ଆଉ 45,000 ଶିକ୍ଷକ ପଦବୀ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଟକ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର 46ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍ଘାଟନ କରିଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ସାହିତ୍ୟିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ସହଦେବ ସାହୁ ସମ୍ମାନିତ ଅତିଥି, ପ୍ରଖ୍ୟାତ ବାଗ୍ମୀ ଓ ସାହିତ୍ୟିକ ପ୍ରଫେସର ଦାସବେନରୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସୁପ୍ରିମକୋର୍ଟର ପ୍ରାକ୍ତନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଚଳିତ ବର୍ଷ ମର୍ଯ୍ୟାଦାଜନକ କଳିଙ୍ଗରତ୍ନ ଉପାଧିରେ ବିଭୂଷିତ କରାଯାଇଥିଲା। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ, ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଏବଂ ଦଣ୍ଡାଦେଶ ହାର ବୃଦ୍ଧି ଆଦି ବିଷୟରେ ଡିଜିପି ଜିଲ୍ଲା ଏସ୍ପିମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 7:30 ପ୍ରଚାର କରୁଛୁ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ନିବେଦିତା ପଣ୍ଡା ଏବଂ ଅଭିଷିକ୍ତା ରଥ।

0: ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀମାନେ ଏସ୍ଏଜି ମା ଭଉଣୀମାନଙ୍କୁ ଆମ ତରଫରୁ ଜୁହାର। କଣ କହୁଛ, ବୈଠକର ଆରମ୍ଭ କରିବା ଯେ ଇ ବାହାରେ ଜବର ବର୍ଷା ପାଣିକୁ ଆଖି ଆଗ ରଖିକି କଣ କହିବା, ଟିକେ ଭାବିଛ ନା କଣ କଥାବାର୍ତ୍ତା କଣ ହବା?
1: ନାଇଁ ସତ କଥା ତ, ଏବେ ତ ସବୁ ଜାଣିଥିବେ ମିଶା, ଦୁଇ ତିନି ଦିନ ଯାଏ ତ ବାତ୍ୟା ବୋଲି କହିଛି କା, ତ ସେଟାକୁ ଦେଖିକିନା କହିଲା ଭଳିଆ ନିଜେ ସତର୍କ ରହିବାର ଅଛି। ସମୁଦ୍ର ପାଣି ଜାଗା ଯାକୁ ଯୌନ ବୋଲି ସିଧା ମନା କରୁଛନ୍ତି ସରକାର ଆମର।
0: ନାଇଁ ସମୁଦ୍ର ତ ଭଲ ଏଇ ଏରିଆରେ ନାଇଁ ଏକା, ହେଲେ ମିଶା ନଦୀ ନାଳକୁ ମିଶା ଯିବାର ନାହିଁ,
1: ଯିବା କଥା ନାହିଁ।
0: କାହିଁକି ବୋଲେ ଆମର ହିସାବରେ ଆମେ ଏଠର ଲୋକ ଆଗା ଯେ ଆମେ ଜାଣିଛୁ କୋଉଠି କଣ କେମିତି ଅଛି, ହେଲେ ଏଇ ଯୋଉ ଅଦିନିଆ ବର୍ଷା ହଉଛି, କେତେବେଳେ ଜବର ପାଣି ମାରିଦଉଛି, କେତେବେଳେ ଖରା ହେଇଯାଉଛି, ସେ ହିସାବରେ କେତେବେଳେ କୋଉଠି ଅଧିକା ପାଣି ଅଛି କମ୍ ପାଣି ଅଛି ତାର ହିସାବ ଆମ ପାଖରେ ନ ଥାଉଛି। ତ ସେପଟ ପାଣି ଏରିଆକୁ ନ ଯାଇକି ନିଜେ କେମିତି ସତର୍କ ରହିବା, ତା ସହିତ ଆମେମାନେ ତ ପରିଶ୍ରମ କରୁଛୁ ଜମିରେ, କିନ୍ତୁ ପାଣିପାଗକୁ ଆଖି ଆଗରେ ରଖିକି ଯଦି ଆମେ ଚାଷ କରିବା ତେବେ ଯାଇକି ଆମେ ଆମର ଫସଲକୁ ସୁରକ୍ଷା ଦେଇପାରିବା।
1: ନାଇଁ ସେଟା ସତ କଥା,
0: ହେଲେ ବର୍ତ୍ତମାନ ସମୟରେ ଯୋଉ ଅଦିନିଆ ବର୍ଷା ହଉଛି, ଝଡ଼ ବର୍ଷା ହଉଛି, ହଠାତ୍ ପାଣିପାଗରେ ପରିବର୍ତ୍ତନ ହେଇଯାଉଛି, ଯାହାଦ୍ୱାରା କି ଫସଲ ସବୁ କ୍ଷତି ହେବାର ବହୁତ ଆଶଙ୍କା ରହିଛି। ସେଥିପାଇଁ ପାଣିପାଗର ପୂର୍ବାନୁମାନକୁ ହିସାବରେ ରଖିକି ନିଜର ସୁରକ୍ଷା ସହିତ ନିଜର ଫସଲର ସୁରକ୍ଷା ଦେବା କେମିତି ସେ ବିଷୟରେ ଚିନ୍ତା କରିବା ଦରକାର। ହେଲେ ପରିବା ଯାକ ତ ବେଶୀ ପାଣି ହେଲେ ଖରାପ ହେଇଯିବ, ବର୍ଷା ଆଇବା ପୂର୍ବରୁ ପରିବା ଯାକ ଯଦି ହେଇସାରିଛି ଅଧିକା ଦିନ ନ ରଖିକି ବାହାର କରିଦେବା ଉଚିତ। ହେଲେ ବାହାର କଲା ପରେ ବି ପାଣି ନ ପଡୁଥିବା ଜାଗାରେ ରଖିଲେ ଏକା ପରିବା ଯାକ ଭଲରେ ରହିବ। ତା ସହିତ ଶସ୍ୟ ଯାକ ମଧ୍ୟ, ଧାନ ହଉ କି ମାଣ୍ଡିଆ ହଉ କି ଡାଲି ହଉ, ଅନେକ ପ୍ରକାରର ଶସ୍ୟଜାତ ଫସଲକୁ ମଧ୍ୟ ପାଣି ନ ପଡିବା ଜାଗାରେ କିମ୍ବା ସନ୍ତସନ୍ଧିଆ ଜାଗାରେ ନ ରଖିବା ଦରକାର। ଆଉ ତା ସହିତ ଜମିରୁ କେମିତି ପାଣି ଭଲରେ ନିଷ୍କାସନ ହେଇପାରିବ, ପାଣି ଜମିବ ନାହିଁ, ସେସବୁ ମଧ୍ୟ ଗୁରୁତ୍ୱ ଦେବା ଦରକାର।
1: ଆହୁରି ଜାଣିଛ କି ନାହିଁ, ବର୍ଷା ପୂର୍ବରୁ ମିଶା ନେଇକି ଫସଲର ଅବସ୍ଥା ଅନୁଯାୟୀ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ମିଶା ନେବାର ଅଛି। ରୋଗ ପୋକ ଯଦି କ'ଣ ଲାଗୁଛନ୍ତି, ତାର ଆକ୍ରମଣର ଆଶଙ୍କା ଯଦି ଥିବ ବୋଇଲେ ଆମର କୃଷି ବିଭାଗକୁ ଡାକିବା, କୃଷି ବିଶେଷଜ୍ଞମାନେ ଆଖପାଖରେ ଥିବେ ତାଙ୍କମାନଙ୍କର ମିଶା ପରାମର୍ଶ ନେଇକିନା ଏକା ପଦକ୍ଷେପ ନେବା।
0: ସେଟା ସହିତ ଯଦି ଆମେ ଜମିରେ ଖତ ସାର ପ୍ରୟୋଗ କରୁଛୁ, ବର୍ଷା ପୂର୍ବରୁ ଯଦି ପ୍ରୟୋଗ କରୁଛୁ, ବର୍ଷା ପରେ ସେଟା ଧୋଇକି ପଳେଇଯିବ, କିନ୍ତୁ ଆମ ମନରେ କ'ଣ ଥିବ, ଆମେ ତ ଖତ ସାର ଦେଇସାରିଛୁ, ହେଲେ ସେସବୁ ପ୍ରତି ଅଧିକା ଗୁରୁତ୍ୱ ଦେବା। ଯେମିତିକି ଖତ ସାରକୁ ପରେ ଦେବା, ବର୍ଷା କମିଗଲା ପରେ ଦେବା, ଆଉ ସବୁଠୁ ଅଧିକା ନିଜର ମଧ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବା। ଏଇ ପାଣିପାଗ ପରିବର୍ତ୍ତନରେ ନିଜେ ମଧ୍ୟ ଏମିତି କାମ କରିବା ନାହିଁ ଯାହାଦ୍ୱାରା ଆମର ଶରୀର ଖରାପ ହବ। ଆଉ ବର୍ଷା ହେଡି ହଉଛି, ମୋର ଜମି ଯୋଉଠି ଅଛି ମତେ ସେଠି ଯିବାର ଅଛି ବୋଲିକି ଯଦି ଖାଲି ପଡିଆରେ ଜମି ଅଛି ବୋଲି କହିଲେ ଯିବା ନାହିଁ। କେତେବେଳେ କେତେବେଳେ ବିଜୁଳି ମଧ୍ୟ ବହୁତ ଜୋରରେ ମାରୁଛି, ତ ସେସବୁ ପ୍ରତି ଅଧିକା ଗୁରୁତ୍ୱ ଦେବା। ନିଜେ ଭଲ ଥିଲେ ଦି ପଇସା ରୋଜଗାର କରିପାରିବା, ନିଜେ ଭଲ ଥିଲେ ହିଁ ନିଜର ଫସଲରେ ମଧ୍ୟ ଆମେ ଉନ୍ନତି ଆଣିପାରିବା।
1: ନାଇଁ ସତ କଥା, ତ ନିଜର ଦେହକୁ ଦେଖିବାର ଅଛି ଏକା।
0: ହଁ, ତା ସହିତ ସମନ୍ୱୟ ଚାଷ ପ୍ରତି ଆମେ ଅଧିକ ଗୁରୁତ୍ୱ ଦେବା ଦରକାର, କାରଣ ପାଣିପାଗ ଏମିତି ଗୋଟେ କଥା ଯାହା କାହା ହାତରେ ନ ଥାଉଛି, କେତେବେଳେ କ'ଣ ପରିବର୍ତ୍ତନ ହେଉଛି, ତ ଆମେ ଯଦି ଗୋଟିଏ କେବଳ ଚାଷ ଉପରେ ନିର୍ଭର କରିବା ତାହେଲେ ଅସୁବିଧାର ସମ୍ମୁଖୀନ ହେବା। ସେଥିପାଇଁ ଅଳ୍ପ ଅଳ୍ପ କରିବା ପଛେ କିନ୍ତୁ ଚାରି ପାଞ୍ଚଟା ପ୍ରକାରର ଚାଷ କରିବା, ଗୋଟିଏ ଫସଲ ନଷ୍ଟ ହେଲେ ଆଉ ଗୋଟେ ଫସଲର ଲାଭ ତ ଆମକୁ ହେଇପାରିବ।
1: ନାଇଁ ସତ କଥା, ତ ଆଉ କଣ ଏମିତି ଚାଷବାସ ହଉ, କୁକୁଡ଼ା ଚାଷ ଟିକେ ହଉ, ନାନା ରକମର ପଶୁ ପକ୍ଷୀ ଚାଷ ହଉ, କୋଉଠି ବି କହିଲା ଭଳିଆ ଟିକେ ଆମେ ପଇସା ପତ୍ର ଅଲଗା ଜାଗାରେ ଲଗେଇଥିଲେ ବି ତାହିଁରୁ ଏଟା ଚାଷବାସରେ କଣ ଟିକେ ଆମର କ୍ଷତି ଘଟିଲେ ବି ସେଟାରୁ ଆମକୁ ଦୁଇ ପଇସା ମିଳିପାରିବ।
0: ହେଲେ ସେ ବିଷୟରେ ଏକା ଆଜି ଗୋଟେ ସୁନ୍ଦର କଥା ନେଇକି ମୁଁ ଆସିଛି। ଯେହେତୁ ଆଜି ବୁଧବାର ମହିଳାମାନଙ୍କ ଉପରେ କାର୍ଯ୍ୟକ୍ରମ ରହିଛି, ହେଲେ ଛତୁ ଚାଷ କରିକି କିପରି ଲାଭବାନ ହେଇପାରିବା ବୋଲି ଗୋଟେ ଛତୁ ଚାଷୀ, ଯିଏକି ଆମେ କହିପାରିବା ସଫଳ ଛତୁ ଚାଷୀ, ତାଙ୍କ ସହିତ କଥା ହେଇକି ଆସିଛି। ସେ ନିଜର ସ୍ୱାମୀଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ, ବାହାରକୁ ଯାଇକି ଚାକିରି କରିବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା। ଟ୍ରେନିଂ ନେଲା ପରେ ସେ ନିଜେ ଜଣେ ଛତୁ ଚାଷୀ ପାଲଟିଲେ, ଛତୁ ମଞ୍ଜି ମଧ୍ୟ ବର୍ତ୍ତମାନ ତିଆରି କରୁଛନ୍ତି ଏବଂ ଛତୁ ଚାଷ କରିକି ବହୁତ ଲାଭ ମଧ୍ୟ କମାଉଛନ୍ତି। ତା ସହିତ ନିଜେ ମଧ୍ୟ ଚାରିଟି ମହିଳାଙ୍କୁ ରଖିକି ସେମାନଙ୍କୁ ରୋଜଗାର ଦେଇପାରୁଛନ୍ତି। ସେ ଜଣେ

0: ବର୍ତ୍ତମାନ ସମୟରେ ସଫଳ ଛତୁ ଚାଷୀ। ଚାଲ ଆଉ ଡେରି କରିବାନି, ତାଙ୍କ ସହିତ କଥା ହେଇଯିବା।
1: ସତ କଥା, କେତେ କଣ କହିଲ ଆଉ ରହି ହଉନି, ଚାଲ ଶୁଣିଦବା।
2: ଭଉଣୀ ନମସ୍କାର।
3: ନମସ୍କାର,
2: ଟିକେ ପରିଚୟ ଜାଣିବା ପାଇଁ ଚାହୁଁଛୁ।
3: ସମସ୍ତଙ୍କୁ ମୋର ନମସ୍କାର। ମୋ ନାଁ ହଉଛି ଶାନ୍ତି ବଡନାୟକ, ଗ୍ରାମ ଦେବଗନ୍ଦଣା, ଜିପି ବନମାଲିପୁର, ବ୍ଲକ ଲମତାପୁର, କୋରାପୁଟ ଡିଷ୍ଟ୍ରିକ୍ଟ।
2: ଯାହା ବି ବିଷୟ ରହିଛି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ, ଯେ ସଫଳ ଛତୁ ଚାଷ କେମିତି କରିବା, ସେ ବିଷୟରେ ଜାଣିବା ପାଇଁ ଆପଣଙ୍କ ସହିତ ଆମେ କଥା ହବା। ପ୍ରଥମେ କୁହନ୍ତୁ, ଏଇ ଛତୁ ଚାଷ କରିକି କେତେ ଦିନ ହେଲାଣି, କେବେଠୁ ଶିଖିଲେଣି, କେମିତି ଆରମ୍ଭ ହେଲା ଛତୁ ଚାଷ କରିବା?
3: ତମେ ତ ଏମିତି ଚାଷବାସ, ଧାନ ଚାଷ, ମାଣ୍ଡିଆ ଚାଷ, ଏମିତି କରିକି ଆମେ ମୋ ପରିବାର ଚଳୁଥିଲୁ। ତାପରେ ପ୍ରଧାନ NGO ରେ ମୁଁ ଯେତେବେଳେ ଗୋଟେ 4 ବର୍ଷ ପ୍ରାଣୀ ମିତ୍ର ଭାବରେ କାମ ପାଇଲି, ତାପରେ ସେଠିରୁ ଜାଣିବାକୁ ପାଇଲି ଆପିକଲ ଗୋଟେ ସ୍କିମ ଥିଲା। ସେଠି ଆମର 24 ଦିନ କାଲି ସବୁ ଚାଷ ବିଷୟରେ ଶିଖେଇଲେ, ମାଛ ଚାଷ, ମାଛ ଜାଁଳା, କୁକୁଡ଼ା ଚାଷ, ଛେଳି ଚାଷ କେମିତି କରିହବ, ସବୁ ଛତୁ ଚାଷ କେମିତି କରିହବ। ମତେ ଇଚ୍ଛା ଲାଗିଲା ଯେ ଛତୁ ଚାଷ କମ ଜାଗାରେ ବି ଚାଷ କରିହବ ବୋଲିକି। ଆହୁରି ଆମ ଏରିଆରେ ତ ଛତୁ ଚାଷ ବି ବହୁତ କମ ହଉଛି, ଏ ଚାଷ କଲେ 2 ପଇସା ଭଲ ଇନକମ ପାଇହବ। ମୁଁ ନିଜେ ବିହନ ତିଆରି କଲେ ଆମ ଏରିଆରେ ନେଇକି ଲୋକମାନଙ୍କୁ ମଞ୍ଜି ବି ଯୋଗାଇ ପାରିବି, ସେମାନେ ବି 2 ପଇସା ଲାଭ ପାଇପାରିବେ। ସମସ୍ତଙ୍କୁ ତ ଜମି ନଥିବ ନା, କମ କମ ଜମିରେ ବି ଚାଷ କରିକି 2 ପଇସା ଲାଭ ପାଇ ପାରିବେ ବୋଲିକି ମୁଁ ଇଚ୍ଛା କଲି।
2: ବହୁତ ବଢିଆ କଥା।
3: 2021 ମସିହାରୁ ମୁଁ ଆରମ୍ଭ କରିଥିଲି ଛତୁ ମଞ୍ଜି ତିଆରି କରିବା ପାଇଁ। 2016 ମସିହାରୁ ଟିକେ ଟିକେ ଚାଷ କରୁଥିଲି, 2021 ମସିହାରୁ ମୁଁ ଛତୁ ମଞ୍ଜି ତିଆରି କରିବା ଷ୍ଟାର୍ଟ କଲି। 4 ବର୍ଷ ହେଲାଣି ମୁଁ ମଞ୍ଜି ତିଆରି କରିକି।
2: ମଞ୍ଜି କେମିତି ପ୍ରସ୍ତୁତ କରୁଛନ୍ତି ସେ ବିଷୟରେ ଟିକେ କୁହନ୍ତୁ, ଛତୁ ମଞ୍ଜି ବିହନ କେମିତି ପ୍ରସ୍ତୁତ କରୁଛନ୍ତି?
3: ଠିକ ଅଛି ମ୍ୟାଡମ, ଫାଷ୍ଟ ଖାଇବା ଗହମ, ଯୋଉଟା ଗହମ ସୁନାରେ ଆମେ ଅଟା କରି ଖାଉଛୁ, ସେଇ ଗହମକୁ ନ ଫାଟିବା ଗହମ, ଭଲ ଗହମ, ସଫା ଗହମ ଆଣିକି ତାକୁ ଗୋଟେ ଡେକ୍ଚିରେ ସିଝେଇ ଦଉଛୁ। ସିଝେଇ ଦେଲା ପରେ ସେଟାକୁ ମୁହଁ ନ ଫାଟିଲା ପରେ ଟିକେ ଏମିତି ଟାଣୁଆ ଟାଣୁଆ ଥିବ, ତାପରେ ସେଟାକୁ ଆମେ ଶୁଖେଇ ଦେଉଛୁ ଫ୍ୟାନ୍ ତଳେ, ଖରା ଜାଗାରେ ନାହିଁ, ଫ୍ୟାନ୍ ତଳେ ଶୁଖେଇ ଦେଉଛୁ। ଶୁଖିଗଲା ତାକୁ ଆମେ ଶୁଖିଗଲା ବୋଲି କେମିତି ଜାଣିବା? ସେଇଠି ଆମର ଏମିତି ହାତରେ ଦରିଲେ ତାକୁ ଟିକେ ଟିକେ ଅଟା ଅଟା ଲାଗିବ, ମାତ୍ର ପାଣି ଲାଗୁନଥିବ। ଏହି ଗଲା ବୋଲି ଭାବିକି ଆମେ କ୍ୟାଲସିୟମ କାର୍ବୋନେଟ୍ ସେଇଠି ଦେବୁ, ଗୋଳେଇବୁ, ତାପରେ ସେଟା ଜୁରଜୁରା ହେଲା, ଜୁରଜୁରା ହେଇଗଲେ ସେଟାକୁ ଆମେ ସଫା ବଟଲରେ ବା ପଲିଥିନରେ ତାକୁ ପେକ୍ କରିବୁ। ତାପରେ କଟନ ତୁଳା ତାକୁ ମୁହଁ ବନ୍ଦ କରିଦେବୁ, ବନ୍ଦ କରିଦେଲା ପରେ ଅଟୋକ୍ଲଭ ବୋଲି ଗୋଟେ ମେସିନ ଅଛି, ସବୁ ପକେଇବୁ ସ୍ଟେରିଲାଇଜ୍ ହେବା ପାଇଁ, ମାନେ ସେଠି ଯେତେ ଜୀବାଣୁ ଥିବେ ଯେମିତି ସେଇଟା ସବୁ ମୁକ୍ତ ହେବା ପାଇଁ ବଟଲ ଆହୁରି ମଞ୍ଜି। ତାପରେ 2 ଘଣ୍ଟା ଅଦା ଯାଏ ସେ ମେସିନରେ ରହିବ, ଖାଲି ଗ୍ୟାସରେ 2 ଘଣ୍ଟା ଅଦା ବାହାରକୁ ଆଣିବୁ। ଆଣିଲା ପରେ ଆଉ ରହିଲା 12 ଘଣ୍ଟା ଥଣ୍ଡା ହେବା ପାଇଁ ଛାଡିଦେବୁ। ତାପରେ ନାମିନିଆର ଏୟାର ପ୍ଲଗ୍ ମେସିନ ଅଛି, ସେଇଠି ନେଇ ରଖିବୁ। ରଖିଲା ପରେ ତାକୁ UV ଲାଇଟ୍ ଅଛି ସେଇଠି, ମାନେ 5-10 ମିନିଟ୍ ଲଗେଇବୁ, ତାପରେ ବନ୍ଦ କରିକି ସେଇଠି ଆମେ ସାନିଟାଇଜର୍, ନାତ ସଫା ସବୁ କରିକି, ନୂଆ ବ୍ଲଡ୍ ସଫା ଡ୍ରେସ୍, ଆହୁରି ମାସ୍କ ସବୁ ଲଗେଇକି ଆମେ ମଦର କଲଚର ଟ୍ରାନ୍ସଫର କରିବୁ ସବୁ ବଟଲ। ତାପରେ ଧୀରେ ଧୀରେ ଧୀରେ ଧୀରେ ସେ ମଦର କଲଚର ଟ୍ରାନ୍ସଫର କଲା ପରେ ସେଟା ବଢିବ, ପିମ୍ପି ମାଡିବ, ତାକୁ ଗ୍ରୋଥ ହେଲା ପରେ ଚାଷୀ ମାନଙ୍କୁ ସପ୍ଲାଇ କରେ।
2: ଲମ୍ବା ପ୍ରୋସେସ ରହିଛି, ଟିକେ ସମୟ ଲାଗୁଛି, ବହୁତ ଗୁଡ଼ାଏ ମେସିନ ବି ଦରକାର ପଡୁଛି ନା?
3: ହଁ ହଁ।
2: ତ ମେସିନ ର ସୁବିଧା କିଏ ଯୋଗେଇ ଦେଇଛି ଆପଣଙ୍କୁ?
3: BMGF।
2: ଆପଣଙ୍କୁ କିଛି ସେଥିପାଇଁ ପଇସା ବି ମିଳିଥିଲା, ଆପଣ ନିଜେ କିଣିଥିଲେ ନା ଗଭର୍ଣ୍ଣମେଣ୍ଟ ଦେଇଛି ଆପଣଙ୍କୁ, କୋଉ ହିସାବରେ ଯୋଗେଇଛି?
3: ସେଇଟା ଟ୍ରେନିଂ ସରିଲା ପରେ ସେଇଟା ଫ୍ରିରେ ଦେଇଛି।
2: ଛତୁ ଚାଷର ପ୍ରୋସେସ ଯଦି ଆମେ ଜାଣିବା, ଯୋଉ ଆପଣ କହିଲେ ବଟଲ ରେ ଭର୍ତ୍ତି କରିକି ମଞ୍ଜି ବିକୁଛନ୍ତି, ସେ ମଞ୍ଜି ଆଣିବା ପରେ ଆମେ କେମିତି ତାର ବେଡ୍ ପ୍ରସ୍ତୁତ କରିବା, କେମିତି କେତେ ଦିନ ଲାଗୁଛି, କୋଉ ପ୍ରକାର ଛତୁ କରୁଛନ୍ତି ସେଇଟା ଟିକେ କୁହନ୍ତୁ, ଆଉ କେମିତି ପ୍ରସ୍ତୁତ କରିକି କେତେ ଦିନ ଭିତରେ ଛତୁ ମିଳିଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
3: ଠିକ ଅଛି ମ୍ୟାଡମ, ଆମ ଓଡ଼ିଶାରେ ତ 4 ପ୍ରକାର ଛତୁ ଅଛି, ମାତ୍ର ଆମେ କରୁଛୁ 2 ପ୍ରକାର, ମାନେ 4 ପ୍ରକାର ଡିଙ୍ଗରି ଛତୁ, ଫାଳ ଛତୁ, ବଟମ ଛତୁ, ଦୁଧ ଛତୁ। ଆମ ମାନେ ପାଣିପାଗ ଗଲା ପରି ଏପଟେ ଟେମ୍ପରେଚର ମେଣ୍ଟେନାନ୍ସ ସବୁ କରିକି ଆମେ ଡିଙ୍ଗରି ଛତୁ, ଫାଳ ଛତୁ, ଏ 2ଟା ଆମର ଏବେ କୋରାପୁଟରେ କରୁଛୁ। ଡିଙ୍ଗରି ଛତୁ ଖାଲି ଶୀତ ଋତୁରେ ହବ, ଫାଳ ଛତୁ ଖରା ସିଜନରେ ହବ। ଆମକୁ ମଞ୍ଜି ତିଆରି କରିକି 10-20 ଦିନ ଛାଡି ଦେଲା ପରେ ସେଇଟା ମାଡିବ ଧୀରେ ଧୀରେ, ସେଇଟା ନେଇକି ଚାଷୀମାନେ ରଖିକି ଆମେ ଫାଳ, ଦାନ ନଡା, ମାଣ୍ଡିଆ ନଡା, ଅଳସୀ ନଡା, ତାପରେ ସୁଆ ସୁଆ ଏସବୁ, ମାନେ ଯୋଉ ଚାଷ କରିବା ଯୋଉଟା ନଡା ଛତୁ ଚାଷରେ ଲଗେଇ ପାରିହବ, ତାକୁ ଛୋଟ ଛୋଟ କରି 2-3 ଇଞ୍ଚ ଖାଟିକି ଚୁନ ପାଣିରେ ବତେଇ ଦେଉଛୁ, ବୋଲେ ତାର ମାନେ ଫ୍ରିରେ ବି ଜୀବାଣୁ କଣ ଥିବ, ପୋକ ଜୋକ ଥିବ ବୋଲି ସେଟା ଆମେ ଗରମ ପାଣିରେ ନହେଲେ ଚୁନ ପାଣିରେ ବତରେଇ ଦଉଛୁ। 8 ଘଣ୍ଟା ବତରେଇ ଦେଇକି ତାକୁ 8 ଘଣ୍ଟା ଗଲା ପରେ ପାଣି ସବୁ ବାହାର କରିଦଉଛୁ,

0: ତାପରେ ପାଣି ଗଲା, ଆମେ କେମିତି ଜାଣିବୁ ସବୁ ପାଣି ମାନେ ଗଲା ଆହୁରି ଫାଗ ହେଇଛି ମାନେ ଛତୁ ବେଡ୍ ପକେଇବା ପାଇଁ ବୋଲି ଜାଣି ହବ? ଆମେ ହାତକୁ ହାତରେ ଧରିକି ବଲ ସେମିତି ଚିପଡିକି ଧରିବୁ, ଯେତେ ବଳ ଅଛି ସେତିକି, ପାଣି ତଳେ ପଡୁଥିବ ବୋଲି କହିଲେ ହେଇ ନାହିଁ ଆହୁରି ଅଛି ଟାଇମ୍, ତାପରେ ଯଦି ପାଣି ପଡୁ ନାହିଁ ହାତରେ ଲାଗି ଯାଉଛି ଅଟା ଅଟା ଟିକେ ଲାଗୁଛି ବୋଲେ ହେଇଯାଇଛି ଫାଗ। ତାପରେ ଆମେ ତାକୁ ଦୁଇ ପଟେ ମୁହଁ ଥିବ ପଲିଥିନ, ଗୋଟେ ପଟେ ବନ୍ଦ କରିଦେବୁ, ତାପରେ ସେଇଠି ଗୋଟେ ଲେୟାର ଫାଳ ମଞ୍ଜି ଦେବୁ ସାଇଡ ସାଇଡ, ତାପରେ ବେସନ ଖାଇ ବୋଲେ ଡାଲି ଗୁଣ୍ଡ ଯେକୌଣସି ତା ଖାଦ୍ୟ ସେ ବଢିବା ପାଇଁ ତାକୁ ସେ ମଞ୍ଜି ସାଇଡ ସାଇଡ ଯୋଉଠି ଦେଇଛୁ ସେଠି ବେସନ ଦେବୁ, ସେମିତି ହେଇକି 4 ଲେୟାର ହେଇଯିବ, 4-5 ଲେୟାର କରିଦେଇକି ତାକୁ ମୁହଁ ବନ୍ଦ କରିଦେବୁ, ଆର ସାଇଡ ସାଇଡ ସବୁବେଳେ କଣା କରିଦେବୁ, ଆମେ ଯେମିତି ନିଶ୍ୱାସ ନେଉଛି ସିଏ ବି ନିଶ୍ୱାସ ନେବ ଛତୁ ବି
1: ଠିକ
0: ସେଥିପାଇଁ।
1: ଠିକ
0: ଆର ତାର 20 ଦିନ ଗଲା ପରେ ସେଟା ରଖିଦେବୁ, 20 ଦିନ ଗଲା ପରେ ତାର ଯେମିତି ବଟଲ ଦଳା ହେଇକି ମାଡିଥିଲା ପିମ୍ପି ସେଇଟା ବି ମାଡିବ ଧୀରେ ଧୀରେ, 20 ଦିନ ଗଲା ପରେ ତାକୁ ପାଣି ଦେବୁ, ପାଣି ଦେଲା ପରେ 25 ଦିନ ପରେ ନେଇକି କଡ କଡ କଡ ଆଣବ,
1: କେତେ
0: ପଚିଶ
1: ଦିନ
0: ଅଧେ
1: ପରେ, କେତେ ଦିନ
0: ପଚିଶ
1: ପରେ
0: ଦିନ ପରେ
1: କାଢ଼ିବେ ସେ କଠ ଯାକୁ?
0: 28-30 ତାରିଖ ଏମିତି,
1: ମାସେ
0: ଅଠେଇଶ
1: ଲାଗୁଛି ପୁରା?
0: ଛତିଶ ଭିତରେ ମାସେ ଲାଗିଯାଉଛି। ହଁ,
1: ହଁ
0: ଗୋଟେ ଡିଙ୍ଗରି ଛତୁ ବାହାରିବା ପାଇଁ ମାସେ ଲାଗିବ, ମାତ୍ର ଫାଳ ଛତୁ 12-15 ଦିନ।
1: ତେବେ ପାଳ ଛତୁର ଅଧିକ ଡିମାଣ୍ଡ ରହିଛି ନା ଢିଙ୍ଗିରି ଛତୁର?
0: ଫାଳ ଛତୁର ବି ବୋଲେ ମାର୍କେଟରେ ବହୁତ ଡିମାଣ୍ଡ ରହୁଛି, ଡିଙ୍ଗରି ଛତୁ ବି ଏପଟେ ଲୋକମାନେ ଖାଇବା ଅଭ୍ୟାସ ହେଇଗଲେଣି ତ ବହୁତ ଡିମାଣ୍ଡ, 200 ଟଙ୍କା କିଲୋ ହେଲେ ବି ପୁରା ଅଣ୍ଟୁ ନାହିଁ।
1: ଶ୍ରାବଣ ମାସରେ ଶ୍ରାବଣ କଢ ଆସିବାଟା, ଏଇସବୁ ବର୍ତ୍ତମାନ ଆଧୁନିକ ଜ୍ଞାନ କୌଶଳରେ ନିଜେ ଆମେ ତିଆରି କରିଦେଇ ପାରୁଛୁ। ଦିଟା ଯାକର ସମାନ ଟେଷ୍ଟ ରହୁଛି?
0: ନାଇଁ, ପାଳ ଛତୁର ବହୁତ ଅଧିକ ଟେଷ୍ଟ ବୋଲି କହୁଥିବେ ଲୋକମାନେ ମଟନ ଖାଇଲା ପରି ବୋଲି, ଡିଙ୍ଗରି ଛତୁ ଟିକେ କମ।
1: କମ ରହୁଛି, ତଥାପି
0: ହଁ,
1: ଢିଙ୍ଗିରି ଛତୁକୁ ବି ଲୋକ ପସନ୍ଦ କରୁଛନ୍ତି।
0: ବହୁତ ପସନ୍ଦ କରୁଛି, ଗାଁ ଗହଳି ଲୋକ କାଲି ଡିଙ୍ଗରି ଛତୁକୁ ପସନ୍ଦ କରୁଛନ୍ତି।
1: ତେବେ ଆଉ ଗୋଟେ କଥା ଏଠି ଜାଣିବା ପାଇଁ ଚାହୁଁଛି, ଗୋଟିଏ ବଟଲ ରୁ କେତେ ମାତ୍ରାରେ ଛତୁ ବାହାରି ଯାଉଛି?
0: ଗୋଟେ ବଟଲ କୁ 200 ଗ୍ରାମ ରହୁଛି, ଗୋଟେ ବଟଲ ରେ ଗୋଟେ ବେଡ୍ ହବ, ଗୋଟେ ବେଡ୍ ରେ 3 କିଲୋ ବି ବାହାରି ଯାଉଛି, ମାତ୍ର 2 କିଲୋ ବି ହିସାବ କରନ୍ତୁ ମ୍ୟାଡମ, 2 କିଲୋ ବାହାରିଲେ 200 ଟଙ୍କା ହିସାବରେ 400 ଟଙ୍କା,
1: 400 ଟଙ୍କା
0: ଗୋଟେ ବେଡ୍
1: ଖର୍ଚ୍ଚ?
0: ରେ କିଛି ନହେଲେ ବି 70 ଟଙ୍କା ଖର୍ଚ୍ଚ ହଉଛି,
1: ହଁ
0: ଫାଳ ଖର୍ଚ୍ଚ ତାପରେ ସେ ବେସନ ଚୁନ ଫାଳ ସବୁ ମିଶେଇକି 70 ଟଙ୍କା ଖର୍ଚ୍ଚ ହଉଛି,
1: ଟୋଟାଲ ମଞ୍ଜିଟା କେତେ ପଡୁଛି?
0: ସେଇଟା 30 ଟଙ୍କା।
1: ତ
0: ହଁ,
1: ଆମେ 100 ଟଙ୍କା ଖର୍ଚ୍ଚ କଲେ ପାଖାପାଖି ଆମକୁ ମିଳିଯାଉଛି 400 ଟଙ୍କା।
0: 400 ଟଙ୍କା,
1: ତ
0: 300 ଟଙ୍କା।
1: ଆଜ୍ଞା, କେତେ ବେଡ୍ କରିବାକୁ ପଡିବ, ମାନେ ଜଣେ ଯଦି ଛତୁ ଚାଷ କରିବା ପାଇଁ ଚାହୁଁଛି କେତେ ଏରିଆରେ କେତେ ବେଡ୍ କରିବାକୁ ପଡିବ ତାକୁ?
0: 20x30 ର ଭିତରେ ବି ସାନରୁ ବି ଆରମ୍ଭ କରିହବ, ସେଇଠି ଆମର 1000 ରୁ 1500 ବେଡ୍ ବି ଧରିବ, ଲେୟାର ଲେୟାର କରି ଧରିଲେ କିଛି ନହେଲେ ବି 200 ବେଡ୍ ବି ଧରିବ। ଗୋଟେ ଚାଷୀ ଯଦି 200 ବେଡ୍ କଲା ଗୋଟେ ସିଜନ ରେ, ଗୋଟେ 14,000 ଖର୍ଚ୍ଚ ହଉଛି, 200 ବେଡ୍ କୁ 14,000 ଖର୍ଚ୍ଚ ହେଲା ବେଳକୁ 62,000 ନା କେତେ ଲାଭ ରହୁଛି, ମାନେ ମାସେ ଭିତରେ ଏତିକି ଲାଭ କରିବା ପାରିବ ଚାଷୀ, ମାନେ ସବୁ ଧାନ ଚାଷ ମାଣ୍ଡିଆ ଚାଷ ନେଇକି 4 ମାସରେ ତରେ ଯାଇକି ଫଳ ପାଉଛୁ, ମାତ୍ର
1: ହଁ,
0: ଏ ଛତୁ ଚାଷରେ ମାସେ ଭିତରେ ନେଇକି ମୋର ଫଳ ପାଇ ହବ।
1: ତେବେ ଆପଣ ତ କହିଲେ ଯେ ଆପଣ ଟ୍ରେନିଂ ନେଇକି ଏସବୁ କରୁଛନ୍ତି, କେତେ ଜଣ ଲୋକ କାମ କରୁଛନ୍ତି ଆପଣଙ୍କ ପାଖରେ ମାନେ ରହିକି, ନା ଆପଣ ଏକୁଟିଆ କରିଦେଇ ପାରୁଛନ୍ତି ସବୁ ସବୁ କିଛି?
0: ସବୁକିଛି ଏକୁଟିଆ କରିହବ ନାହିଁ, ଆହୁରି ମୋ ପାଖରେ ମ୍ୟାନେଜମେଣ୍ଟ ଅଛି ସପୋର୍ଟ କରୁଛନ୍ତି, ଆହୁରି 4 ଜଣ ଲେବର
1: ତ ନିଜେ କାମ କରୁଛନ୍ତି, ନିଜେ ରୋଜଗାର କରୁଛନ୍ତି, ସେମାନଙ୍କୁ ମଧ୍ୟ ରୋଜଗାର ଦେଇ ପାରୁଛନ୍ତି। ତ ନିହାତି ଭାବରେ ଆମେ କହିପାରିବା ଯେ ପାରମ୍ପରିକ ଚାଷ ଯାହା ବି ରହିଛି, ଜମିରେ ଦିନ ରାତି କଷ୍ଟ ପଡିକି ଚାଷ କରିବା ଅପେକ୍ଷା ଯଦି ଆମେ ଟିକେ ମୁଣ୍ଡ ଲଗେଇବା, ଟିକେ ଅଧିକ ଜ୍ଞାନ କୌଶଳ ଆପଣେଇକି ଚାଷ କରିବା, ଆମେ ନିହାତି ଆମକୁ ଅଧିକା 2 ପଇସା ଲାଭ ମଧ୍ୟ ମିଳିପାରିବ।
0: ହଁ ମ୍ୟାଡମ, ମୁଁ ଏଇଆ ହିଁ ବୁଝାଉଛି ଚାଷୀମାନଙ୍କୁ, ଲୋକମାନେ ନାଇଁ ଆମେ କରିପାରିବୁନୁ, ଆମ ପାଖରେ ସପୋର୍ଟ ନାହିଁ, ଆମ ପାଖରେ ପଇସା ନାହିଁ ବୋଲୁଛନ୍ତି, ମୋର ବି ସେମିତି ଅସୁବିଧା ହେଇଛି, ମୋର ତ ମୁଁ ଫାଟ ବି ପଡି ନାହିଁ ହେଲେ ବି ମୁଁ କରିପାରୁଛି, ମୋ ପାଖରେ କିଏ ସପୋର୍ଟ ନଥିଲେ, ମୋ ହଜବେଣ୍ଡ ସପୋର୍ଟ ଦେଲେ ହେଲେ ବି ମୁଁ କରିପାରୁଛି।
1: ଜଣେ 2 ଜଣରୁ ଆରମ୍ଭ କରିକି ଆପଣ ଏବେ ଜଣେ ସଫଳ ଛତୁ ଚାଷୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିତି କେବେ ବିଫଳ ହେଇଛି କି, ମାନେ ମଞ୍ଜି ପକେଇଲା ପରେ ଛତୁ ବାହାରିନି?
0: ସେମିତି କିଛି ତ ଆମର ହେଇ ନାହିଁ, ମୋର ମାନେ ମୁଁ ଟ୍ରେନିଂ ସରିକି ଆସିଥିଲି, ମୋର ପାଖରେ ମେସିନ୍ ନଥିଲା, ସେତିକି ସମୟରେ ମୁଁ କଣ କଲି ଭୁବନେଶ୍ୱରରୁ ମୁଁ ମଞ୍ଜି ମଗେଇଥିଲି, ସେତେ ଛତୁ ବିଷୟରେ ସେତେ ଜାଣିନଥିଲି, ଖାଲି ଚାଷ କରିବା ପାଇଁ ମଗେଇଥିଲି, 10,000 ଟଙ୍କା ଫାର୍ଷ୍ଟ ମଗେଇଥିଲି ଡିଙ୍ଗରି ଛତୁ ପାଳ ଛତୁର, ମଞ୍ଜି ମୁଁ ସେତେ ଜାଣିନଥିଲି, ଆଣିକି ଡିଙ୍ଗରି ପାଳ ଛତୁକୁ ଡିଙ୍ଗରି ଛତୁ ପ୍ରସେସ ରେ ଲଗେଇଦେଲି, ଲଗେଇ ଦେଲା ବେଳକୁ ନେଇକି ଗୋଟେ ବି ଛତୁ ବାହାରିଲା ନାହିଁ, ଆହୁରି ଚାଷୀମାନଙ୍କୁ ବିକ୍ରି କରିଦେଇଥିଲି, ସେମାନେ ମଧ୍ୟ ମତେ କମ୍ପ୍ଲେନ୍ କରିଦେଲେ ଯେ ସାନ୍ଦି ଦିଦି ଛତୁ ବାହାରିଲା ନାହିଁ ବୋଲିକି ବହୁତ କହିଥିଲେ, ତାପରେ ମୁଁ ନିଜେ ମଞ୍ଜି ତିଆରି କଲି, ସେତିକି ଟାଇମ୍ ରେ ମୋ ମଞ୍ଜି

0: ନେଲେ ନାହିଁ ଚତୁବାହାର ନାହିଁ ବୋଲିକି ମୁଁ ସେଇଠି ବହୁତ କଷ୍ଟ ପାଇଛି। ତାପରେ ନାଇଁ ମୁଁ ମାନେ ମୁଁ ନିଜେ ମୋ ବେଡ୍ ପକେଇବି, ତାପରେ ଦେଖିବି କଣ ହଉଛି, ତାପରେ ଚାଷୀମାନଙ୍କୁ ଦେବି। ପାଷ୍ଟ ବର୍ଷ ମୁଁ 200ଟା ବେଡ୍ ପକେଇଲି, ପକେଇଲା ପରେ ମୁଁ ଲାଭ ପାଇଲି 70,000। ତାପରେ ଚାଷୀମାନେ ସବୁ ଦେଖିଲେ ହଁ ଏବେ ବାହାରୁଛି ବୋଲିକି ନେଇ ସବୁ ନେଇକି ପକଉଛନ୍ତି। କେବେ ତ ମୁଁ 4 ବର୍ଷ ହେଲାଣି ମୋଠୁ ବିହନ ନେଇଛନ୍ତି, ସେମାନେ ସବୁ
1: କିନ୍ତୁ କମ୍ପ୍ଲେନ୍ କରୁନାହାନ୍ତି,
0: କମ୍ପ୍ଲେନ
1: ବିହନ,
0: କରୁନାହାନ୍ତି।
1: ହଁ
0: ମୁଁ
1: ବିହନରୁ
0: ସେଇଟା
1: ଛତୁ
0: ଅଲଗା
1: ହଉଛି।
0: ବିହନ ଆଣିକି, ହଁ ଅଲଗା ବିହନ ଆଣିକି ମୁଁ ପକେଇଥିଲି, ସେଥିପାଇଁ ସେଟା ବି ଭଲ ବିହନ। ପାଳଛତୁ ପ୍ରୋସେସରେ ଆମେ ପକେଇଲେ ବାହାରି ଯାଇଥାନ୍ତା, ଆମେ ଡିଙ୍ଗରି ଚତୁ ପ୍ରୋସେସରେ ପକେଇଥିଲୁ।
1: ତାର ଦିଟା ଯାକ ପ୍ରୋସେସ ଅଲଗା, ପାଳ ଛତୁର
0: ଅଲଗା
1: ପ୍ରୋସେସ ବି ଅଲଗା।
0: ଅଲଗା ଅଲଗା, ସେଇଟା
1: ହଁ
0: ଲମ୍ବା ଲମ୍ବା ପାଳ କୁହ।
1: ଆଚ୍ଛା, ଓ ପାଳର ପ୍ରୋସେସ କୁ ଦେଖିକି କରିବାକୁ ପଡିବ।
0: ହଁ
1: ହଁ, ତ ତେବେ ନିହାତି ଭାବରେ ଆପଣଙ୍କ କଥା ଶୁଣିକି ଆମ ଚାଷୀ ଭାଇ ଭଉଣୀ ମାନେ ଉପକୃତ ହେଇଥିବେ। ଆମେ ଯଦି କହିବା ଚାଷୀ ଭଉଣୀ ମାନେ ଯେତେବେଳେ ମାନେ ଜମିରେ ଚାଷ କରୁଛନ୍ତି କିମ୍ବା ସାହାଯ୍ୟ କରୁଛନ୍ତି ପରିବାରକୁ, ସେମାନେ ଯଦି କିଛି ଅଲଗା ଧରଣର ଚାଷ କରିବେ ତ ଅଧିକା ଲାଭ ମଧ୍ୟ ହେଇପାରିବ ଏବଂ ନିଜ ଘରକୁ ମଧ୍ୟ ଦେଖିପାରିବେ, ତା ସହିତ ନିଜ ପରିବାରକୁ ଦେଖିପାରିବେ, ତା ସହିତ ନିଜେ କାମ ମଧ୍ୟ କରିପାରିବେ। ଆପଣଙ୍କ କଥା ସେମାନଙ୍କୁ ଭଲ ଲାଗିଥିବ ବୋଲି ମୁଁ ଆଶା କରିବି।
0: ମୁଁ ମୋର ଚାଷୀ ଭାଇ ଭଉଣୀକୁ ମୁଁ କହିବା ପାଇଁ ଚାହୁଁଛି, ଆମେ ମାନେ ସବୁ ଚାଷ କରୁଛୁ, ବହୁତ ପରିଶ୍ରମ କରିକି, ଧାନ ଚାଷ ମାଣ୍ଡିଆ ଚାଷ ମାନେ ବହୁତ ପରିଶ୍ରମ କରିକି କରୁଛୁ। ଏଇଟା ଆମେ କମ୍ ଜାଗାରେ କମ୍ ଖର୍ଚ୍ଚରେ କମ୍ ପାଣି ପାଣି ମାନେ ସବୁ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ, ଛତୁ ଚାଷ କରନ୍ତୁ। ଆହୁରି ଯଦି କାହାକୁ ଟ୍ରେନିଂ ଦରକାର ଛତୁ ଛତୁ ଚାଷ କରିବା ପାଇଁ ବୋଲେ ମୋତେ କଣ୍ଟାକ୍ଟ କରନ୍ତୁ, ମୁଁ ଆପଣଙ୍କ ପାଖରେ ରହିଲି ଛତୁ ଚାଷ କରିବା ପାଇଁ ମୁଁ ସପୋର୍ଟ କରିବି। ମା ଆଗେଇଲେ ଦେଶ ଆଗେଇବ, ମା ଚାହିଁଲେ ନେଇକି ସବୁ କିଛି କରିହବ, ଗୋଟେ ମା ଚାହିଁଲେ ଗୋଟେ ପରିବାରକୁ ଦେଖିହବ, ମୋ ପୁଅ ଝିଅକୁ ପଢେଇ ହବ, ମାନେ ସବୁ କିଛି କରିହବ, ସେଥିପାଇଁ ମା ନେଇକି ଆଗରେ ହବାର ଅଛି।
1: ଆପଣଙ୍କର ସମୟ ପାଇଁ ଆମ ସହିତ କଥା ହେବା ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଏତେ ସୁନ୍ଦର ଆମକୁ ବୁଝେଇଲେ ଯେ କେମିତି ପ୍ରୋସେସରେ ଛତୁ ଚାଷ କରିହବ। ଆପଣଙ୍କୁ ମଧ୍ୟ ଆମେ ଶୁଭକାମନା ଜଣେଇବୁ ଯେ ଆଗକୁ ଏମିତି ଛତୁ ଚାଷ କରନ୍ତୁ ଏବଂ ସଫଳ ହୁଅନ୍ତୁ।
0: ହଁ ଧନ୍ୟବାଦ ମ୍ୟାଡମ୍।
2: ସତ କଥା ହଉ, ତମେ ପଚାରିବାକୁ ତାଙ୍କେ କହିବାକୁ କହିଲା ଭଳିଆ ଗୋଟେ ସଫଳ ଚାଷୀଗା ତାଙ୍କେ ଇମିତିକା ଶୁଣିକିନା ମା ଭଉଣୀମାନେ ଆମର ଆତ୍ମନିର୍ଭରଶୀଳ ହବା କଥା ଏକା ପଛରେ ନ ରହିକିନା। ହେଲେ ବେଶୀ କଥାବାର୍ତ୍ତା ଏବେ ହେଲୁ ଆମେ, ଗୀତ ବାଜନା ଗୋଟେ କଣ ଗୋଟେ କରିବା ପରା।
3: ହଁ ହଁ କରିବା ନା, ଏ ବୈଠକ ଘରେ ଗୀତ ବାଜନା ନହେଲେ ହବ କି?
2: ହବ
3: ଚାଲ ଶୁଣେଇ ଦବା ଗୀତ,
2: ଶୁଣିଦବା।

0: ହେଲେ କୁଚାଷୀ ଭାଇ ଭଉଣୀ ମାନଙ୍କର କଥା ଆଣିଛ କି ନାହିଁ?
1: ଆଣିଛି ଆଣିଛି, ନ ଆଣିଲେ ହବ କି? ହେଲେ କଣ ଆଣିଛି, କାଠୁ ଆଣିଛି, ସିଧା ଶୁଣିଦିଅ, ଚାଲ
0: ଚାଲ। ହେଲେ
1: ସ୍ୱାଗତ କରୁଛୁ ଭାଇ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ। ଆପଣଙ୍କର ପ୍ରଥମେ ଟିକେ ପରିଚୟ ପ୍ରଦାନ କରିବେ।
2: ନମସ୍କାର, ମୋ ନାଁ ହଉଛି ତପନ କୁମାର ପଣ୍ଡା, ମୋ ଗାଁ ନାଁ ହଉଛି ଭୈରବ ସିଂହପୁର, ଜିଲ୍ଲା କୋରାପୁଟ।
1: ବହୁତ ବହୁତ ଧନ୍ୟବାଦ ସମୟ ଆମକୁ ଦେଲେ। ଆମେ ଆଜି ଜାଣିବାକୁ ଚାହିଁବୁ ଆମର ଆଜିର ଚାଷୀର କ୍ରମରେ, ତ ଚାଷବାସରେ ଆପଣ କେବେଠାରୁ ଅଛନ୍ତି?
2: ଦେଖନ୍ତୁ, ଦୀର୍ଘ 96 ମସିହାରୁ ଯେତେବେଳେ ମୋର ଗ୍ରାଜୁଏସନ କମ୍ପ୍ଲିଟ ହେଲା ବିକ୍ରମ ଦେବ କଲେଜରେ ମୋର ପଢା ସରିଲା, ତାପରେ ମୁଁ ଯେହେତୁ ଆମମାନଙ୍କର ଚାଷ ଜମି ଥିଲା ତେଣୁ ଆମେ ଚାଷ କାମ କରିବା ପାଇଁ ଇଚ୍ଛା ପ୍ରକାଶ କଲୁ ଏବଂ 96 ମସିହାରୁ ପାଖାପାଖି 30 ବର୍ଷ ହେଲା ମୁଁ ଚାଷ କରୁଛି।
1: ଜାଗା ନିଜର ଅଛି?
2: ହଁ, ମୋର ନିଜର ଜମି ଅଛି, ଆମ ଭାଇମାନଙ୍କର ବାପାମାନଙ୍କର ସମସ୍ତଙ୍କର ଆମେ ମିଳିତ ଭାବରେ ଅଛୁ, ତ ଆମର ଜମି ହିଁ ଆମେ ଚାଷ କରୁଛୁ।
1: କାହାକୁ ଲଗେଇବି ଥିବେ ଆପଣ ନିଜେ କରିବା ସହିତ?
2: ହଁ, ଗୁଡାଏ ମୂଲିଆ ଆମ ପାଖରେ ଅଛନ୍ତି, ସେମାନେ କାମ କରୁଛନ୍ତି ଏବଂ ସେମାନଙ୍କର ପରିବାର ଉପରେ ମଧ୍ୟ ଆମେ ରୋଜଗାର ଗୋଟେ ମାଧ୍ୟମ ହେଇଛି ଆମ ମାଧ୍ୟମରେ।
1: ତ ଏବେ କଣ ମାନେ ଏବେ ତ ବର୍ଷା ଦିନ, ଯାହା ବି ଥିବ ଟିକେ ଷ୍ଟପ୍ ହିଁ କରିଦେଇଥିବେ, ତ ଆଗକୁ କଣ ଲଗେଇବାର ଅଛି, କେବେ କରିବେ, କଣ କରିବେ, ତା ବିଷୟରେ ଆମକୁ ଟିକେ କୁହନ୍ତୁ ଭାଇ।
2: ଦେଖନ୍ତୁ, ଏବେ ତ ଆମର ମୁଖ୍ୟ ଫସଲ, ବିଶେଷ କରି ଆମର କୋରାପୁଟ ଜିଲ୍ଲାର ମୁଖ୍ୟ ଫସଲ ଧାନ ଫସଲ, ଯେହେତୁ ଆମର ବର୍ଷା ପ୍ରବଳ ବର୍ଷା ହଉଛି ଆମର କୋରାପୁଟ ଜିଲ୍ଲାରେ, ତେଣୁ ପନିପରିବା ଆମେ ଆଗକୁ ଯେତେବେଳେ ଆମର ଆସିବ ଦଶହରା ସମୟ ଆସିବ, ଯେତେବେଳେ ଆଉ ଗୋଟେ ମାସ ପରେ ଯେତେବେଳେ ଆସିବ, ଆମର ପ୍ରସ୍ତୁତି ପ୍ରାୟ ଆରମ୍ଭ ହେଇଗଲାଣି, ଆମର ଜମି ପ୍ରସ୍ତୁତି ବର୍ତ୍ତମାନ ଆରମ୍ଭ ହେଲାଣି ପନିପରିବା ପାଇଁ, ଏବଂ ଆମେ ଆଗାମୀ ଦଶହରା ଶରତ ଋତୁରେ ଯୋଉ ଆସିବ ଆମର ସିଜନଟା ଶୀତ ଋତୁ, ତାହେଲେ ଆମେ ଗୋଟେ ପନିପରିବା ଚାଷ ଆରମ୍ଭ କରିବୁ ଏବଂ ଆଗକୁ ଗୁଡାଏ ଯୋଜନା ବି ରଖିଛୁ ପନିପରିବା ଚାଷ କରିବା ପାଇଁ।
1: ହେଲେ ପନିପରିବା କଣ ସବୁ ଲଗାଉଛନ୍ତି ଭାଇ ଆପଣ?
2: ଦେଖନ୍ତୁ, ଆମେ ବିଶେଷ କରି ଶୀତ ଦିନରେ ବର୍ତ୍ତମାନ ଆମର ମୁଖ୍ୟ ହଉଛି ଆମର ପିଆଜ ଚାଷ ହଉଛି, ଟମାଟୋ ଚାଷ ହଉଛି, ବାଇଗଣ ଚାଷ ହଉଛି ଏବଂ ଭେଣ୍ଡି ବି ହଉଛି ଆପଣଙ୍କର, ଗୁଡାଏ ପ୍ରକାର ପନିପରିବା ଚାଷ ହଉଛି, କିନ୍ତୁ ଆମେ ମୁଖ୍ୟ ଭାବରେ ଟମାଟୋ ଏବଂ ବାଇଗଣ ଏବଂ ପିଆଜ ଏବଂ କଖାରୁ, ବିଶେଷ କରି କଖାରୁ, ଏବଂ ଆପଣମାନେ ଏବଂ ଆପଣମାନଙ୍କର ଶ୍ରୋତା ବନ୍ଧୁମାନେ ଏଇ ଜିନିଷ ବି ଶୁଣିକି ଖୁସି ହେବେ, ଆମେ ଯୋଉ କଖାରୁ ମାନେ ଆମର କୋରାପୁଟ ଭାଷାରେ ଆମେ ଯୋଉ ବୋଇତାଳୁ ବୋଲି ଆମେ କହୁଛେ, ଏ ବୋଇତାଳୁ ଆମେ ପଠାଉଛୁ ଜଗନ୍ନାଥ ମନ୍ଦିରକୁ, ଏବଂ ଯୋଉ ଶ୍ରୋତାବନ୍ଧୁ ଏବଂ ଚାଷୀ ଭାଇ ମାନେ ଶୁଣୁଛନ୍ତି ମୋର ଏଇ କଥା, ଆପଣମାନେ ବି ଆମମାନଙ୍କ ସହିତ ଯୋଗାଯୋଗ କରନ୍ତୁ, ଯୋଡ଼ି ହୁଅନ୍ତୁ, ଆପଣମାନେ ବି କଖାରୁ ଚାଷ କରନ୍ତୁ, ଯେହେତୁ ଆର ମାର୍କେଟ ସୁବିଧାଟା ଅଛି, ଆମେ ବି ଆପଣମାନଙ୍କୁ ସାହାଯ୍ୟ କରିବୁ ଆପଣଙ୍କର କଖାରୁ କିପରି ଉଚିତ ମୂଲ୍ୟରେ ଆପଣଙ୍କର ଘର ପାଖରୁ ଏବଂ ଟଙ୍କା ଆପଣଙ୍କ ସାଙ୍ଗେ ସାଙ୍ଗେ ପେମେଣ୍ଟ କରାଯିବ ଏବଂ ସେ କଖାରୁକୁ ପୁରୀ ମନ୍ଦିରକୁ ଯିବ ବିକ୍ରି ବଟା ପାଇଁ, ଏବଂ ଏ ସୁବିଧାଟା ଅଛି। ଏବଂ
1: ଶୀତ ଦିନରେ ଆପଣ ନିଜ ପାଇଁ ବି ରଖିକି ବାକି ସବୁ ବିକ୍ରି ବଟା କରିଦେଉଥିବେ ବୋଧେ ଆପଣ ଯେମିତି କହୁଛନ୍ତି, ବହୁତ ସାରା ତ ବାହାରୁଥିବ ପନିପରିବା?
2: ହଁ, ପନିପରିବା ତ ବହୁତ ପନିପରିବା ଆମେ କରିବା ସହିତ ଗୁଡାଏ ଚାଷୀ ମଧ୍ୟ କରୁଛନ୍ତି ପନିପରିବା ଚାଷ, କିନ୍ତୁ ଚାଷୀମାନଙ୍କର ଅସୁବିଧା ହଉଛି ଆମ ପାଖରେ ଶୀତଳ ଭଣ୍ଡାର ଅଭାବ ହଉଛି, ବିଶେଷ କରି ମୁଁ ଆପଣଙ୍କୁ ଯୋଉ କଥାଟା କହିଲେ ଯୋଉ କଖାରୁ ଚାଷ, କାରଣ କଖାରୁ ଚାଷରେ ବହୁତ ଡିମାଣ୍ଡ ରହୁଛି ଆପଣଙ୍କର ଉପକୂଳବର୍ତ୍ତୀ ଅଞ୍ଚଳରେ, ବିଶେଷ କରି ପୁରୀ ମନ୍ଦିରରେ ସେ ପାଖାପାଖି ଆପଣଙ୍କର ଏଇ ଜିନିଷଟା ଡିମାଣ୍ଡ ରହୁଛି, ଏବଂ ଯେହେତୁ ଆମର ଗୁଡାଏ ଜିନିଷରେ ମାର୍କେଟର ସୁବିଧାରେ ଟିକେ ଅସୁବିଧା ରହୁଛି, ହାତ ପାହାନ୍ତରେ ଆମର ବଜାର ସୁବିଧା ନାହିଁ, ତେଣୁ ମୁଁ ଭାବୁଛି ଆପଣଙ୍କ ମାଧ୍ୟମରେ ଅନୁରୋଧ କରୁଛି, ଯଦି ଆମର କୋଲ୍ଡ ଷ୍ଟୋର୍ର ବ୍ୟବସ୍ଥା କରାଯିବ ତାହେଲେ ଏଇ ଯୋଉ ଭରପୁର ସୁବିଧା ଅଛି କୋରାପୁଟ ଜିଲ୍ଲାରେ ପନିପରିବା ଚାଷ କରିବା ପାଇଁ, ମୁଁ ଭାବୁଛି ଆହୁରି ଗୁଡାଏ ଚାଷୀ ଆଗଭର ହେଇପାରିଥାନ୍ତେ ଏଇ ପନିପରିବା ଚାଷ କରିବା ପାଇଁ।
1: ହେଲେ ଆପଣଙ୍କର ଯାହା ବି ବାହାରୁଛି ଭାଇ, ସବୁ ତ ସରିପାରୁନଥିବ, ଆପଣ କେମିତି କଣ କରୁଛନ୍ତି ସେସବୁ?
2: ଦେଖନ୍ତୁ, ଚାଷ ମାନେ ଏଇ ପନିପରିବା ଚାଷ ବିଶେଷ କରି ଯେତିକି ଲାଭଦାୟକ ସେତିକି ମାନେ କ୍ଷତି ବି ବେଳେବେଳେ ଆସୁଛି, ଅଦିନିଆ ବର୍ଷା ହଉଛି, ବଜାର ସୁବିଧା ଦରଦାମ ଯଦି କମିଯାଉଛି ତାହେଲେ ତାକୁ ରଖିବାର ଯୋଉ ଜିନିଷ ଆମେ ଆଲୋଚନା କରୁଥିଲେ, କୋଲ୍ଡ ଷ୍ଟୋର୍ ନଥିବା ଯୋଗୁଁ ଆମର ରଖିବାର ସଂରକ୍ଷଣ କରିବାର ଅସୁବିଧା ହଉଛି, ତେଣୁ ତାକୁ ଆମେ ବିକ୍ରି ବଟା ଯେକୌଣସି ପ୍ରକାରେ କରିବାକୁ ହିଁ ପଡୁଛି, ଉପଯୁକ୍ତ ମୂଲ୍ୟ ବି ସମୟ ସମୟ ମିଳୁନାହିଁ, ତେଣୁ ଅଭାବୀ ବିକ୍ରିର ବି ଆମେ ଶିକାର ହଉଛୁ। ଆମେ ଯେତିକି ଆମର ପିଆଜ ଆମେ ଯେତିକି ଆବଶ୍ୟକ ରଖିଲୁ, କିନ୍ତୁ ତାପରେ ଆମେ ସେତିକି ବ୍ୟବସ୍ଥାରେ ଆମେ ତାକୁ ବିକ୍ରି ବଟା ହିଁ କରିବାକୁ ପଡିବ, ଆଉ ତାର ଯୋଉ ସଂରକ୍ଷଣ ବ୍ୟବସ୍ଥା ଯୋଉ ହେଇଛି ସରକାର

0: ସ୍ତରରେ ଯୋଉ ପିଆଜ ବିଶେଷ କରି ପିଆଜ ସଂରକ୍ଷଣ ବ୍ୟବସ୍ଥା ହେଇଛି ହର୍ଟିକଲଚର ଉଦ୍ୟାନ ବିଭାଗ ତରଫରୁ, କିନ୍ତୁ ଆମର ତିନି ମାସ ପାଇଁ ବ୍ୟବସ୍ଥା ହଉଛି, କିନ୍ତୁ ତିନି ମାସ ପରେ ଯେହେତୁ ଏ ଅଞ୍ଚଳଟା ଗୋଟେ ଥଣ୍ଡା ଅଞ୍ଚଳ ଆଉ ବର୍ଷା ବି ହଉଛି ଜୋର ହଉଛି, ତେଣୁ ସେ ସଂରକ୍ଷଣ ହେଇପାରୁନାହିଁ। ଆଉ ବିଶେଷ ଭାବରେ ସରକାରୀ ସ୍ତରରେ ଯୋଉ ନିଷ୍ପତ୍ତି ହେଇଛି ପିଆଜ ସଂରକ୍ଷଣ କରିବା ପାଇଁ, ଏବଂ ସରକାର ଗୁଡାଏ ପ୍ରୋତ୍ସାହନ ବି ଦଉଛନ୍ତି, କିନ୍ତୁ ଯୋଉ ପ୍ରକାର ପ୍ରୋତ୍ସାହନ ଦେଉଛନ୍ତି ଏବଂ ଯୋଉ ପ୍ରକାର ନୀତି ନିୟମ ଅଛି ତାକୁ ସରକାର ମାନେ ଚାଷୀମାନଙ୍କ ସ୍ତରରେ ତାକୁ ଆଦୃତ ହେଇପାରୁନାହିଁ, ଏବଂ ତାକୁ କିପରି ସରଳୀକରଣ କରାଯିବ ପିଆଜ ସଂରକ୍ଷଣ ବ୍ୟବସ୍ଥା, ତାହେଲେ ମୁଁ ଭାବୁଛି ଆଗକୁ ଯୋଉ ପିଆଜର ଅଭାବୀ ବିକ୍ରି ହଉଛି, ପିଆଜ ଚାଷ ପାଇଁ ବିମୁଖ ହଉଛନ୍ତି, ବଜାରରେ ତାର ଦାମଟା ଅଧିକ ଯାଉଛି, ଇଏ ଯୋଉ ପିଆଜ କୋଲ୍ଡ ଷ୍ଟୋର୍ର ବ୍ୟବସ୍ଥା ସଂରକ୍ଷଣ ବ୍ୟବସ୍ଥା ପାଇଁ ଯୋଉ ପ୍ରୋତ୍ସାହନ ଅଛି ଉଦ୍ୟାନ ବିଭାଗ ତରଫରୁ, ତାକୁ କିଛି ସରଳୀକରଣ ସରକାରୀ ସ୍ତରରେ କରାଯାଇ ପାରିଥାନ୍ତା, ତାହେଲେ ମୁଁ ଭାବୁଛି ପିଆଜ ଚାଷୀମାନଙ୍କ ପାଇଁ ବି ବହୁତ ସୁବିଧାଜନକ ହେଇପାରିଥାନ୍ତା।
1: ତ ସମୟର ବହୁତ ଅଭାବ ଅଛି, ନଚେତ ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି। ତ ଯାହା ବି ଆପଣ କହିଲେ, ଯେମିତି ହିସାବରେ ଆପଣ କହିଲେ, ଶୀତ ଦିନରେ ଯାହା ସବୁ ପ୍ରିପାରେସନ କରିକି ରଖିଛନ୍ତି ସବୁ ଆପଣ ଅମଳ କରନ୍ତୁ, ଆଉ ଆପଣ ସମୟ ଦେଲେ ଭାଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଧନ୍ୟବାଦ, ନମସ୍କାର।
2: ଏତେ ସବୁ ଭଲ ଭଲ କଥା ବୈଠକ ଘରେ ଘଟିଲା ବେଳକୁ ହେଡି ଟାଇମ ମିଶା ସରି ଆସିଲାଣି। ଆରେ ଦେଖ କେମିତି ବର୍ଷା ରଜ ରଜ ମାରୁଛି, ଆଉ ଡେରି କରିବାନି, ଏଇ ବର୍ଷା ପାଣିକୁ ଜାଗ୍ରତ ହେଇକିନା ଧୀରେ ଧୀରେ ବୈଠକ ଘରକୁ ଏଠି ରଖିକି ବାହାରି ପଡିବା, ସକାଳକୁ ଆଉ ଥରେ ଟିକେ ଜମି ଆଡେ ଯାଇକି ପାଣି ଫାଣି ଜମିଛି କି ନାହିଁ ଦେଖିବାକୁ ପଡିବ କି ନାହିଁ।
1: ନାଇଁ ସତ କଥା, ବାହାରି ପଡିବା, କହିଲା ଭଳିଆ ଯେତେ ରାତି ହବ ସେତେ ସତର୍କ ସୂଚନା ମିଳିଛି, ଟିକେ ବାତ୍ୟା ବୋଲି ଭୟ ଅକା ଅଛି, ଡେରି ଆଉ କରିବା ନାହିଁ, ଚାଲ ବାହାରି ପଡିବା,
2: ଚାଲ ଚାଲ ଯିବା,
1: ଚାଲ।

ପ୍ରଚାର କଲୁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 8:00। ପ୍ରଚାର କରୁଛୁ ପୁରାତନ ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଚିର ସବୁଜ।

1972 ମସିହାରେ ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରେ, ସୋର୍। ଏହି ଚଳଚ୍ଚିତ୍ରର ପ୍ରତିଟି ଗୀତ ଶ୍ରୋତାଙ୍କ ମନକୁ ଛୁଇଁ ଛୁଇଁ ଯାଇଥିଲା। ପ୍ରାୟତଃ ଅନେକ ଗୀତ ସନ୍ତୋଷ ଆନନ୍ଦ ଏବଂ ବର୍ମା ମଲ୍ଲିକଙ୍କ ଦ୍ୱାରା ରଚିତ ହୋଇଥିଲା, କିନ୍ତୁ ସନ୍ତୋଷ ଆନନ୍ଦଙ୍କ ରଚିତ ସୋର୍ ଚଳଚ୍ଚିତ୍ରର କେତୋଟି ଗୀତ ଶ୍ରୋତାଙ୍କ ହୃଦୟକୁ ଏମିତି ଭାବରେ ଛୁଇଁଥିଲା ଯାହାକି ଏଯାବତ୍ ଚିର ସବୁଜ ହୋଇ ରହିଛି। ସୋର୍ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। କାର୍ଯ୍ୟକ୍ରମ ଆରମ୍ଭରୁ ଯେଉଁ ଗୀତର ମୁକୁଡ଼ା ଟିକକ ଆପଣଙ୍କୁ ଶୁଣାଇଲୁ, ସେହି ଗୀତ ଯେତେବେଳେ ଷ୍ଟୁଡିଓରେ ରେକର୍ଡିଂ ହେଉଥିଲା ସେହି ସମୟରେ ଗାୟିକା ଲତା ମଙ୍ଗେସ୍କର ଏବଂ ମୁକେଶ ଦୁହେଁ ଏତେ ଭାବୁକ ହୋଇଗଲେ ଯେ ଷ୍ଟୁଡିଓରେ ସମସ୍ତେ କାନ୍ଦି ପକାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ କହିଥିଲେ, ଏହି ଗୀତ ଆମେ ତିଆରି କରିନୁ, ଏହି ଗୀତ ଉପରବାଲା ତିଆରି କରିଛନ୍ତି।

1968 ମସିହାରେ ଗୋଟିଏ ଚଳଚ୍ଚିତ୍ର ଆସେ ପଡ଼ୋଶନ, ଯାହାକି ଦର୍ଶକଙ୍କୁ ଏବେ ବି ସେହି ଦିନକୁ ନେଇଯାଏ। ଆଉ ଏଇ ଜମାନାର ଯେଉଁ ଯୁବଗୋଷ୍ଠୀ ଅଛନ୍ତି ସେମାନେ ବି ସେହି ଗୀତକୁ ଅନେକ ସମୟରେ ଦୋହରାନ୍ତି। କିନ୍ତୁ ପ୍ରକୃତ କଥା ହେଲା, ଗୀତ ଚଳଚ୍ଚିତ୍ରର ପ୍ରତିଟି ଭାଗରେ ଏମିତି ଭାବରେ ଆଡଜଷ୍ଟ ହୋଇଯାଉଥିଲା, ପୁରା ପିନ୍ ପଏଣ୍ଟରେ ଆମେ ଭାବୁଥିଲୁ ଯେ ଏଇଠି ଏଇ ଗୀତ ହିଁ ଆବଶ୍ୟକ ପଡ଼ୁଥିଲା। ଗୋଟିଏ ଗୀତର ମୁକୁଳା ଆପଣଙ୍କୁ ଶୁଣାଉଛି।

0: କିଛି ଅନୁମାନ କଲେ? ଆଜ୍ଞା ହଁ, ଗୀତରେ ଗୋଟିଏ ଜିନିଷ ଆପଣଙ୍କୁ ସବୁବେଳେ ବ୍ୟଥିତ କରିବ ଏବଂ ଆପଣଙ୍କୁ ଗୋଟିଏ ଜାଗାକୁ ନେଇଯିବ। କଷ୍ଟଟା ଏଇଥି ଲାଗିବ ଯେ ସେହି ଗୀତରେ ଯେଉଁ ଖିଡ଼ିକି ଟିକକ ଅଛି, ସେହି ଝରକା ସେପଟର ଯେଉଁ ଚାନ୍ଦକା ଟୁକୁଡ଼ା, ସେଇଟା କ'ଣ ଏବେ ବି ନଜରରେ ଆସେ? ନିଶ୍ଚିତ ରୂପେ। ତେବେ କଥା ହେଉଛି, ଏହି ଗୀତରେ କିଶୋର କୁମାର ଯେଉଁ ଖିଡ଼ିକି ବିଷୟରେ ଗାଇଛନ୍ତି, ବାସ୍ତବରେ ସେ ଖିଡ଼ିକି ଆଜି ବି ମୁମ୍ବାଇର ଚେମ୍ବୁରରେ ଅଛି। ଏଇଟା ହେଉଛି ସଙ୍ଗୀତ ନିର୍ଦ୍ଦେଶକ ରାହୁଲ ଦେବ ବର୍ମନଙ୍କ ଘର ସାମ୍ନାର ଖିଡ଼ିକି। ତେବେ ତାର ଖୁସି ଭର୍ସନ୍ଟା ଶୁଣନ୍ତୁ ବର୍ତ୍ତମାନ।
1: ଆରେ ହେ

1973 ଗୋଟିଏ ଚଳଚ୍ଚିତ୍ର ମୁକ୍ତିଲାଭ କରେ ସମ୍ଝୌତା, ଯେଉଁ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଇନ୍ଦିବର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କଲ୍ୟାଣ ଜୀ ଆନନ୍ଦ ଜୀ। ସେ ଚଳଚ୍ଚିତ୍ରର ଗୋଟିଏ ଗୀତ ଅନେକ ସମୟରେ ଶ୍ରୋତାଙ୍କ ମନରେ ଗୋଟିଏ ଅଜଣା ରାଇଜ।

ହେଇଯାଏ। ଯେତେବେଳେ ମନଟା ଭାଙ୍ଗିଯାଏ, ଉଦାସ ହୋଇଯାଏ, ଯେତେବେଳେ ଜଣେ ଅନୁଭବ କରେ ଯେ ଏତେ ବଡ଼ ଦୁନିଆରେ ମୋର ନିଜର ବୋଲି କେହି ନାହିଁ, ସେତେବେଳେ ଏହି ଗୀତରେ ଯେମିତି ତାଙ୍କ ଓଠରୁ ଆସ୍ତେ ଆସ୍ତେ ଝରି ପଡ଼ୁଥାଏ। କହିବାର କଥା ହେଲା, ଗୀତର କଣ୍ଠଶିଳ୍ପୀ ହେଉଛନ୍ତି ମହମ୍ମଦ ରଫି, ଏବଂ ମହମ୍ମଦ ରଫି ସାହବ ଯେଉଁ ଗୀତଗୁଡ଼ିକ ଏଜ୍ ଏ ପ୍ଲେବ୍ୟାକ୍ ସିଙ୍ଗର ଗାଉଥିଲେ ରୂପେଲି ପରଦା ଉପରେ, ସେହି ନାୟକ ସେହି ଗୀତକୁ ଜୀବନ୍ତ ଭାବେ ଅଭିନୟ କରୁଥିଲେ, ଏବଂ ଦର୍ଶକ ସେହି ଗୀତକୁ ଦେଖି କେତେବେଳେ ପ୍ରଫୁଲ୍ଲିତ ହୋଇଯାଉଥିଲେ ତ କେତେବେଳେ ଉଦାସ ବି ହୋଇଯାଉଥିଲେ। ଗୀତର ଭାବ ସେମାନଙ୍କୁ ସେହି ହିସାବରେ ବାନ୍ଧି ରଖୁଥିଲା। ଏବଂ ମହମ୍ମଦ ରଫି ସାହବଙ୍କର ଯେଉଁ ସ୍ପେଶିଆଲ କ୍ୱାଲିଟି ଥିଲା, ଏମିତି ଗୋଟିଏ ଗୀତ ନାହିଁ ଯେଉଁ ଗୀତ ସେ ଗାଇ ନାହାନ୍ତି। କବାଲି କୁହନ୍ତୁ, ଡୁଏଟ୍ କୁହନ୍ତୁ, ରୋମାଣ୍ଟିକ୍ କୁହନ୍ତୁ, ବିଷାଦ ଗୀତ କୁହନ୍ତୁ, ରାଗ ସଙ୍ଗୀତ କୁହନ୍ତୁ, ଯାହା ବି କୁହନ୍ତୁ, ଯଦି ମହମ୍ମଦ ରଫି ସାହବ ସେ ଗୀତଟିକୁ ଗାଇ ଦେଇଛନ୍ତି ତାହେଲେ ସେଥିରେ ଯେମିତି ଜୀବନ ଚାଲିଆସେ। ବର୍ତ୍ତମାନ ଶୁଣନ୍ତୁ ସମଝୌତା ଚଳଚ୍ଚିତ୍ରର ସେହି ଗୀତଟି, ଯେଉଁ ଗୀତକୁ କଣ୍ଠଦାନ କରିଥିଲେ ମହମ୍ମଦ ରଫି।

ଏହି ଚଳଚ୍ଚିତ୍ରର ଗୀତକୁ ନେଇ ପ୍ରଚାର କଲୁ କାର୍ଯ୍ୟକ୍ରମ ଚିର ସବୁଜ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମରେ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତଗୁଡ଼ିକ ରଚନା କରିଛନ୍ତି ଲିଙ୍ଗରାଜ ରଥ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଗୁରୁପ୍ରସାଦ ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଅଛନ୍ତି କିବୋର୍ଡ଼ରେ ଯୁଗଳ କିଶୋର ତ୍ରିପାଠୀ, ତବ୍ଲାରେ ଉମେଶ କୁମାର ପାଣିଗ୍ରାହୀ, ଇଲେକ୍ଟ୍ରିକ୍ ଗିଟାରରେ କରୁଣାନିଧି ଭତ୍ରା, ଢୋଲକରେ ଆକାଶ ସାମନ୍ତରାୟ ଏବଂ ବଂଶୀରେ ସରୋଜ କୁଲଦୀପ। ତେବେ ଆସନ୍ତୁ ଶୁଣିବା ମୂର୍ଚ୍ଛନା କାର୍ଯ୍ୟକ୍ରମର ପ୍ରଥମ ଗୀତ।

ମୂର୍ଚ୍ଛନା କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ।

ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମର ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ।

ପ୍ରଚାର କଲୁ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତଗୁଡ଼ିକ ରଚନା କରିଥିଲେ ଲିଙ୍ଗରାଜ ରଥ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ଗୁରୁପ୍ରସାଦ ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ କିବୋର୍ଡ଼ରେ ଯୁଗଳ କିଶୋର ତ୍ରିପାଠୀ, ତବଲାରେ ଉମେଶ କୁମାର ପାଣିଗ୍ରାହୀ, ଇଲେକ୍ଟ୍ରିକ୍ ଗିଟାରରେ କରୁଣାନିଧି ଭତ୍ରା, ଢୋଲକରେ ଆକାଶ ସାମନ୍ତରାୟ ଏବଂ ବଂଶୀରେ ସରୋଜ କୁଲଦେବ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meters ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ସୀତାର ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ। ରାଗ ମିଶ୍ର ଗାରା।

0: Atal Innovation Mission is creating and promoting a vibrant culture of innovation and entrepreneurship across the length and breadth of India. It is creating employment, products and innovative processes by fostering collaboration, vision and passion. Anupam Mishra, Akashwani News, Delhi.
1: A deep depression over the Bay of Bengal is moving towards the North Andhra Pradesh-South Odisha coast and is expected to cross tonight. The system is likely to cross near Kalingapatnam between tonight and early hours of tomorrow, bringing very heavy to extremely heavy rain and squally winds. Indian men's badminton team settled for the bronze medal after facing a 1-3 defeat to China in the semi-final in Aichi, Japan today. Indian player Lakshya Sen lost the opening match 21-16-21-18 to Shi Yuki before Sattvik Sairaj Rankireddy and Chirag Shetty leveled the tie with a 21-11-21-20 win over reigning world champions Liang Wei King and Wang Xiang. The bronze medal takes India's overall tally to 12 medals, 1 gold, 5 silver and 6 bronze. And now before we end the bulletin, the headlines once again. India reiterates its interests and concerns with the United States regarding act imposing tariffs on countries buying Russian oil and gas. New Delhi rejects Organization of Islamic Cooperation's Jammu and Kashmir reference, says it has nothing to do with internal matters of India. Defense Ministry signs over 810 crore rupees contract with Bharat Dynamics Limited for 160 satellite smart anti-airfield weapons for Indian Air Force. BJP announces party in-charges and co-in-charges for all 36 states and union territories. Deep depression over Bay of Bengal intensifies. Heavy rains lash coastal Odisha and Andhra Pradesh. And in Asian Games, Indian men's badminton team settled for bronze, taking overall tally to 12 medals, including 1 gold. And that's all in the news at 9. Good night.
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ କଟକ ବିଧାନସଭା ସମୀକ୍ଷା ଆଲେଖ୍ୟ ହିମାଂଶୁ ପ୍ରସାଦ ସିଂ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
3: ଚଳିତ ମୌସୁମୀ ଅଧିବେଶନର ଆଜି ଥିଲା ଦ୍ୱିତୀୟ କାର୍ଯ୍ୟ ଦିବସ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ମାତ୍ର 5 ମିନିଟ୍ ପାଇଁ ଚାଲିଥିଲା। ହଟ୍ଟଗୋଳ ମଧ୍ୟରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ତେବେ ହଟ୍ଟଗୋଳ ମଧ୍ୟରେ ଉତ୍ତର ଠିକ୍ ଭାବେ ଶୁଣାଯାଇ ନଥିଲା। ଅପରାହ୍ନ ଅଧିବେଶନରେ ମଧ୍ୟ ଗୃହ କାର୍ଯ୍ୟ ମାତ୍ର 5 ମିନିଟ୍ ପାଇଁ ଚାଲିପାରିଥିଲା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ପୂର୍ବାହ୍ନ ଅଧିବେଶନ ଭଳି ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସେମାନଙ୍କୁ ନିଜ ନିଜ ଆସନକୁ ଫେରିବାକୁ କହିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଶୁଣିନଥିଲେ। ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାଗଜ ଓ ରିପୋର୍ଟମାନ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିଜେଡି ସଦସ୍ୟମାନେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ ହଟ୍ଟଗୋଳ କରିଥିବାବେଳେ କଂଗ୍ରେସ ସଦସ୍ୟମାନେ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ବିଧାୟକ ଧ୍ରୁବଚରଣ ସାହୁ ଓ ଯୋଗେଶ ସିଂ ରିପୋର୍ଟରଙ୍କ ଟେବୁଲ୍ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବା ସହିତ ପ୍ରଶ୍ନକାଳରେ ଅଂଶଗ୍ରହଣ ପାଇଁ ଅନୁରୋଧ କରିଥିଲେ। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ହଟ୍ଟଗୋଳ ମଧ୍ୟରେ ଉପବାଚସ୍ପତି ବିଜେପି ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ରଖିବା ପାଇଁ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଡାକିଥିଲେ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ ବାଲେଶ୍ୱର ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ 5 ଏକର ଜମିର ଚିହ୍ନଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ବିଭାଗକୁ ହସ୍ତାନ୍ତର ଲାଗି ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଜମି ହସ୍ତାନ୍ତର ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏଥିପାଇଁ ମୋଟାମୋଟି 15 କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ଏହି ପ୍ରଶ୍ନ ଉପରେ କୌଣସି ସଦସ୍ୟ ଅତିରିକ୍ତ ପ୍ରଶ୍ନ ପଚାରି ନଥିଲେ। ପରେ ଉପବାଚସ୍ପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଡାକିଥିଲେ। ମନ୍ତ୍ରୀ କହିଥିଲେ ରାଜ୍ୟରେ ପ୍ରାୟ 20 ଲକ୍ଷ ହେକ୍ଟର ଜମିରେ

ବିଭିନ୍ନ କିସମର ଡାଲି ଚାଷ ହୋଇ ବାର୍ଷିକ 14 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଉତ୍ପାଦିତ ହେଉଛି। ରାଜ୍ୟରେ ବାର୍ଷିକ 13 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଡାଲି ଆବଶ୍ୟକ ଥିବାବେଳେ ଏହାଠାରୁ ଅଧିକ ଉତ୍ପାଦନ ହେଉଛି। କୃଷିମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ସମୟରେ କଂଗ୍ରେସ ଓ ବିଜେଡ଼ି ସଦସ୍ୟମାନେ ବାଚସ୍କତିଙ୍କ ପୋଡିୟମ୍ ତଳେ ବିଭିନ୍ନ ଧ୍ୱନିମାନ ଦେବା ସହିତ ହଟ୍ଟଗୋଳ ଜାରି ରଖିବାରୁ ଉପବାଚସ୍କତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ଶକ୍ତି, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବିଜ୍ଞାନ ଓ କାରିଗରୀ ବିଭାଗକୁ ବିଧାୟକମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ରଖିଥିଲେ। ରାଜ୍ୟରେ କୁକୁଡ଼ା ପାଳନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ରାଜ୍ୟରେ ମୋଟ 23,956 ଛୋଟ ଓ ବଡ଼ ବ୍ରଏଲର କୁକୁଡ଼ା ଫାର୍ମ ଓ 199 ବ୍ୟବସାୟିକ ଭିତ୍ତିକ ଅଣ୍ଡା ଦିଆ କୁକୁଡ଼ା ଫାର୍ମ ରହିଛି। ଏହି ଫାର୍ମଗୁଡ଼ିକରୁ 2025-26 ଆର୍ଥିକ ବର୍ଷରେ 40,913 ଲକ୍ଷ ଅଣ୍ଡା ଓ 1,64,000 ମେଟ୍ରିକ୍ ଟନ୍ କୁକୁଡ଼ା ମାଂସ ଉତ୍ପାଦିତ ହୋଇଛି। ରାଜ୍ୟରେ କୁକୁଡ଼ା ଚାଷର ମୁଖ୍ୟତଃ ବିଭିନ୍ନ ବେସରକାରୀ କମ୍ପାନୀ ପୁଞ୍ଜିନିବେଶ କରି ରାଜ୍ୟରେ ବ୍ୟବସାୟ ଚଳାଇଛନ୍ତି। ମନ୍ତ୍ରୀ କହିଥିଲେ ଏପର୍ଯ୍ୟନ୍ତ କୁକୁଡ଼ା ମାଂସର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ନାହିଁ। ବ୍ରଏଲର ମାଂସର ଉତ୍ପାଦନ ଖର୍ଚ୍ଚ, ଯୋଗାଣ ଚାହିଦା ଏବଂ ପାଇକାରୀ ବାଣିଜ୍ୟ ଅବସ୍ଥାକୁ ନେଇ ଉତ୍ପାଦକ ଓ ବ୍ୟବସାୟୀମାନେ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି। ସେହିଭଳି ଓଡ଼ିଶାରୁ ରପ୍ତାନୀ ହେଉଥିବା କୁକୁଡ଼ା ମାଂସ ସଂକ୍ରାନ୍ତରେ ମଧ୍ୟ ସରକାରଙ୍କର ନିକଟରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। କୁକୁଡ଼ା ମାଂସ ଉତ୍ପାଦକ କମ୍ପାନୀମାନଙ୍କର ହିସାବ ଅନୁଯାୟୀ 2025-26 ଆର୍ଥିକ ବର୍ଷରେ 49,000 ମେଟ୍ରିକ୍ ଟନ୍ ପରିମାଣର କୁକୁଡ଼ା ମାଂସ ଅନ୍ୟ ରାଜ୍ୟକୁ ରପ୍ତାନୀ କରାଯାଇଛି। ରାଜ୍ୟରେ ଭାରତ ଟ୍ୟାକ୍ସି ଚଳାଚଳ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଥିଲେ ଚଳିତ ବର୍ଷ ଫେବୃୟାରୀ ମାସରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦ୍ୱାରା ଭାରତ ଟ୍ୟାକ୍ସି ଯୋଜନା ପ୍ରଣୟନ ହୋଇଥିଲା। ଓଡ଼ିଶାରେ ଏହାର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାର ସଫଳ ରୂପାୟନ ପାଇଁ ସମବାୟ ମନ୍ତ୍ରଣାଳୟ ତରଫରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ସମବାୟ ସମିତିମାନଙ୍କ ଦ୍ୱାରା ଏହାର କାର୍ଯ୍ୟକାରିତା ଏବଂ ଉପଯୋଗିତା ଆଦି ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ଧାନ କ୍ରୟ ସବ୍ସିଡି ବାବଦରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କଠାରୁ ପ୍ରାୟ 8,446 କୋଟି ଟଙ୍କାର ସବ୍ସିଡି ବାବଦ ପ୍ରାପ୍ୟ ଓଡ଼ିଶା ପାଇବାକୁ ଥିବା କହିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଂଗ୍ରେସ ବିଧାୟକ ରାଜନ ଏକାଙ୍କର ଏ ସଂକ୍ରାନ୍ତୀୟ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ 2024-25 ଖରିଫ ଋତୁରେ ଭାରତୀୟ ଖାଦ୍ୟ ନିଗମ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଚାଉଳ ଉଠାଣ କରିଛି। ଏହି ଖରିଫ ଋତୁରେ ଏଫ୍ସିଆଇ 24 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖିଥିବାବେଳେ ଓଡ଼ିଶା ସରକାରଙ୍କ ଅନୁରୋଧ ରକ୍ଷା କରି 28,87,000 ମେଟ୍ରିକ୍ ଟନ୍ ଉଷୁନା ଓ ଅରୁଆ ଚାଉଳ ନେଇଥିଲା। 2025-26 ଏଫ୍ସିଆଇ ଓଡ଼ିଶାରୁ 22 ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ଚଳିତ ମାସ 17 ତାରିଖ ସୁଦ୍ଧା କେନ୍ଦ୍ରୀୟ ନିଗମ ଓଡ଼ିଶାରୁ 6,23,000 ଟନ୍ ଉଷୁନା ଓ 1,99,000 ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଣ କରିଥିବା ମନ୍ତ୍ରୀ କହିଥିଲେ। ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ଯୋଗୁଁ ସେହିସବୁ ଅଞ୍ଚଳକୁ ମାଛ, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ରପ୍ତାନୀ ମୂଲ୍ୟରେ 14% ଅଧିକ ହ୍ରାସ ଘଟିଛି ବୋଲି ବିଧାନସଭାରେ ସୂଚନା ଦେଇଥିଲେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେହିଭଳି ପୂର୍ବ ବର୍ଷର ରପ୍ତାନୀ ଆୟ ତୁଳନାରେ ପ୍ରାୟ 23,40,00,000 ଟଙ୍କାର କ୍ଷତି ହୋଇଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ। ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କର ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଅଞ୍ଚଳକୁ ରପ୍ତାନୀ ହ୍ରାସ ପାଇଥିଲେ ମଧ୍ୟ 2024-25 ବର୍ଷ ତୁଳନାରେ 2025-26 ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟରେ ଶତକଡ଼ା 16.36% ବୃଦ୍ଧି ଘଟିଛି। ପୂର୍ବ ବର୍ଷ ତୁଳନାରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟରେ ପ୍ରାୟ 764 କୋଟି ଟଙ୍କା ବୃଦ୍ଧି ହୋଇଥିବା ମନ୍ତ୍ରୀ ଦର୍ଶାଇଥିଲେ। ରାଜ୍ୟର 7 ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷ ବୃଦ୍ଧି ପାଇଛି। ଏହିସବୁ ଜିଲ୍ଲା ମଧ୍ୟରେ ରହିଛି ବରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୂଆପଡ଼ା, ପୁରୀ ଓ ନୟାଗଡ଼। ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2024-25 37,49,000 ହେକ୍ଟର ଜମିରେ ଧାନ ଚାଷ ହୋଇଥିବାବେଳେ 2025-26 ଏହା ବଢ଼ି 39,42,000 ହେକ୍ଟର ଜମିରେ ପହଞ୍ଚିଛି। ଚଳିତ ଖରିଫ ଋତୁ 2026-27 ପାଇଁ ଧାନ ବିକ୍ରି ନିମନ୍ତେ ମୋଟ 22,27,713 ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। କଂଗ୍ରେସ

0: ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ତୁଳନାରେ 2,69,901 ଜଣ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ 2,962 ସମବାୟ ସମିତି, 35 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ 4 ପାଣି ପଞ୍ଚାୟତ ଭଳି ସଂସ୍ଥାଙ୍କୁ ସାମିଲ କରାଯାଇଛି। ବିଗତ 3 ବର୍ଷ ମଧ୍ୟରେ ରାସନ ଚୋରି ଓ ଅନିୟମିତତା ନେଇ 229 ଅଭିଯୋଗ ହୋଇଥିବା ବେଳେ ଏଥିମଧ୍ୟରୁ 201 ଜଣ ଡିଲର ଅବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲାଇସେନ୍ସ ବାତିଲ, ଜରିମାନା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ କଟକ ଜିଲ୍ଲାରୁ ସର୍ବାଧିକ 40 ଏବଂ ଯାଜପୁରରୁ 34 ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ାରୁ 32 ଏବଂ ପୁରୀରୁ 24 ମାମଲା ସାମ୍ନାକୁ ଆସିଛି। 2024-25 ଆର୍ଥିକ ବର୍ଷରେ ଖାଉଟି ସାମଗ୍ରୀର କଳାବଜାରୀ ଓ ଅଧିକ ଦର ଆଦାୟ ବିରୋଧରେ 19 ଜଣ ବ୍ୟବସାୟୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ହୋଇଥିବା ବେଳେ 169 ଜଣ ଖିଲାପକାରୀ ବ୍ୟବସାୟୀଙ୍କଠାରୁ 1,92,600 ଜରିମାନା ଆଦାୟ କରାଯାଇଛି। ସେହିପରି 2025-26 9 ଜଣ ଖିଲାପକାରୀ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଥିବାବେଳେ 2026-27 କୌଣସି ମାମଲା ରୁଜୁ ହୋଇନାହିଁ। ହେରଫେର ରୋକିବା ପାଇଁ ସରକାର 100% ପୋଷ୍ଟ ମେସିନ୍ ବ୍ୟବହାର, ଆଧାର ବାୟୋମେଟ୍ରିକ୍ ବ୍ୟବସ୍ଥା ଏବଂ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଆପଣାଇଛନ୍ତି। ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ଘରେ ଘରେ ରାସନ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ, ଡାଲି, ଖାଇବା ତେଲ, ପିଆଜ ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ଦର ବୃଦ୍ଧି ଏକ ସର୍ବଭାରତୀୟ ଘଟଣା ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଧାୟକ ପ୍ରକାଶ ସୋରେନଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଦରଦାମ ପରିସ୍ଥିତି ଓ ଯୋଗାଣ ପେଣ୍ଠଗୁଡ଼ିକରେ ହେଉଥିବା ଦରବୃଦ୍ଧି ଆମ ରାଜ୍ୟର ବଜାର ଉପରେ ଅନୁଭୂତ ହେଉଛି। ଜାତୀୟ ହାରଠାରୁ ଓଡ଼ିଶାରେ ତେଲ, ପିଆଜ, ଚିନି ଦର ଅଧିକ ରହିଛି। ତେବେ ରାଜ୍ୟରେ ହରଡ଼ ଡାଲିର ଦର 3.13%, ମୁଗ ଡାଲିର ଦର 4.15%, ବୁଟ ଡାଲି 3.90%, ବିରି ଡାଲିର ଦର 1.75% ଏବଂ ଆଳୁର ଦର 31.87% କମ୍ ରହିଛି। ରାଜ୍ୟରେ ମିଳୁଥିବା ବିଦ୍ୟୁତ୍ ଶକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ସୂତ୍ରରୁ ରାଜ୍ୟକୁ ହାରାହାରି 10,537 ମେଗାୱାଟ୍ ବିଦ୍ୟୁତ୍ ମିଳିଛି। ଏଥିରୁ କେନ୍ଦ୍ରୀୟ ଉତ୍ସରୁ 4,399 ମେଗାୱାଟ୍ ମିଳିଥିବା ବେଳେ ରାଜ୍ୟ ଉତ୍ସରୁ 6,148 ମେଗାୱାଟ୍ ବିଜୁଳି ମିଳିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ସରୁ ମିଳିଥିବା ବିଦ୍ୟୁତ୍ର ସିଂହଭାଗ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଆସିଛି। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାରେ 4,840 ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ର ଥିବାବେଳେ ରାଜ୍ୟ ଅଂଶ ବାବଦରେ ଗ୍ରିଡ୍କୋକୁ 2,544 ମେଗାୱାଟ୍ ବିଜୁଳି ମିଳୁଛି। ତେବେ ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟରୁ ଗୋଟିଏ ବେସରକାରୀ ସଂସ୍ଥା ସେମାନଙ୍କ କେନ୍ଦ୍ରରୁ ଉତ୍ପାଦିତ ପାଉଁଶର 100% ବ୍ୟବହାର କରୁଥିବାବେଳେ ସରକାରୀ ସଂସ୍ଥା ଓପିଜିସି କିନ୍ତୁ ଉଦ୍ବୃତ୍ତ ପାଉଁଶର 100% ବ୍ୟବହାରରେ ସଫଳ ହୋଇପାରିନାହିଁ। ମୋଟାମୋଟି ଭାବେ ଆଜି ବିଧାନସଭାରେ ବିରୋଧୀ ସଦସ୍ୟଙ୍କର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ମାତ୍ର 10 ମିନିଟ୍ ପାଇଁ ଚାଲିପାରିଥିଲା। ପ୍ରଥମାର୍ଦ୍ଧରେ ହଟ୍ଟଗୋଳ ମଧ୍ୟରେ 2 ଜଣ ମନ୍ତ୍ରୀ ଉତ୍ତର ରଖିଥିବା ବେଳେ ଅପରାହ୍ନ ଅଧିବେଶନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ କାଗଜ ଓ ରିପୋର୍ଟ ଉପସ୍ଥାପନ ହୋଇଥିଲା। ଗୃହରେ ଆଜି ଉଭୟ ଶାସକ ଓ ବିରୋଧୀ ଦଳର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ବିଧାନସଭା ସମୀକ୍ଷା ଆଜି ପାଇଁ ଏତିକି। ଆଜିର ବିଧାନସଭା ସମୀକ୍ଷାକୁ ପ୍ରସ୍ତୁତ କରିଛନ୍ତି ସାମ୍ବାଦିକ ହିମାଂଶୁ ପ୍ରସାଦ ସିଂ ଏବଂ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର।
1: ଶେଷ ହେଲା ଆଜିର ବିଧାନସଭା ସମୀକ୍ଷା।

ଶୁଣୁଥିଲେ ବିଧାନସଭା ସମୀକ୍ଷା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 September 25 September 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି।

ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲା ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ରାତି 9:30। ପ୍ରଚାର କରୁଛୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ତଲତ ଅଜିଜ୍, ଜଫର କଲିମ୍ଙ୍କ ରଚନା, ସଙ୍ଗୀତ ତଲତ ଅଜିଜ୍।

ଆପଣ ଶୁଣୁଛନ୍ତି ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ହରିହରନ୍, ଗୀତ ରଚନା କୁମାର ବରବନ୍ କବି।

ଶୁଣିଲେ କଳାହାଣ୍ଡି ଅଞ୍ଚଳର ଲୋକଗୀତ। ଆପଣ ଶୁଣୁଛନ୍ତି ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମ। ଏଥର ସମ୍ବଲପୁରୀ ଗୀତ ଶୁଣନ୍ତୁ। ଶିଳ୍ପୀ ହେଲେ କ୍ରିଷ୍ଣା ପାଟିଲ, ଗୀତ ରଚନା ଶିବଶଙ୍କର ପ୍ରଧାନ।

0: ଏଥର ଶୁଣନ୍ତୁ କଳାହାଣ୍ଡି ଅଞ୍ଚଳର ଗୀତ। ଶିଳ୍ପୀ ହେଲେ ଖିତିରାମ ସାହୁ ଏବଂ ତାଙ୍କ ସାଥୀ।
1: ତୋର ଖୁସାର ଉପରେ ଚାରି ମୁଡ଼ି

ପ୍ରଚାରଖୋଲୁ ଆଞ୍ଚଳିକ ଲୋକଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣୁଥିଲେ ସମ୍ବଲପୁର, କଳାହାଣ୍ଡି ଏବଂ ଝୁମର ଗୀତ।

ଶୁଣନ୍ତୁ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ 22 ସେପ୍ଟେମ୍ବରରୁ 25 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଆସନ୍ନ ବାତ୍ୟା ଯୋଗୁଁ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି। ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଜଗତସିଂହପୁର, ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକ ବହୁଳ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟ କେତେକ ଜିଲ୍ଲା ଯଥା ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏହା ବ୍ୟତୀତ ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ବାତ୍ୟା ପ୍ରବଳ ବର୍ଷା ସତର୍କତା ସମ୍ପର୍କରେ ସୂଚନା।

ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଆପଣମାନେ ଶୁଣିପାରୁଛନ୍ତି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ, ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କରୁଛୁ ଏକକ ଗୀତିକାର ଇର୍ଶାଦ କାମେଲିଙ୍କ ରଚନାରୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଆକ୍ସନ୍ ରିପ୍ଲେ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ଥିଲେ ଶ୍ରେୟା ଘୋଷାଲ। ଇର୍ଶାଦ କାମିଲିଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରୀତମ। ଏଥର ଇର୍ଶାଦ କାମିଲିଙ୍କ ଅନ୍ୟ ଏକ ଗୀତ ମୋହିତ ଚୌହାନଙ୍କ କଣ୍ଠରେ। ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ।

0: leaving at least 13 fire brigade personnel with burn injuries. The injured were taken to hospital. India's men's badminton team won the bronze medal after losing 1-3 to China in the semi-final at Aichi, Japan today. With this win, India's medal tally has risen to 12 medals, 1 gold, 5 silver and 6 bronze. Union Home Minister Amit Shah congratulated the Indian men's badminton team for their performances at the Asian Games. And that is the end of this news bulletin.
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 11:10 ଆସନ୍ତୁ ଜାଣିବା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲାମ ଇତିଶ୍ରୀ ବେହେରା ନିମାଇ ଚରଣ ହରିଚନ୍ଦନ ନିହାରିକା ମହାନ୍ତି ସକାଳ 6:25 ରାମଚରିତ ମାନସ ବର୍ଣ୍ଣାଳୀରେ ଶୁଣିବେ ଗବାକ୍ଷ ସକାଳ 7:25 ବିଷୟ ରହିଛି ସମୟ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30 ପାଲା ପ୍ରଚାର କରିବୁ ଦିନ 11:00 ବିଷୟ ରହିଛି ରାମ ହନୁଙ୍କ ଭେଟ ପରିବେଷଣ କରିବେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ ଲୋକଗୀତରେ ଶୁଣିବେ ଦାସକାଠିଆ ବିଷୟ ରହିଛି ଅହଲ୍ୟା ମୁକ୍ତି ଦିନ 11:30 ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ ସୌରା ଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30 ଘର ଓ ଘରଣୀ ମହିଳାମାନଙ୍କ ପାଇଁ ଏ କାର୍ଯ୍ୟକ୍ରମ ରହିଛି ଦିନ 1:20 ଏଥିରେ ଶୁଣିବେ ସ୍ତନ କର୍କଟର କାରଣ ଓ ପ୍ରତିକାର ସମ୍ପର୍କରେ ସାକ୍ଷାତକାର ଯୁବବାଣୀ ଅପରାହ୍ନ 5:00 ଏଥିରେ ଶୁଣିବେ ହ୍ୟାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ ବିଷୟ ରହିଛି କୃତ୍ରିମ ବୁଦ୍ଧିମତା ବା ଏଆଇ ଯୁବପିଢ଼ିଙ୍କ ପାଇଁ ସୁଯୋଗ ନା ଚ୍ୟାଲେଞ୍ଜ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚଇତି ଜହ୍ନ ଶୁଣିବେ ଅପରାହ୍ନ 5:30 ଶ୍ରୀମଦ୍ ଭାଗବତ ସନ୍ଧ୍ୟା 6:20 ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଧାରାବାହିକ ଅମୃତର ସନ୍ତାନର ଷଷ୍ଠ ଭାଗ ଶୁଣିବେ ରାତି 9:15 କ୍ଷମା ଚାହୁଁଛି ପ୍ରସାରିତ ହେବ ରାତି 8:15 ମୂଳ ରଚନା ଗୋପୀନାଥ ମହାନ୍ତି ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ ଶୁଣିବେ ରାତି 9:30 କେତୋଟି ଦେଶିଆ ଗୀତ ଶୁଣିବେ ରାତି 9:15 ଏଥିଲା ଆମର ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12 ଏଇଠି ଶେଷ କରୁଛୁ ଆମର ଆଜିକାର ତୃତୀୟ ଅଧିବେଶନ ପୁଣି ଥରେ ଆପଣ